ଆକାଶବାଣୀ ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ 25 ଦିନ 2026 ମସିହା ଜୁନ୍ ମାସର 14 ତାରିଖ ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ପ୍ରଥମେ ପବିତ୍ର ରଜ ପର୍ବର ଅଭିନନ୍ଦନ ଜଣାଉଛୁ ଏବଂ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିଛି ୱେଭ୍ରି 248 ମିଟର ତଥା 1206 କିଲୋ ଯୋଗି ଶୁଣିପାରିବେ 100.3 ମେଗାହର୍ଟ୍ସ ଏବଂ ଏଆଇ ଆପ୍ ମାଧ୍ୟମରେ। ସମୟ ପ୍ରାତଃ 5:58 ସେକେଣ୍ଡ।

0: ମହାପୁରୁଙ୍କର ନାମ କୀର୍ତ୍ତନ କ୍ରମେ କ୍ରମେ ଶୁଣୁଥିବା ଏଥର ଯିବା ମନ ଜାତ ଧରିଥିବା ମହାପୁରୁଙ୍କର ନାମ କୀର୍ତ୍ତନ କ୍ରମେ କ୍ରମେ ଶୁଣୁଥିବା
1: ସହସ୍ରବଚନ ମନ ସହସ୍ରବଚନ ମହାପୁରୁଙ୍କର ନାମ କୀର୍ତ୍ତନ ଶୁଣୁଥିବା।

ଆମେ ପ୍ରତିଦିନ ପ୍ରତ୍ୟେକ ରେ କାହା ଦେଇଥାଉ ଠିକ ଆଉ କିଛି ପ୍ରକୃତ ସତ ଆମର ଜାଣି ପ୍ରଶ୍ନ ବୃଦ୍ଧ ସେଥିପାଇଁ ବୃଦ୍ଧ ହେଲେ

Gusül, meso, sadhu.

ହୋଇଥିବା ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବଥି ଯୋଗ ଦେଇକରି ରଷିଆନ୍ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ ଜିତିଛନ୍। ତାଙ୍କର ସଫଳତା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇକରି କହିଛନ୍, ଓଡ଼ିଆ ଅସ୍ମିତା ସମୃଦ୍ଧ କଳା ସଂସ୍କୃତି ଐତିହ୍ୟକେ ସାରା ପୃଥିବୀନ ପହଞ୍ଚାଇକରି ଶ୍ରୀ ପଟ୍ଟନାୟକ ଓଡ଼ିଶା ଲାଗି ଗୌରବ ଆଣିଛନ୍। ରାଜ୍ୟ ଆଜିଠାରୁ ତିନିଦିନିଆ କୃଷିଭିତ୍ତିକ ରଜ ପର୍ବ ପାଳନ ମୂଲ ହୋଇଛି। ଆଇବାକାଲି ରଜ ସଂକ୍ରାନ୍ତି ଆଉ ତାର ଆରଦିନ ଭୂମି ଦହନ ପାଳନ ହେବା। ମୌସୁମୀ ଆଇଲା ପରେ ଶୁଖା ଭୂଇଁନ ବର୍ଷା ପାଇଁ ପଡ଼ବାର ଉତ୍ତରୁ ମାଟିର ପ୍ରଜନନ ଶକ୍ତି ବଢ଼ସି। ସେଥିଲାଗି ଏ ତିନିଦିନ ଜମି ଚାଷ ଆର୍ ଅଲଗା ଚାଷ କାମ ନାଇଁ କରାଯାଏ। ପରମ୍ପରା ଅନୁସାରେ ଏ ତିନିଦିନ ବିଶ୍ରାମ ଆର୍ ମନୋରଞ୍ଜନର ସମୟ ହୋଇଥିବାରୁ ପୋଡ଼ପିଠା ଖିଲିପାନ ସାଙ୍ଗେ ଦୁଲି ଖେଲବାର ଆର୍ ଦୁଲି ଗୀତ ରଜ ପର୍ବ ମୁଖ୍ୟ ଆକର୍ଷଣ ହେସି। ରଜ ପର୍ବ ଉତ୍ତରୁ ଚାର ନମ୍ବର ଦିନ ବସୁମତୀ ସ୍ନାନ କରାଯିବାର ସହିତ ରଜ ପର୍ବ ଶେଷ ହେସି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜ ପର୍ବ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଓଡ଼ିଆ ସଂସ୍କୃତିର ଏ ମହାନ ପର୍ବ ଆମର ମାଟି ମାର ମହତ୍ଵ ମାତୃଶକ୍ତିର ସମ୍ମାନ ଆଉ କୃଷିଭିତ୍ତିକ ସଭ୍ୟତାକେ ପିଢ଼ି ଉତ୍ତରୁ ପିଢ଼ି ସମୃଦ୍ଧ କରିଆସୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆଜିଠାରୁ ମୂଲ ହେଉଛି। ନନ୍ଦପଡ଼ାର ବମ୍ବରାଡ ବାଲୁଙ୍କେଶ୍ୱର ବାବାଙ୍କର ପତରପେଣି କାର୍ଯ୍ୟକ୍ରମ ଆଜି ହେବା। ସିଆଡ଼େ ଆଇବା 16 ତାରିଖ ଦିନ ଝାଡ଼ୁଆପଡ଼ା ଆଉ ମୁଦିପଡ଼ାନ ପତରପେଣି କାର୍ଯ୍ୟକ୍ରମ କରାଯିବା। ଇତାକି ନେଇକରି ଯାତ୍ରା କମିଟି ଆଉ କନ୍ୟା ପିତାମାତାଙ୍କର ଘରେ ବିଲ୍ ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଆଉ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ସହଯୋଗତି ହୋଇଥିବା ସୋମନାଥ ସ୍ୱାଭିମାନ ଯାତ୍ରା ଲାଗି ବରଗଡ଼ ଜିଲ୍ଲା 57 ଜଣ ତୀର୍ଥଯାତ୍ରୀ ଗଲାକାଲି ଯାତ୍ରା ମୂଲ କରିଛନ୍। ତୀର୍ଥଯାତ୍ରୀମାନେ ଭୁବନେଶ୍ୱରନ ପହଞ୍ଚିକରି ଆଇବାକାଲି ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମଥି ଯୋଗ ଦେବେ ଆଉ ଗୋଟିଏ ସ୍ୱତନ୍ତ୍ର ଟ୍ରେନ୍ଥି ଗୁଜରାତର ସୋମନାଥ ଯାତ୍ରା କରିବେ। ସମ୍ବଲପୁର ଜିଲ୍ଲା ମହାନଗର ନିଗମ ସମ୍ମିଳନୀ କକ୍ଷନ ନଗରସ୍ତରୀୟ ପୋଲିଓ ଟିକାକରଣ ଟାସ୍କଫୋର୍ସ ବୈଠକ ହୋଇଯାଇଛି। ଏ ବଛର ଜୁନ୍ ମାସର 28, 29, ଆଉ 30 ତାରିଖ ହେବାରକେ ଥିବା ଏ ପୋଲିଓ ଟିକାକରଣ ଅଭିଯାନ ବାବଦେ ସୂଚନା ଦିଆଯାଇଥିଲା। ଏହି ଅଭିଯାନଟି ସ୍ୱାସ୍ଥ୍ୟ ବିଭାଗର 213 ଦଳ ନିୟୋଜିତ ଅଛନ୍। ମହାନଗର ନିଗମ ଅଧୀନତି ଥିବା 28,128 ଜଣ ଛୁଆଙ୍କୁ ପୋଲିଓ ବୁନ୍ଦା ଦିଆଯିବା। ଇତାର ଛଡ଼େ ବୈଠକଟି ଷ୍ଟପ୍ ଡାଇରିଆ 2026 କାର୍ଯ୍ୟକ୍ରମ ବାବଦେ ବିଲ୍ ଆଲୋଚନା କରାଯାଇଥିଲା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳ ପହଞ୍ଚିବାର ଉତ୍ତରୁ ଏଛେନ୍ ଉତ୍ତର ଭାଗ ଆଡ଼େ ଯାଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ପାଗ ଅନୁକୂଳ ଥିବାରୁ ଆଇବା 2-3 ଦିନ ଭିତରେ ମୌସୁମୀ ରାଜ୍ୟର ବଡ଼ଭାଗୀ ଇଲାକାକେ ଯିବାର ସମ୍ଭାବନା ରହିଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ରାୟଗଡ଼ା କୋରାପୁଟ ମାଲକାନଗିରି ଆଉ ଗଜପତି ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗା ସହିତ ରାଜ୍ୟର 26 ଜିଲ୍ଲାନ ଧୁକାଗଡ଼ି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକରି 2 ମିନିଟ୍ ଥି। ଜୁହାର।

ଆଦିବାସୀ ଗୀତ କ୍ରମରେ ଶୁଣିବେ ଭତ୍ରା ଗୀତ ସନ୍ଧ୍ୟା 6:30 ପରିବେଷଣ କରିବେ ମାୟରାଣୀ ଭତ୍ରା ଏବଂ ସାଥୀ। ରାତି 7:25 ପ୍ରଚାର କରିବୁ ଜିଲ୍ଲା ହାଲଚାଲ କ୍ରମରେ ପୁରୀ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ରାତି 8:00 ପ୍ରଚାର କରିବୁ ଚିଠି ପାଇଛୁ କାର୍ଯ୍ୟକ୍ରମ। ହିନ୍ଦୀ ଭକ୍ତି ଗୀତ ଶୁଣିବେ ରାତି 8:15 ଶିଳ୍ପୀ ଅନୁପ ଜଲୋଟାଙ୍କ କଣ୍ଠରେ। ରାତି 8:30 ସ୍ପୋର୍ଟସ୍ ସ୍କିନ୍, ରାତି 9:15 ସ୍ପଟ୍ଲାଇଟ୍, ରାତି 9:30 ଶୁଣିବେ ଅଖିଳ ଭାରତୀୟ ଇଂରାଜୀ ରୂପକ, ରାତି 10:00 ରବିବାସରୀୟ ସଙ୍ଗୀତ ସଭା ଏବଂ ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏଥିଲା ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣରେ ରିଲି କରି ପ୍ରଚାର କରୁଛୁ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପକ୍ଷଣ ମଧ୍ୟରେ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସୁଦ୍ଧା ରାଜ୍ୟର ମୋଟ 3,64,564,501 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି, ଯାହା ମୋଟ ଭୋଟରଙ୍କ 98.65%। ବର୍ତ୍ତମାନ ସୁଦ୍ଧା 95,41,924 ପରିଗଣନା ଫର୍ମ ଡିଜିଟାଇଜ୍ କରାଯାଇଛି। ଆସନ୍ତା 28 ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ, ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୋଟର ତାଲିକାକୁ ସଠିକ୍, ଅଦ୍ୟତନ ଓ ତ୍ରୁଟିମୁକ୍ତ ରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏସ୍ଆଇଆର୍ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବା ପାଇଁ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସିଡିଏ ଅଞ୍ଚଳର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିଛି। ମାର୍ଶାଘାଇ ବ୍ଲକ ଅନ୍ତର୍ଗତ 100 ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର 10ର ବିଏଲ୍ଓ ଅମ୍ବିକା ସାହୁ ଏସ୍ଆଇଆର୍ କାର୍ଯ୍ୟରେ 100% ସଫଳତା ହାସଲ କରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ସଫଳ ନିଦର୍ଶନ ଦେଖିବାକୁ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅନ୍ତୋଦୟ ଭାବନା ସହିତ ଗରିବ, କୃଷକ, ମହିଳା ଓ ଯୁବକମାନଙ୍କୁ କେନ୍ଦ୍ରରେ ରଖି ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ମହିଳା ନେତୃତ୍ୱାଧୀନ ବିକାଶ ଭାବନା ସହିତ ଦେଶର ନାରୀଶକ୍ତି ସହଭାଗୀ ହେବା ସହିତ ପ୍ରଗତିର ଅଗ୍ରଣୀ ଶକ୍ତି ସାଜିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଲକ୍ଷପତି ଦିଦିମାନଙ୍କୁ ଶିକ୍ଷା ଏବଂ କୌଶଳର ସୁଯୋଗ ଯୋଗାଇଦେବା ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁ ସହ ମିଶି ନୂଆ ପ୍ରୟାସ ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ ରୋଡ୍କୁ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟର ଅଗ୍ରଗତି ଓ ଗୁଣାତ୍ମକ ମାନର ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ଯାତାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଜନସାଧାରଣଙ୍କ ପାଇଁ ସୁବିଧା ପ୍ରଦାନରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ହରିଚନ୍ଦନ ଆଶା ବ୍ୟକ୍ତ କରିଛନ୍ତି। ଆନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଗଣଯୋଗ ଅଭିଯାନ ଆଜି ସକାଳ 6:15ରୁ 7:35 ପର୍ଯ୍ୟନ୍ତ ଆଭାସ ମାଧ୍ୟମରେ ଆୟୋଜିତ ହେଉଛି। ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏହାର ଆୟୋଜନ କରାଯାଇଛି। ଆସନ୍ତା 21 ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମ ଦିବସକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟ ଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା'ପର ଦିନ ଭୂମି ଦହନ ପାଳନ କରାଯିବ। ଶୁଖିଲା ଭୂମିରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ

0: ପରିବେଶ ମୁଖରିତ ହୋଇଥାଏ। ପିଠାପଣା ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ମଧ୍ୟ ରହିଛି। ରଜପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହିତ ଏହି ପର୍ବ ଶେଷ ହୋଇଥାଏ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ଗତକାଲି ପାରାଦ୍ୱୀପ ଓ ବାରିପଦା ଦେଇ ଅଗ୍ରସର ହେଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। ନମସ୍କାର।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଥରେ ଶୁଣନ୍ତୁ ୱାର୍ଲଡ ବ୍ଲଡ୍ ଡୋନର ଡେ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବିନାରାୟଣ ରଥ।
2: ଆମ ଦେହର ସବୁଠାରୁ ମୂଲ୍ୟବାନ ଉପାଦାନ ହେଉଛି ରକ୍ତ। ମଣିଷ ଦେହରେ ହାରାହାରି 5-6 ଲିଟର ରକ୍ତ ଥାଏ। ପ୍ରତି ମୁହୂର୍ତ୍ତରେ ଆମ ଅସ୍ଥି ମଜ୍ଜା ଭଳି କେତେକ ଅଙ୍ଗରୁ ରକ୍ତ ତିଆରି ହେଉଥାଏ। ତେବେ କେତେକ ବିଶେଷ ପରିସ୍ଥିତିରେ ମଣିଷ ଦେହରେ ଅନ୍ୟ ବ୍ୟକ୍ତିର ରକ୍ତ ଆଣି ଭରଣା କରିବା ଦରକାର ହୋଇଥାଏ। ସେସବୁ ବିଶେଷ ପରିସ୍ଥିତିମାନଙ୍କ ମଧ୍ୟରେ ଅସ୍ତ୍ରୋପଚାର, ଦୁର୍ଘଟଣାଜନିତ ରକ୍ତସ୍ରାବ, କେତେକ ପ୍ରକାର କର୍କଟ ରୋଗ, ରକ୍ତ ଶିକୁଳି ରୋଗ ଆଦି ପ୍ରଧାନ। ରକ୍ତରେ ରହିଥିବା ଲୋହିତ ରକ୍ତକଣିକା, ଶ୍ୱେତ ରକ୍ତକଣିକା, ଅଣୁଚକ୍ରିକା ପରି ବିଶେଷ କୋଷଗୁଡ଼ିକ ଥିବାରୁ ରକ୍ତ କୃତ୍ରିମ ପ୍ରଣାଳୀରେ ପ୍ରସ୍ତୁତ ହୋଇପାରେ ନାହିଁ। ତେଣୁ ଆବଶ୍ୟକ ପଡ଼ିଲେ ମଣିଷ ପାଇଁ କେବଳ ମଣିଷ ରକ୍ତ ହିଁ ବ୍ୟବହାର କରାଯାଏ। ଆକଳନରୁ ଜଣାଯାଏ ଯେ ଆମ ଦେଶରେ ପ୍ରତିବର୍ଷ ପ୍ରାୟ 1 କୋଟି ଏକକ ରକ୍ତ ଆବଶ୍ୟକ ହେଉଛି। ତା ମଧ୍ୟରୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କଠାରୁ ମାତ୍ର 40 ଲକ୍ଷ ଏକକ ସଂଗୃହୀତ ହୋଇଥାଏ। ତେଣୁ ଆବଶ୍ୟକ ରକ୍ତ ଏବଂ ଉପଲବ୍ଧ ରକ୍ତ ମଧ୍ୟରେ ଏକ ବଡ଼ ବ୍ୟବଧାନ ରହୁଛି। ସେଇଥିପାଇଁ ଅନେକ ବ୍ୟକ୍ତିଙ୍କ ଜୀବନ ସଙ୍କଟାପନ୍ନ ହେଉଛି, ଅନେକ ମୃତ୍ୟୁ ବି ହେଉଛି। ତେଣୁ ସ୍ୱାଭାବିକ ସ୍ୱାସ୍ଥ୍ୟ ଥିବା ପ୍ରତ୍ୟେକ ନାଗରିକ ରକ୍ତଦାନ ପାଇଁ ଆଗଭର ହେଲେ ଏହି ଅଭାବ ଦୂର ହୋଇପାରିବ, ଅସମୟରେ ହେଉଥିବା ଏହିସବୁ ମୃତ୍ୟୁକୁ ରୋକିହେବ। ରକ୍ତଦାନ ଆମର ସାମାଜିକ ଦାୟିତ୍ୱ ଏବଂ କର୍ତ୍ତବ୍ୟ ହେଲେ ବି ଅନେକ ବ୍ୟକ୍ତିଙ୍କର ରକ୍ତଦାନ ବିଷୟରେ କେତେକ ଭ୍ରମଧାରଣା ଥିବାରୁ ସେମାନେ ଏ ଦିଗରେ ଆଗଭର ହେଉନାହାନ୍ତି। ରକ୍ତଦାନ ବିଷୟରେ ଯଦି ପ୍ରକୃତ ତଥ୍ୟ ସେମାନଙ୍କ ପାଖରେ ପହଞ୍ଚିପାରିବ ତେବେ ହୁଏତ ଅଧିକାଂଶ ବ୍ୟକ୍ତି ଏହି ମହତ୍ ଦାନ ପାଇଁ ଆଗେଇ ଆସିବେ। କେତେକ ଭାବନ୍ତି ଯେ ରକ୍ତଦାନ କଲେ ଅଧିକ ରକ୍ତ ଚାଲିଯାଇପାରେ, ତାହେଲେ ବ୍ୟକ୍ତି ଦୁର୍ବଳ ହୋଇଯିବ କିମ୍ବା ଅଚେତ ହୋଇଯାଇପାରେ। କିନ୍ତୁ ପ୍ରକୃତ କଥା ହେଉଛି ରକ୍ତଦାନ କେବଳ ବ୍ଲଡ୍ ବ୍ୟାଙ୍କ ଜରିଆରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ କରାଯାଏ। ବ୍ୟକ୍ତି ରକ୍ତଦାନ କରିବା ଆଗରୁ ତା ରକ୍ତ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେ ରକ୍ତ ଦେଇପାରିବେ ବୋଲି ନିର୍ଣ୍ଣିତ ହୋଇଥାଏ। ମାତ୍ର 250 ମିଲିଲିଟର ରକ୍ତ ଜଣଙ୍କଠାରୁ ଥରକେ ନିଆଯାଇଥାଏ, ତାଠାରୁ ଅଧିକ ନିଆଯାଏ ନାହିଁ। ତେଣୁ ଜଣେ ବ୍ୟକ୍ତି ପ୍ରତି 3 ମାସରେ ଥରେ ଲେଖାଏଁ ଏପରି ଭାବେ ବର୍ଷକୁ 4 ଥର ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ବ୍ୟକ୍ତିର ହିମୋଗ୍ଲୋବିନ 12.5 ଗ୍ରାମରୁ ଅଧିକ ଥିଲେ ହିଁ ତାଙ୍କଠାରୁ ରକ୍ତ ଗ୍ରହଣ କରାଯାଏ। ମନେ ରଖିବାର କଥା ଯେ ରକ୍ତଦାନ କରିବାର ମାତ୍ର 48 ଘଣ୍ଟା ମଧ୍ୟରେ ସେତିକି ରକ୍ତ ଦେହ ଭିତରେ ପୁଣି ଥରେ ତିଆରି ହୋଇଯାଏ। କେତେକ ବ୍ୟକ୍ତି ଭାବନ୍ତି ଯେ ରକ୍ତଦାନ କରିବା ପରେ ଗୋଟିଏ ଦିନ ବିଶ୍ରାମ ନେବା ଦରକାର ହୁଏ, କିନ୍ତୁ ଏ ଧାରଣା ବି ଠିକ୍ ନୁହେଁ। ବରଂ ରକ୍ତଦାନ କରିବା ପରେ ପରେ ଅଧିକ ଫୁର୍ତ୍ତି ଲାଗେ, କାମକୁ ଯିବାରେ କୌଣସି ଅସୁବିଧା ନାହିଁ। ତେବେ ରକ୍ତଦାନ କରିବା ଦିନ ଅନ୍ତତ 8-10 ଗ୍ଲାସ୍ ପାଣି ପିଇବା ଉଚିତ। ରକ୍ତଦାନ ଦିବସରେ ମଦ୍ୟପାନ କରିବା ଅନୁଚିତ। ତା ଛଡ଼ା ସେଦିନ ଗାଡ଼ି ଚଳାଇବା କିମ୍ବା ଅଧିକ ସମୟ ଖରାରେ କାମ କରିବା ପାଇଁ ମଧ୍ୟ ବାରଣ କରାଯାଇଥାଏ। ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ଯେଉଁ ବ୍ୟକ୍ତିଙ୍କର ସିଷ୍ଟୋଲିକ୍ ରକ୍ତଚାପ 180ରୁ କମ୍ ଥାଏ କିମ୍ବା ଡାଏଷ୍ଟୋଲିକ୍ ରକ୍ତଚାପ 100ରୁ କମ୍ ଥାଏ, ସେ ରକ୍ତଦାନ କରିବାରେ କିଛି ଅସୁବିଧା ନାହିଁ। ଉଚ୍ଚ ରକ୍ତଚାପ ପାଇଁ ଔଷଧ ଖାଉଥିଲେ ବି ସେ ରକ୍ତଦାନ କରିବାରେ ପ୍ରତିବନ୍ଧକ ନାହିଁ। ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ସ୍ତର ଯଦି ଅନୁମୋଦିତ ସୀମା ମଧ୍ୟରେ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ପାଇଁ ବୟସର ପ୍ରତିବନ୍ଧକ ନଥାଏ। 18 ବର୍ଷରୁ ଉର୍ଦ୍ଧ୍ୱ ଯେକୌଣସି ବ୍ୟକ୍ତି ଯଦି ଡାକ୍ତରଙ୍କ ପରୀକ୍ଷାରେ ଉପଯୁକ୍ତ ନିର୍ଣ୍ଣିତ ହୁଅନ୍ତି ସେ ଅନାୟାସରେ ରକ୍ତଦାନ କରିପାରିବେ। ତେବେ ମୋଟାମୋଟି ଭାବେ ଦେଖିଲେ 18-65 ବର୍ଷ ଭିତରେ ଥିବା ପ୍ରତ୍ୟେକ ସୁସ୍ଥ ନାଗରିକ ରକ୍ତଦାନ କରିବା ପାଇଁ ଉପଯୁକ୍ତ। ରକ୍ତଦାନ କରିବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଯେଉଁ ଛୁଞ୍ଚି ଓ ଅନ୍ୟାନ୍ୟ ସରଞ୍ଜାମ ବ୍ୟବହୃତ ହୁଏ ତାହା ଅନ୍ୟ କୌଣସି ବ୍ୟକ୍ତି ପାଇଁ ବ୍ୟବହାର କରାଯାଏ ନାହିଁ। ଥରେ ବ୍ୟବହାର କରିବା ପରେ ତାହାକୁ ନଷ୍ଟ କରିଦିଆଯାଏ। ତେଣୁ ରକ୍ତଦାନ ଫଳରେ କୌଣସି ପ୍ରକାର ସଂକ୍ରମଣ ହେବାର ଆଶଙ୍କା

0: ନାହିଁ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣିଥିଲେ ୱାର୍ଲ୍ଡ ବ୍ଲଡ୍ ଡୋନର ଡେ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ରବି ନାରାୟଣ ରଥ। ଆକାଶବାଣୀ କଟକ, ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆ ଦ୍ୱିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ନିସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭାରତ ଇନୋଭେଟ୍ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏବେ ଜାରି ରହିଛି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା। ଯୁଦ୍ଧ ସମାପ୍ତି ନେଇ ଇରାନ୍ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଧର୍ମଶାଳା ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 ପରାସ୍ତ କଲା ଭାରତ। ଫ୍ରାନ୍ସ ଓ ସ୍ଲୋଭାକିଆ ଦ୍ୱିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ନିସ୍ଠାରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା କରିବେ। ନିସ୍ଠାରେ ଆଜି ଉଭୟ ନେତା ମିଳିତ ଭାବେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଭାରତର ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରଦର୍ଶନ କରୁଥିବା ଏହି କାର୍ଯ୍ୟକ୍ରମ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ପରିଗଣିତ ହେଉଛି। ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ନବସୃଜନ, ରଣନୈତିକ ବ୍ୟାପାର ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି। ନିସ୍ଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ହୋଟେଲ ନେଗ୍ରେସ୍କୋଠାରେ ପ୍ରବାସୀ ଭାରତୀୟ ଭବ୍ୟ ସ୍ୱାଗତ କରିଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହାକୁ ଏକ ସ୍ମରଣୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ସ୍ୱାଗତ ଅବସରରେ ଫ୍ରାନ୍ସ ଏବଂ ଇଟାଲୀୟ କଳାକାରଙ୍କ ଦ୍ୱାରା କଥକ, ଓଡ଼ିଶୀ ଓ ଭରତନାଟ୍ୟମ୍ ଭଳି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସ୍ଲୋଭାକିଆକୁ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କର ନୂତନ ମାର୍ଗ ଉନ୍ମୁକ୍ତ କରିବ ଏବଂ ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସକାଳ 6:15 ଆରମ୍ଭ ହୋଇଥିବା ଏହି ଅଧିବେଶନ 7:35 ପର୍ଯ୍ୟନ୍ତ ଜାରି ରହିବ। ଆୟୁଷ ମନ୍ତ୍ରଣାଳୟ, ମୋରାରଜି ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହ୍ୟାବିଲ୍ଡ ସହଯୋଗରେ ଏହି ଯୋଗ ଅଧିବେଶନ ଆୟୋଜିତ ହୋଇଛି। ଏଥିରେ ପାଖାପାଖି 130 ଦେଶ ଅଂଶଗ୍ରହଣ କରୁଛନ୍ତି। ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି, ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବୈଷୟିକ ସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ବିଭିନ୍ନ ଦେଶର ନାଗରିକ, ଯୋଗ ଅଭ୍ୟାସକାରୀ, ଶିକ୍ଷାନୁଷ୍ଠାନ, ଗୋଷ୍ଠୀଭିତ୍ତିକ ଏବଂ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ସେବା ଆରମ୍ଭ ହୋଇଛି। ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଜ୍ୟର ମଣ୍ଡି ମୁଖ୍ୟ ଡାକଘର ଏବଂ ରେହରଧର ଶାଖା ଡାକଘର ମଧ୍ୟରେ ଏହି ସେବା ଆରମ୍ଭ ହୋଇଛି। ଗ୍ରାମୀଣ ଡାକ ସେବକ ଏବଂ ଡାକ ସହାୟକଙ୍କ ସହିତ ଶ୍ରୀ ସିନ୍ଧିଆଙ୍କର ହୋଇଥିବା ଆଲୋଚନା ପରିପ୍ରେକ୍ଷୀରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଦୁର୍ଗମ ଅଞ୍ଚଳଗୁଡ଼ିକରେ ଦ୍ରୁତ ଏବଂ ଅଧିକ ଦକ୍ଷ ସଂଯୋଗ ୀକରଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଯୋଗାଯୋଗ ମନ୍ତ୍ରଣାଳୟ କହିଛି। ଏଭଳି ବ୍ୟବସ୍ଥାକୁ ଦେଶର ଅନ୍ୟ ପ୍ରାନ୍ତରେ ଆଗାମୀ 2-3 ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି। ହିମାଚଳ ପ୍ରଦେଶ ଏବଂ ଆସାମରେ ଏଥିପାଇଁ 150 ଅଞ୍ଚଳକୁ ଚିହ୍ନଟ କରାଯାଇଛି। ମନ୍ତ୍ରଣାଳୟ କହିଛି, ଡ୍ରୋନ୍ ଆଧାରିତ ଏହି ଡାକ

ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଫ୍ରାନ୍ସ ଓ ସ୍ଲୋଭାକିଆ ଦୁଇ ରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ନିସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏବେ ଜାରି ରହିଛି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା। ଯୁଦ୍ଧ ସମାପ୍ତି ନେଇ ଇରାନ୍ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଧର୍ମଶାଳା ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।

máquina. Protejo nari, sojo. Uti, snu.

ରାଜ୍ୟ ଓଡ଼ିଶାରେ ତେର ପର୍ବ ଖୁସି ଓ ଆନନ୍ଦ ଆଣିବା ପାଇଁ ମଧ୍ୟ କୁହାଯାଏ। ରଜ କଥା ଯେତେବେଳେ

0: ଯାଏ। ବହୁ ପ୍ରାଚୀନ କାଳରୁ ଆମ ଓଡ଼ିଶା ଏକ ଧାର୍ମିକ ରାଜ୍ୟ ଭାବେ ପରିଚିତ। ରାଜ୍ୟ ଦେବତା ଜଗନ୍ନାଥଙ୍କୁ କେନ୍ଦ୍ର କରି ପ୍ରତି ମାସରେ କିଛି ନା କିଛି ପର୍ବ ପାଳିତ ହୁଏ। ଏହି ପର୍ବ ପାଳନରେ ମଣିଷ ତାର ମନର ସମସ୍ତ ଆବିଳତାକୁ ଭୁଲିଯାଏ। ତୁମେମାନେ ବି ଭୁଲିଯାଅ ସାଙ୍ଗସାଥିମାନଙ୍କ ସହିତ ହସ ମଜାରେ ଜୀବନକୁ ସୁନ୍ଦର ମଧୁର କରିବା ପାଇଁ ଏହି ପର୍ବପର୍ବାଣୀର ଆରମ୍ଭ। ଏହା ମଣିଷ ମନରେ ସ୍ନେହ ଶ୍ରଦ୍ଧା ଓ ପ୍ରେମ ସୃଷ୍ଟି କରିବାରେ ସମର୍ଥ ହୋଇଥାଏ। ଋତୁ ଅନୁଯାୟୀ ଅନେକ ପର୍ବ ପାଳନ ହୁଏ, ଯେମିତି ଗ୍ରୀଷ୍ମ ଆରମ୍ଭରେ ପଣା ସଂକ୍ରାନ୍ତି, ତାପରେ ଶୀତଳ ଷଷ୍ଠୀ, ସେମିତି ବର୍ଷାର ଆରମ୍ଭରେ ପୃଥିବୀ ରଜସ୍ୱଳା ହୁଏ ବୋଲି ବିଶ୍ୱାସ ରହିଛି। ତେଣୁ ଏହି ପର୍ବକୁ ରଜ ପର୍ବ କହନ୍ତି। କୃଷକ ମନରେ ଆନନ୍ଦ ଭରିଦେବା ପାଇଁ ବର୍ଷାର ଆଗମନ ସହିତ ପୃଥିବୀ ଉତ୍ପାଦନକ୍ଷମ ହୋଇଥାଏ। କେତେ ସୁନ୍ଦର ପର୍ବ ସବୁ, ଯେମିତି ମଣିଷ ଜୀବନ ସହିତ ପ୍ରତ୍ୟେକ କଥା ଯୋଡ଼ା ଯାଇଛି। ତୁମେ ଆଜି ରଜ ଦୋଳିର ମଜା ତ ନିଶ୍ଚୟ ନେଉଥିବ, ଆସ ଆଜି ଏହି ରଜ ପର୍ବ ବିଷୟରେ ଆଲୋଚନାଟି ଶୁଣିବା। ଆଲୋଚନାଟି ହେଉଛି ଆମ ପରମ୍ପରାରେ ରଜ ପର୍ବ। ଏହାକୁ ତୁମମାନଙ୍କୁ କହି ଶୁଣାଉଛନ୍ତି ଅପା ମଞ୍ଜୁଶ୍ରୀ ମହାପାତ୍ର।
1: ପିଲାମାନେ ତମେ ତ ଜାଣିଛ ଆଜି ରଜ, ତମେମାନେ ସବୁ ବହୁତ ମଜା କରୁଥିବ ନାଇଁ? ତାହେଲେ ଆସ ଆଜି ଏହି ରଜ ପର୍ବ ବିଷୟରେ ଅଧିକ କିଛି ଜାଣିବା। ପିଲାମାନେ, ଓଡ଼ିଶା ହେଉଛି କଳା ସଂସ୍କୃତି ତଥା ପରମ୍ପରାର ଗନ୍ତା ଘର। ସେଥିପାଇଁ ଓଡ଼ିଆମାନେ ପାଳନ କରନ୍ତି ବାର ମାସରେ ତେର ପର୍ବ। ଅର୍ଥାତ୍ ଆମେ ବର୍ଷ ସାରା ପ୍ରତ୍ୟେକ ମାସରେ ଅନେକ ପର୍ବପର୍ବାଣି ପାଳନ କରିଥାଉ। ଏଣୁ ଓଡ଼ିଶାକୁ ପର୍ବର ରାଜ୍ୟ ବୋଲି ମଧ୍ୟ କୁହାଯାଏ। ଆମେ ଓଡ଼ିଶାବାସୀ ଆନନ୍ଦ ଓ ଉତ୍ସାହର ସହ ପ୍ରତ୍ୟେକ ପର୍ବକୁ ପାଳନ କରିଥାଉ। ଏହି ପର୍ବପର୍ବାଣି ଗୁଡ଼ିକ ଦ୍ୱାରା ଆମେ ସମାଜରେ ଆନନ୍ଦ ଉତ୍ସାହ ସହ ଭାଇଚାରାର ବାର୍ତ୍ତା ମଧ୍ୟ ପ୍ରସାର କରିଥାଉ। ଆମର ପରମ୍ପରା ଓ ପର୍ବପର୍ବାଣି ଗୁଡ଼ିକ ଧାର୍ମିକ ରୀତିନୀତିର ହେବା ସହ ଆମକୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକାଠି ବାନ୍ଧି ରଖିବାରେ ସାହାଯ୍ୟ କରିଥାଏ। ପରିବାର ଏବଂ ବନ୍ଧୁ ପରିଜନଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ବୃଦ୍ଧି କରିବା ସହ ଦୁଃଖ ଓ କ୍ଳାନ୍ତିକୁ ଭୁଲି ଆମକୁ ନୂତନ ଭାବରେ ଜୀବନ ଜିଇଁବା ପାଇଁ ପ୍ରେରଣା ମଧ୍ୟ ଯୋଗାଇଥାଏ। ଓଡ଼ିଶାର ପର୍ବପର୍ବାଣିଗୁଡ଼ିକ ମୁଖ୍ୟତଃ ଋତୁ ଏବଂ କୃଷି ଭିତ୍ତିକ। ଆମେ ପାଳନ କରୁଥିବା ବିଭିନ୍ନ ପର୍ବପର୍ବାଣିଗୁଡ଼ିକ ମଧ୍ୟରୁ ରଜ ପର୍ବ ଅନ୍ୟତମ। ଏହାକୁ ସମଗ୍ର ଓଡ଼ିଶାବାସୀ ଅତି ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। ରଜ ପର୍ବ ହେଉଛି ଓଡ଼ିଶାର ଏକ ପ୍ରଧାନ ପାରମ୍ପରିକ ପ୍ରିୟ ଗଣପର୍ବ। ଏହା ମିଥୁନ ମାସର ଆରମ୍ଭ ଅର୍ଥାତ୍ ଜୁନ୍ ମାସର ମଧ୍ୟଭାଗରେ ପଡ଼ିଥାଏ। ଏହି ସମୟରେ ଗ୍ରୀଷ୍ମ ଋତୁ ସରିସରି ଆସୁଥିବା ବେଳେ ବର୍ଷାର ଆଗମନ ହେଉଥାଏ। ସାଧାରଣତଃ ରଜ ପର୍ବଟି ଝିଅ ଓ ନାରୀମାନଙ୍କର ପର୍ବ ହେଲେ ମଧ୍ୟ ପୁରୁଷମାନେ ମଧ୍ୟ ଏହାକୁ ପୂର୍ଣ୍ଣ ଉପଭୋଗ କରନ୍ତି। ଏହି

ପର୍ବଟି ସାଧାରଣତଃ ତିନି ଦିନ ଧରି ପାଳନ ହୋଇଥାଏ। ପ୍ରଥମ ଦିନଟିକୁ ପହିଲି ରଜ କୁହାଯାଏ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି କୁହାଯାଏ ଏବଂ ଶେଷ ଦିନଟିକୁ ଶେଷ ରଜ ବା ଭୂମି ମଧ୍ୟ କୁହାଯାଏ। ଚତୁର୍ଥ ଦିନଟିକୁ ବସୁମତୀ ସ୍ନାନ ବା ମହାଲକ୍ଷ୍ମୀ ଗାଧୁଆ ରୂପେ ପାଳନ କରାଯାଇଥାଏ। ପରମ୍ପରା ଅନୁସାରେ ରଜ ତିନି ଦିନ ଧରିତ୍ରୀ ମାଙ୍କୁ କଷ୍ଟ ଦେଲା ପରି କୌଣସି କାମ କରାଯାଏ ନାହିଁ। ସେଥିପାଇଁ ପୂର୍ବଦିନରୁ ଘରଦ୍ୱାର ଲିପାପୋଛା ସଫା ସୁତୁରା କାମ ଧାରି ଦିଆଯାଇଥାଏ ଏବଂ ଉକ୍ତ ତିନି ଦିନ ଝିଅ ବୋହୂମାନେ ରୋଷେଇ ବ୍ୟତୀତ ଅନ୍ୟ କୌଣସି ଗୃହ କାର୍ଯ୍ୟ କରନ୍ତି ନାହିଁ। ଆହୁରି ପୂର୍ବଦିନରୁ ମସଲା ବଟାବଟି ପିଠା ପାଇଁ ଆଣ ପ୍ରସ୍ତୁତି ଇତ୍ୟାଦି କାମମାନ ମଧ୍ୟ ସାରି ଦିଆଯାଇଥାଏ। ପିଲାମାନେ ଜାଣିଛ, ରଜ ତିନି ଦିନ ଝିଅ ବୋହୂମାନଙ୍କୁ ପରିବା କଟାକଟି ପାଇଁ ମଧ୍ୟ ବାରଣ କରାଯାଇଥାଏ। ପୁରୁଷ କିମ୍ବା ଘରର ବୟସ୍କ ମହିଳାମାନେ ଏହି କାମଗୁଡ଼ିକୁ କରିଥାନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ରଜ ସଜବାଜ ଦିନଟି ରଜର ପୂର୍ବ ପ୍ରସ୍ତୁତି ବୋଲି କହିପାରିବା। ପହିଲି ରଜ ଦିନ ବଡ଼ି ଭୋରରୁ ଉଠି କୁମାରୀ ଝିଅ ଓ ସ୍ତ୍ରୀ ଲୋକମାନେ ହଳଦୀ ଲଗାଇ ଗାଧୋଇ ପଡ଼ନ୍ତି। ସୂର୍ଯ୍ୟ ଉଦୟ ପୂର୍ବରୁ ମୁଣ୍ଡ କୁଣ୍ଡେଇବା କାମ ମଧ୍ୟ ସରିଯାଏ, କାରଣ ଦିନ ତମାମ ଆଉ ମୁଣ୍ଡ ମଧ୍ୟ କୁଣ୍ଡା ଯାଏ ନାହିଁ। ବିଭିନ୍ନ ଜାଗାରେ ବାକି ଦୁଇ ଦିନ ମଧ୍ୟ ମୁଣ୍ଡ କୁଣ୍ଡାଇବାକୁ ବାରଣ କରାଯାଇଥାଏ। ରଜ ତିନି ଦିନ ଯାକ ଝିଅମାନେ ନୂତନ ବସ୍ତ୍ର ପରିଧାନ କରନ୍ତି। ପାଦରେ ଅଳତା, ନଖରେ ନଖ ପାଲିସ, ହାତରେ ମେହେନ୍ଦି ଲଗାଇବା ସହ ମଥାରେ ଚନ୍ଦନ ଓ କୁମକୁମର ଟିପାମାନ ଲଗାଇ ଖୁବ୍ ସୁନ୍ଦର ଭାବରେ ସଜାଇ ହୁଅନ୍ତି। ନବବିବାହିତାଙ୍କ ପାଇଁ ମଧ୍ୟ ବାପ ଘରୁ ରଜଭାର ଆସିଥାଏ, ଯେଉଁଥିରେ ନୂଆ ଲୁଗା ସହ ବିଭିନ୍ନ ପ୍ରକାର ମିଠା ପିଠା ଓ ଫଳମୂଳମାନ ଥାଏ। ରଜ ସମୟରେ ଝିଅମାନେ ଖାଲି ପାଦରେ ଭୂମି ଉପରେ ଚାଲନ୍ତି ନାହିଁ। ପୂର୍ବରୁ କଦଳୀ ପଟୁକା ଓ ଗୁଆ ଖୋଳପାକୁ ପାଦରେ ଚପଲ ରୂପେ ବ୍ୟବହାର କରାଯାଉଥିଲା। ବର୍ତ୍ତମାନ ତ ଭଳିକି ଭଳି ଚପଲ ଜୋତା ସହଜରେ ବଜାରରେ ମିଳୁଛି, ତେଣୁ ଏହାକୁ ବ୍ୟବହାର କରାଯାଉଛି ଭୂମି ଉପରେ ଚାଲିବା ପାଇଁ। ଏହି ତିନି ଦିନ ଭଳିକି ଭଳି ପିଠାମାନ ଘରେ ପ୍ରସ୍ତୁତ କରାଯାଏ, ମୁଖ୍ୟତଃ ରଜ ପୋଡ଼ପିଠା ସହ ଆରିସା, କାକରା, ମଣ୍ଡା, ଚକୁଳି, ବରା, ଦହିବରା, ଘୁଗୁନି ଇତ୍ୟାଦି ନିହାତି ତିଆରି କରାଯାଇଥାଏ। ଏହିସବୁ ପାରମ୍ପରିକ ପିଠା ସହ ଆଜିକାଲି ବିଭିନ୍ନ ପ୍ରକାର ମିଠା ଓ କେକ୍ର ପ୍ରଚଳନ ମଧ୍ୟ ଆରମ୍ଭ ହେଲାଣି। କୁମାରୀ ଝିଅମାନେ ରଜ ତିନି ଦିନ ଯାକ ପ୍ରସ୍ତୁତ ହୋଇଥିବା ପୋଡ଼ପିଠା, ଚକୁଳି ପିଠା ଇତ୍ୟାଦି ଖାଇ ସାଙ୍ଗସାଥି ବନ୍ଧୁବାନ୍ଧବଙ୍କ ଘରକୁ ବୁଲିବାକୁ ମଧ୍ୟ ଯାଆନ୍ତି ଏବଂ ସମସ୍ତଙ୍କ ଘରେ ସୁସ୍ୱାଦୁ ପିଠାପଣା ମଧ୍ୟ ଖାଆନ୍ତି। ରଜ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ଦୋଳି ଖେଳ। ପ୍ରାୟତଃ ପ୍ରତ୍ୟେକଙ୍କ ଘରେ ଦୋଳି ବନ୍ଧାଯିବା ସହ ଗାଁର ଆମ୍ବ ତୋଟାମାନଙ୍କରେ ବଡ଼ ବଡ଼ ଗଛମାନଙ୍କ ସାହାଯ୍ୟରେ ଦୋଳି ବାନ୍ଧି ଦୋଳି କରାଯାଇଥାଏ। କେଉଁଠି କେଉଁଠି ବାଉଁଶକୁ ବ୍ୟବହାର କରି ମଧ୍ୟ ଦୋଳିମାନ କରାଯାଇଥାଏ। ଦିନ ତମାମ ଦୋଳି ଝୁଲି ଝୁଲି ଝିଅମାନେ ବିଭିନ୍ନ ପ୍ରକାରର ସୁନ୍ଦର ରଜଗୀତମାନ ମଧ୍ୟ ବୋଲନ୍ତି, ଯେମିତିକି ବନସ୍ତେ।

ରଜ ଦୋଳି କଟ ମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ସୁନା ମୁକୁଟ ଲଦିଶୁ ଥାଇ ଝଟ ଝଟ, ସଙ୍ଗାତ ଲଦିଶୁ ଥାଇ ଝଟ ଝଟ। ଦୋଳି ଖେଳ ସହ ଏଭଳି ଅନେକ ଗୀତ ଗାଇ ପୁଚି, କବାଡ଼ି, ଲୁଡ଼ୁ, ବୋହୁଚୋରି ପରି ଅନେକ ଖେଳମାନ ଖେଳି ଆନନ୍ଦର ସହ ରଜ ପାଳନ୍ତି ଝିଅମାନେ। ସେହିପରି ପୁଅ ପିଲାମାନେ ମଧ୍ୟ ଚାଷ କାମରୁ ବିରତ ରହି ପିଠାପଣା ଖାଇ କବାଡ଼ି, ଡୁଡ଼ୁ, ତାସ୍ ଇତ୍ୟାଦି ଖେଳି ଆନନ୍ଦ ଓ ହସ ଖୁସିରେ ତିନି ଦିନକୁ ଉପଭୋଗ କରନ୍ତି। ଆହୁରି ମଧ୍ୟ ଗାଁମାନଙ୍କରେ ପୃଥକ ପୃଥକ ଭାବେ ଝିଅ ପୁଅମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥାଏ। ଉତ୍ସାହର ସହ ପିଲାମାନେ ପ୍ରତିଯୋଗିତାମାନଙ୍କରେ ଭାଗ ନେଇ ପୁରସ୍କୃତ ମଧ୍ୟ ହୁଅନ୍ତି। ଗାଁମାନଙ୍କରେ ପାଳିତ ରଜର ମଜା ତ ନିଶ୍ଚୟ ସ୍ୱତନ୍ତ୍ର, କିନ୍ତୁ ସହରମାନଙ୍କରେ ମଧ୍ୟ ଏହା ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ସହରର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଧୀରେ ଧୀରେ ଝିଅ ବୋହୂମାନେ

ଖଟାପଣା ସୁସ୍ୱାଦୁ ଦେଶୀ ଖାଦ୍ୟର ରୋଷେଇ ପ୍ରଣାଳୀକୁ ଭୁଲିବାକୁ ବସିଲେଣି। ତେଣୁ ଆଜିକାଲି ସହରର ଦୋକାନ ବଜାରରେ ମଧ୍ୟ ସ୍ୱତନ୍ତ୍ର ରଜ ପୋଡ଼ପିଠା ତଥା ଅନ୍ୟ ପାରମ୍ପରିକ ପିଠାମାନ ପ୍ରସ୍ତୁତ ହୋଇ ମିଳିଲାଣି, ଫଳରେ ସହରବାସୀ ମଧ୍ୟ ଏହାର ଭରପୁର ମଜା ନେଇପାରୁଛନ୍ତି। ବିଭିନ୍ନ ଅନୁଷ୍ଠାନ, କ୍ଲବ, ସପିଂ ମଲ୍ ମାନଙ୍କରେ ମଧ୍ୟ ରଜ ପାଇଁ ଅନେକ ସୁନ୍ଦର ସୁନ୍ଦର ପ୍ରତିଯୋଗିତାମାନ ଆୟୋଜନ କରାଯାଇ ପୁରସ୍କାର ବିତରଣର ବ୍ୟବସ୍ଥା ମଧ୍ୟ ହୋଇଥାଏ। ରଜକୁ ଆହୁରି ରଙ୍ଗୀନ କରିବା ପାଇଁ ଅନେକ ସ୍ଥାନରେ ନାଚ ଗୀତର ମଧ୍ୟ ଆୟୋଜନ ହୋଇଥାଏ। ରଜକୁ ଆହୁରି ରଙ୍ଗୀନ କରିବା ପାଇଁ ଅନେକ ସ୍ଥାନରେ ନାଚ ଗୀତର ମଧ୍ୟ ଆୟୋଜନ ହୋଇଥାଏ। ରଜରେ ସ୍ୱତନ୍ତ୍ର ରଜ ପାନଖିଆ ଏକ ଓଡ଼ିଆ ପରମ୍ପରା ମଧ୍ୟ। ପ୍ରୀତିର ବନ୍ଧନ ହେଉଛି ପାନ, ଏଣୁ ଭୋଜନ ପରେ ପାନ ଦିଆଯାଇ ବନ୍ଧୁଙ୍କୁ ଆପ୍ୟାୟିତ କରାଯାଇଥାଏ। ପାନ ହେଉଛି ମୁଖବାସ ଓ ପରିତୋଷ। ପରସ୍ପରକୁ ପାନ ଖୁଆଇବା ଦ୍ୱାରା ବନ୍ଧୁତ୍ୱ ଆହୁରି ନିବିଡ଼ ହୁଏ ବୋଲି ବିଶ୍ୱାସ ରହିଛି। ପିଲାମାନେ ଜାଣିଛ, ଔଷଧୀୟ ଗୁଣ ହିସାବରେ ଦେଖିଲେ ପାନ ଏକ ଜୀର୍ଣ୍ଣକାରକ ଓ କୃମିନାଶକ ମଧ୍ୟ। ପାନରେ ଲାଗିଥିବା ଚୂନ ଲୌହ ଶକ୍ତି ବା କ୍ୟାଲସିୟମରେ ପୂର୍ଣ୍ଣ, ଯାହା ଆମ ହାଡ଼ ଶକ୍ତ କରିବା ସହ ଖଇର ଦାନ୍ତକୁ ମଜବୁତ କରିଥାଏ। ଏହି ପାନରେ 10-12 ପ୍ରକାରର ମସଲା ସହ ଶୁଖା ନଡ଼ିଆ, କେଶର, ଭଜା ଧନିଆ, ଚେରି ଇତ୍ୟାଦି ଦେଇ ଅଧିକ ଲୋଭନୀୟ କରାଯାଇଥାଏ। ଏଣୁ ରଜ ପାନର ଏକ ସ୍ୱତନ୍ତ୍ର ଆଦର ରହିଛି। ପ୍ରାୟତଃ ସମସ୍ତେ ବର୍ଷ ସାରା ରଜ ପାନ ଖଣ୍ଡିଏକୁ ଅପେକ୍ଷା କରିଥାନ୍ତି। ଏହିପରି ରଜ 3 ଦିନ ଯାକ ଝିଅ ବୋହୂମାନେ ବଡ଼ି ଭୋରରୁ ଗାଧୋଇ ପାଧୋଇ ସଜବାଜ ହୋଇ ରଜ ମଉଜରେ ସାମିଲ ହେବାକୁ ନିଜକୁ ପ୍ରସ୍ତୁତ କରିନିଅନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ବର୍ଷ ସାରା ଗୃହ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ମହିଳାମାନଙ୍କୁ ଏହି 3 ଦିନ ମଉଜ ମଜଲିସ୍ କରିବାର ସୁଯୋଗ ମିଳିଥାଏ। ରଜ 3 ଦିନ ପରେ ଚତୁର୍ଥ ଦିନ ଘରେ ଘରେ ବସୁମତୀ ସ୍ନାନ ଅନୁଷ୍ଠିତ ହୁଏ। ସୂର୍ଯ୍ୟ ଉଦୟ ପୂର୍ବରୁ ଘରର ସ୍ତ୍ରୀ ଲୋକମାନେ ଘରଦ୍ୱାର ଲିପାପୋଛା ସାରିବା ସହ ଗାଧୋଇ ପାଧୋଇ ପ୍ରସ୍ତୁତ ହୋଇଯାଆନ୍ତି। ଘରେ ମସଲା ବଟା ଯାଉଥିବା ଶିଳପୁଆକୁ ପ୍ରତୀକାତ୍ମକ ଭାବେ ବସୁମତୀ ମା ବୋଲି ଧରାଯାଏ ଏବଂ ଶିଳପୁଆକୁ ହଳଦୀ ପାଣିରେ ଗାଧୋଇ ଦେଇ ହଳଦିଆ ବା ଲାଲ ବସ୍ତ୍ର ପିନ୍ଧାଇ ଦିଆଯାଏ। ଘରର ମଝିଅଗଣାରେ କୃଷି ସାମଗ୍ରୀ ଯଥା ହଳ ଲଙ୍ଗଳ ସହ ଶିଳପୁଆକୁ ଚନ୍ଦନ ସିନ୍ଦୁର ଦେଇ ବିଭିନ୍ନ ଫଳମୂଳ, ମୁଗ ଧୁଆ ଏବଂ ଘିଅରେ ପ୍ରସ୍ତୁତ ପିଠା ଦ୍ୱାରା ପୂଜା କରାଯାଇଥାଏ। ଅନେକଙ୍କ ଘରେ ମା ଲକ୍ଷ୍ମୀଙ୍କୁ ମଧ୍ୟ ସକାଳୁ ହଳଦୀ ପାଣିରେ ଗାଧୋଇ ନୂଆ ବସ୍ତ୍ର ପରିଧାନ କରାଇ ପିଠାପଣା ଫଳ ପ୍ରଦାନ ପୂର୍ବକ ପୂଜା କରାଯାଇଥାଏ। ଯେହେତୁ ଆମେ ଆମ ଧରଣୀ ମାଙ୍କୁ ମା ଲକ୍ଷ୍ମୀ ବୋଲି ମାନୁ, ତେଣୁ ରଜ 3 ଦିନ ମା ରଜସ୍ୱଳା ବୋଲି ଧରାଯାଏ ଓ ଏହି 3 ଦିନ ପରେ ମା ସୂଚୀବନ୍ତ ହେବା ସହ ପୁନର୍ବାର ଶସ୍ୟ ଶ୍ୟାମଳା ହେବା ପାଇଁ ନିଜକୁ ପ୍ରସ୍ତୁତ କରିଥାନ୍ତି ବୋଲି ପୌରାଣିକ ମତ ରହିଅଛି। ସାଧାରଣତଃ ଆମ ଓଡ଼ିଶା ଏକ କୃଷି ଭିତ୍ତିକ ରାଜ୍ୟ ହୋଇଥିବାରୁ ଆମ କୃଷକ ଭାଇମାନେ ବର୍ଷ ସାରା କୃଷି କାମରେ ନିୟୋଜିତ ରହି ଧାନ ଫସଲ ସହ ଜାତି ଜାତିକା ଫସଲ ଅମଳ କରିବାରେ ଲାଗିଥାନ୍ତି। ଗ୍ରୀଷ୍ମ ଋତୁର ସରିବା ଏବଂ ବର୍ଷା ଋତୁର ଆରମ୍ଭ ଏହିପରି ସନ୍ଧି ସମୟରେ ରଜ ପର୍ବ ପାଳନ ହୁଏ। ତେଣୁ ପୁରୁଣା ତଥ୍ୟ ଅନୁସାରେ ରଜ 3 ଦିନ ଧରିତ୍ରୀ ମାଙ୍କୁ ବିଶ୍ରାମ ଦେବା ସହ କୌଣସି କୃଷି କାମ ଜମିରେ କରାଯାଏ ନାହିଁ। ରଜ 3 ଦିନର ମଉଜ ମଜଲିସ୍ ପରେ ନୂତନ ଉତ୍ସାହ ଓ ଉଦ୍ଦୀପନାର ସହ ଆମ ଚାଷୀ ଭାଇମାନେ ପୁନର୍ବାର ଚାଷ କାମରେ ଲାଗି ପଡ଼ନ୍ତି। ଜମି ପ୍ରସ୍ତୁତ ହୋଇ ଧାନ ବୁଣାଯାଏ ଏବଂ ରଜ ପରେ ଆଦ୍ୟ ବର୍ଷାରେ ସେଥିରୁ ଅଙ୍କୁରୋଦ୍ଗମ ହୋଇ କ୍ଷେତରେ ସୁନା ଫଳିବାର ସଙ୍କେତ ଦିଏ ଧରଣୀ ମା। ନିଜର ବ୍ୟସ୍ତ ବହୁଳ ଜୀବନ ମଧ୍ୟରୁ ସମୟ ବାହାର କରି ଆମେ ପର୍ବପର୍ବାଣି ଦିନମାନଙ୍କରେ ଆମ ବନ୍ଧୁ ବାନ୍ଧବଙ୍କ ସହ ମିଳାମିଶା କରୁ। ରଜ ପର୍ବ ସାଧାରଣତଃ ଖରା ଛୁଟିରେ ପଡ଼ୁଥିବାରୁ ଆମେ ଏହାକୁ ବନ୍ଧୁ ବାନ୍ଧବଙ୍କ ସହ ଖୁବ୍ ଆନନ୍ଦର ସହ ଉପଭୋଗ କରିଥାଉ। ଏହିପରି ମିଳାମିଶା ଦ୍ୱାରା ପରସ୍ପର ମଧ୍ୟରେ ସମ୍ପର୍କ ନିବିଡ଼ ହେବା ସହ ପୁଣି ଦିନ ପାଇଁ ନୂଆ ଉର୍ଜାର ସହ କାମ କରିବାକୁ ଉତ୍ସାହ ମିଳେ। ସେଥିପାଇଁ ତ କାହିଁ କେଉଁ କାଳରୁ ଆମ ପୂର୍ବପୁରୁଷମାନେ ଏହିସବୁ ପରମ୍ପରା ଗୁଡ଼ିକୁ ପାଳନ କରି ଆସୁଛନ୍ତି ଓଡ଼ିଶାର ପର୍ବପର୍ବାଣି ଆମ ସଂସ୍କୃତିର ପ୍ରାଣ କେନ୍ଦ୍ର ଅଟେ।

0: ଆଜିକାଲିର ଆଧୁନିକ ଯୁଗରେ ମଧ୍ୟ ଆମେ ଆମର ଏହି ପାରମ୍ପରିକ ଉତ୍ସବଗୁଡ଼ିକୁ ବଞ୍ଚାଇ ରଖିବା ଉଚିତ, ଯାହାଦ୍ୱାରା କି ଆମର ଆସନ୍ତା ପିଢ଼ି ନିଜ ମାଟି ଓ ସଂସ୍କୃତିକୁ ସମ୍ମାନ ଦେବା ଶିଖିପାରିବେ। ରଜ ପର୍ବ ହେଉଛି ଆମ ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ପର୍ବ, ଯାହା ପରିବାର ଓ ସମାଜ ମଧ୍ୟରେ ଏକତା, ସ୍ନେହ, ଭଲ ପାଇବା ଓ ଭାଇଚାରା ସୃଷ୍ଟି କରେ। ଆଧୁନିକ ଜୀବନଶୈଳୀ ମଧ୍ୟରେ ବି ଆଜି ମଧ୍ୟ ରଜ ପର୍ବର ସେହି ପାରମ୍ପରିକ ଗାରିମା ଅକ୍ଷୁର୍ଣ୍ଣ ରହିଛି। ତେଣୁ ପିଲାମାନେ ପ୍ରତିବର୍ଷ କିପରି ଆମେ ଏହାକୁ ଆହୁରି ଉତ୍ସାହର ସହ ପାଳନ କରିବା, ସେଥିପାଇଁ ସର୍ବଦା ଚେଷ୍ଟା କରିବା ଉଚିତ। ଆଶା କରୁଛି ଏହି ଉପାଦେୟ ବିଷୟବସ୍ତୁଟି ନିଶ୍ଚିତ ତୁମମାନଙ୍କୁ ଆମ ପରମ୍ପରା ବିଷୟରେ ଅଧିକ କିଛି ଜାଣିବାରେ ସାହାଯ୍ୟ କରିଥିବ। ରଜ ପର୍ବ ସହିତ ଖରା ଛୁଟି ବି ସରିଲା, ଏଥର ପୁଣି ବିଦ୍ୟାଳୟ ଖୋଲିବ। ତେଣୁ ଆଶା କରେ ତୁମେମାନେ ଆହୁରି ଅଧିକ ଉତ୍ସାହର ସହ ପୁଣି ପାଠପଢ଼ାରେ ମନ ଦେବ। ଶେଷରେ ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା ସହ ମଙ୍ଗଳମୟ ଭବିଷ୍ୟତ ପାଇଁ ତୁମକୁ ଅନେକ ଅନେକ ଶୁଭ ଆଶୀର୍ବାଦ ସହ ରହିଲି ଧନ୍ୟବାଦ। ଶୁଭ ଆଶୀର୍ବାଦ ସହ ରହିଲି ଧନ୍ୟବାଦ।
1: ଶୁଣିଲେ ତ ପିଲାଏ ଆଲୋଚନା, ଆମ ପରମ୍ପରାରେ ରଜ ପର୍ବ, ଏହାକୁ ତୁମମାନଙ୍କୁ କହୁଥିଲେ ଅପା ମଞ୍ଜୁଶ୍ରୀ ମହାପାତ୍ର। ଏ ଆଲୋଚନାରୁ ତୁମେମାନେ ରଜ ପର୍ବ ବିଷୟରେ ଅନେକ କଥା ଜାଣିଯାଇଥିବ, ଯେ କେମିତି ପୃଥିବୀ ବର୍ଷା ଆସିବା ସାଙ୍ଗେ ସାଙ୍ଗେ ତାର ଉତ୍ପାଦନ କ୍ଷମତା ବଢ଼ିଥାଏ, ଆଉ ସେଇଟାକୁ ପାଳନ କରିବା ପାଇଁ ଆମର ଏଇ ରଜ ପର୍ବର ସୃଷ୍ଟି ହେଇଛି। କେତେ ସୁନ୍ଦର କଥା ରହିଛି କହିଲ, ଏ ପର୍ବପର୍ବାଣି ଆମକୁ ଅନେକ କଥା ଶିଖେଇଥାଏ, ମନରେ କେତେ ଆଶା, ଆନନ୍ଦ, ଉତ୍ସାହ ଦେଇଥାଏ। ପ୍ରତ୍ୟେକ ଋତୁ ସହିତ ଭିନ୍ନ ଭିନ୍ନ କଥା ନେଇ ଭିନ୍ନ ଭିନ୍ନ ପର୍ବପର୍ବାଣି ଆସିଥାଏ, ଆଉ ଏହିସବୁ ଆମ ଜୀବନକୁ ସରସ ସୁନ୍ଦର କରିଥାଏ। ଆସ ଏବେ ଗୀତଟିଏ ଶୁଣିବା।

ହଁ ପିଲାଏ, ଏଇ ରଜରେ ତୁମେମାନେ ସମସ୍ତେ ବହୁତ ମଜା କର। ଭଲ ଭଲ ପିଠା ଖାଇ ସାଙ୍ଗମାନଙ୍କ ସହିତ ଆଦାନ ପ୍ରଦାନ କର, ଆଉ ମନରେ ଖୁସି ଭରି ଜୀବନକୁ ଆଉ ଟିକେ ସୁନ୍ଦର କରିବାକୁ ଚେଷ୍ଟା କରିବ। ତା ସହିତ ତୁମର ବିଦ୍ୟାଳୟ ଖୋଲିବାକୁ ବସିଲାଣି, ସେଥିପାଇଁ ମନ ଦେଇ ପାଠ ପଢିବ। ଆଗକୁ ସ୍କୁଲକୁ ଯିବ, ସ୍କୁଲକୁ ଗଲେ ସେସବୁ ମନେ ରଖିଥିଲେ ତ ପୁଣି ନୂଆ ପାଠ ଧରିବାକୁ ତୁମକୁ ସହଜ ହେବ। ଆଜି ପାଇଁ ଏତିକି। କାର୍ଯ୍ୟକ୍ରମଟି କିପରି ଲାଗିଲା ମତାମତ ନିଶ୍ଚୟ ଜଣାଇବ ଏଇ ନମ୍ବରରେ। ନମ୍ବରଟି ହେଉଛି 8895994143। ବିଦାୟ ନେଉଛୁ। ଆଜିର ଉପସ୍ଥାପନରେ ମୁଁ ତୁମର ସ୍ନିଗ୍ଧା ଅପା।

ପସନ୍ଦର କାର୍ଯ୍ୟକ୍ରମ ସରଗ ଫୁଲ ଉପସ୍ଥାପନରେ ଥିଲି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ପ୍ରଚାର ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ଯୋଗୀ ଏଫ୍ଏମ୍ ମାଧ୍ୟମରେ ଶୁଣିପାରିବେ 100.3 ମେଗାହର୍ସ ଏବଂ ଡାଉନଲୋଡ଼ କରି ନ୍ୟୁଜ୍ ଅନ୍ ଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରିବେ।

ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଆନ୍ତୁ। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତାଲୁକା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ, କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ। ଯଦି ବାହାରକୁ ଯାଉଛନ୍ତି ତେବେ ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟରେ ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ। ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ। ବର୍ଷା ଜଳକୁ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ। ନାଳ ପୋଖରୀ ପାଣି ଜମାରୁ ପିଅନ୍ତୁ ନାହିଁ। ଘର ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସୁଇଚ୍ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ। ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ। ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଲାନ୍ତୁ। ମଦ ନିଶାଠାରୁ ଦୂରରେ ରୁହନ୍ତୁ। ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। ମଦ ବିଡ଼ି ନୁହେଁ, ଛୋଟିଆ ନିଶା, ଜଣାପଡ଼େ ନାହିଁ, ଟାଣେ ପଇସା। ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟ ମତେ ସାହାଯ୍ୟ କରନ୍ତୁ।

0: ଶ୍ରୋତାବନ୍ଧୁ, କେନ୍ଦ୍ର ସରକାରଙ୍କ ଦ୍ୱାଦଶ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆଜି ରାତି 11:10 ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ 8:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣ ରିଲେ କରି ପ୍ରଚାର କରୁଛୁ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ।
1: Today is his birthday as well, an Indian playback singer, and the song that we are going to play for him, that song's music has also been composed by nobody else but Pritam. So let's hear that beautiful track.

ତତ୍କାଳୀନ ସମାଜର କୁସଂସ୍କାରର ବିରୋଧ, ବିଭୁଚେତନା ଓ ନିର୍ଗୁଣ ବ୍ରହ୍ମ ଉପାସନା ଏବଂ କରୁଣ କାବ୍ୟିକ ଅନୁରାଗ ତାଙ୍କ ସମସ୍ତ ସୃଷ୍ଟିକୁ ଏକ ବିଶ୍ୱସ୍ତରୀୟ ସାହିତ୍ୟର ସମ୍ମାନ ଆନୟନ କରିଅଛି। ସନ୍ଥ ଏବଂ କବି ଭାବରେ ଭୀମ ଭୋଇ ସମଗ୍ର ବିଶ୍ୱର ଏକ ଅଗ୍ରଗଣ୍ୟ କବି। ଭଜନମାଳାର ଏକ ପଦ, ବଣା ନୁହ ହେ ହେତୁ ଚେତା ହୁଅ ହେ କର ବିଚରଣ, ଏଡ଼େ ବଡ଼ ବ୍ରହ୍ମକର୍ମ ହୋଇଯାଉଛି ଅଧର୍ମ, ହୃଦୟରେ ବିବେକ କରି ବୁଝି ନିଅ ହେ। ଭଜନମାଳାର ଅନେକ ପଦ, ଝଡ଼ୁଛି ଅମୀୟ ସତ୍ୟ ମନେ ପିଅ, ଅଛ ଯେତେ ସୁଜ୍ଞ ସାଧୁ ଦେଖ ଜ୍ଞାନ ନେତ୍ରେ, ଅନୁଭବ ସୂତ୍ରେ ଅନାମେ ଝଡ଼ୁଛି ମଧୁ। ଏହି ଉଭୟ ପଦ ଲକ୍ଷ୍ୟ କଲେ କବିଙ୍କ ସାଧାରଣ ମଣିଷର ପ୍ରତି ସଚେତନ ଆବେଗ ଏବଂ ସର୍ବତ ଭାବରେ ଆଚ୍ଛନ୍ନକାରୀ ବିଭୁଚେତନା, ଯେ ତାଙ୍କ କବିତାର ଦୁଇଟି ଅଙ୍ଗାଙ୍ଗୀ ଜଡ଼ିତ ମୁଖ୍ୟ ବିଭବ ଏବଂ ମୁଖ୍ୟ ବିଭାବ, ଏହା ସୁସ୍ପଷ୍ଟ ହୋଇଉଠେ। କୁସଂସ୍କାର ବିରୋଧ ମଧ୍ୟ ସାଧାରଣ ମଣିଷ ପ୍ରତି ସଚେତନ ଆବେଗର ଅନେକ ଦିଗ। ନିର୍ବେଦରେ ଅଛି ବ୍ରହ୍ମ, ବେଦ ମଧ୍ୟ ନାହିଁ, କିମ୍ବା ମୂର୍ତ୍ତି ପ୍ରତିମା ଶୁଷ୍କ କାଠ, ସେ ପୁଣି ନେବ କି ବୈକୁଣ୍ଠ, ମିଥ୍ୟାରେ ଭୁଲି ମରେ ପ୍ରାଣୀ ଘଟ ପ୍ରତିମାକୁ ନ ଚିହ୍ନି। ଏ ଉଭୟ ପଦ ଏହି ବିରୋଧସ୍ୱର ମାଧ୍ୟମରେ କୁସଂସ୍କାର ବର୍ଜନ କରିବାକୁ ଏକ ଆହ୍ୱାନ, ଯାହାର ଅନ୍ତଃସ୍ୱରରେ ରହିଅଛି ସାଧାରଣ ମଣିଷ ପ୍ରତି ସଚେତନ ଆବେଗ। ସ୍ତୁତି ଚିନ୍ତାମଣିର 82 ବୋଲିରେ 16, 17, 18 ଓ 20 ପଦରେ କବି କହିଛନ୍ତି, ହିଂସାକୁ ପରିହାର କରି ଅହିଂସା ସମ୍ପ୍ରୀତି ସଦିଚ୍ଛାର ସଂଯୋଗ ସ୍ଥାପନ କର। ସନ୍ଥ କବିଙ୍କର ଚରମ ଲକ୍ଷ୍ୟ ଥିଲା ସତ୍ୟ ଶାନ୍ତିର ପ୍ରତିଷ୍ଠା, ସତ୍ୟ ଶାନ୍ତି ଦୟା କ୍ଷମାର ଆଚରଣ, ଚିତ୍ତଶୁଦ୍ଧି ସଂଯମ ଏବଂ ହିଂସାର ପରିହାର ହିଁ କରିବାର ଗୁରୁଙ୍କର ପ୍ରକୃତ ଭକ୍ତି ବୋଲି ଏଠାରେ କବି ସତ୍ ଆଚରଣ କରିବା ପାଇଁ ଅନ୍ୟମାନଙ୍କୁ ଉଦ୍ବୋଧନ ଦେଇଅଛନ୍ତି।

ଭୀମ ଭୋଇଙ୍କ ସବୁଗୁଡ଼ିକ କବିତା ବସ୍ତୁତ ଏକ ବିଶ୍ୱଚେତନାର କବିତା। ସେ କାରୁଣ୍ୟ ରସର କବି, ଉତ୍ସର୍ଗମୟତାର କବି, ଯାହାର ହୃଦୟରୁ ସମଗ୍ର ବିଶ୍ୱ ମଣିଷ ପାଇଁ ଲୁହ ଝରେ, ରୁଧିର ଝରେ। ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର, ଫୁଟେ ମାଉସ ଜାଣଇ, ତେଣୁ କରି ସିନା ପ୍ରାଣୀଙ୍କ ବିକଳ ସହି ନପାରୋଇ ମୁହିଁ। ପ୍ରାଣୀଙ୍କ ଆଡ଼ତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ସେମିତି ପ୍ରାଣୀଙ୍କ କଷଣ ଭେଦୁ ଅଛି ମନ, ଜୀବନକୁ ମୋର ବାଧେ ଭୀମ, ଅରକ୍ଷିତ କରି ଦଣ୍ଡବତ କରୁଣା ମାଗୁଛି ପାଦେ। ଚଉଦ ଭୁବନ ଜୀବଜନ୍ତୁଗଣ କାହାରି ନାହିଁ ନା ଦୁଃଖ, ଅକାଳ ମରଣ ଘୋଟି ଯାଉଅଛି ତିନି ପୁର ତୈ ଲୋକ୍ୟ। ସ୍ତୁତି ଚିନ୍ତାମଣିର ଚାଳିଶ ବୋଲିର ଏକ ଦୁଇ ତିନି ଓ ଚାରି ପଦରେ କବି ଭୀମ ଭୋଇ ପିଣ୍ଡ ବ୍ରହ୍ମାଣ୍ଡ ଭାସିଗଲେ ମହାପ୍ରଭୁ ହିଁ ଦାୟୀ ହେବେ ବୋଲି ଏକ ଅସହାୟ ଧର୍ମ ପ୍ରଚାରକ ତଥା କବି ଭାବରେ ହତାଶା ବ୍ୟକ୍ତ କରିଅଛନ୍ତି। ସ୍ୱୟଂ ଗୁରୁଦେବ ମହାପ୍ରଭୁ ବିଦ୍ୟମାନ ଥାଇ ସୁଦ୍ଧା ସଂସାର ବିପତ୍ତି ପଡ଼ି ଚାଲିଥିବା ସତ୍ୟକୁ କବି ସମ୍ଭାଳି ପାରୁନାହାନ୍ତି ଏବଂ ପରିଶେଷରେ କହୁଛନ୍ତି ମହାପ୍ରଭୁଙ୍କୁ ଯେ ସେ ସମଗ୍ର ବ୍ରହ୍ମାଣ୍ଡ ଟେକି ଦେଉଛନ୍ତି ତାହାଙ୍କୁ ଅସହାୟତାରେ, ସେ ହିଁ ସମ୍ଭାଳନ୍ତୁ, ସେହି ମହାପ୍ରଭୁ ସେହି ଗୁରୁଦେବ ହିଁ ସମ୍ଭାଳନ୍ତୁ ଏହି ବ୍ରହ୍ମାଣ୍ଡଙ୍କୁ ଅଧପତନରୁ, ପ୍ରଳୟରୁ, କାଳ ଗର୍ଭରେ ଲୀନ ହୋଇଯାଉଥିବା ସମ୍ପାତରୁ।

ମଣିଷ ପ୍ରତି ଚରମ ଆତ୍ମୀୟତା ବୋଧରେ ଉତ୍ତୀର୍ଣ୍ଣ ତାଙ୍କର କବିତା, ଯଥା ଏକ ଖଡ଼ଗରେ ଦଶ ପାଞ୍ଚ ମୁଣ୍ଡ ଛିଡ଼ଇ ଭାରତ ଯୁଦ୍ଧେ, ଆରେକ ଅଙ୍ଗକୁ ପାଦେ ପ୍ରହାଡ଼ିଲେ ଏ ଅଙ୍ଗକୁ ମୋଡ଼ ବାଧେ, ସ୍ୱପ୍ନାକୋଟି ଯିବ ସୁଜ୍ଞ ସାଧୁ ଜନ ନର ନାରାୟଣ ହରି ବୁଝା ମନା କର ସକଳ ବୃତ୍ତାନ୍ତ ପଡ଼ୁଅଛି ପାଦ ଧରି, ବିଶ୍ୱଭାବ ବିଶ୍ୱ ମାନବିକତା ଅବହେଳିତ ଜନତା ପାଇଁ ଗଭୀର ଅନ୍ତର୍ଦହନ କବି ଭୀମ ଭୋଇଙ୍କର କାବ୍ୟ ପ୍ରତିଭାର ଏକ ପ୍ରମୁଖ ଦିଗ ଏବଂ ସେହି ଗଭୀର ଅନ୍ତର୍ଦହନ ମଧ୍ୟ ତୀବ୍ର ଭାବରେ ପ୍ରାଞ୍ଜଳ ଓ ସମ୍ବେଦନ ସମୁଜ୍ଜ୍ୱଳ। ପ୍ରକୃତ ପକ୍ଷରେ ଭୀମ ଭୋଇଙ୍କର ସମସ୍ତ ସୃଷ୍ଟି ଆଧ୍ୟାତ୍ମିକ ଭିତ୍ତିଭୂମି ଉପରେ ଆଧାରିତ ଏବଂ ସମଗ୍ର ବିଶ୍ୱର ମଣିଷ ନିମନ୍ତେ ପ୍ରାଣ ପ୍ରାଚୁର୍ଯ୍ୟ ଭରା ଆତ୍ମୀୟତାରେ ସମ୍ପ୍ରେରିତ, ତେଣୁ ତାଙ୍କ ଜୀବନଚର୍ଯ୍ୟା ଓ ଧର୍ମାଚରଣ ଏକ ଓ ଅଭିନ୍ନ। ସ୍ତୁତି ଚିନ୍ତାମଣିର ଚାଳିଶ ବୋଲିର ପାଞ୍ଚ ଛଅ ସାତ ଓ କୋଡ଼ିଏ ପଦରେ କବି ଭୀମ ଭୋଇଙ୍କର ବିଶ୍ୱପ୍ରାଣତା ପରିପୂର୍ଣ୍ଣ ହୋଇଉଠିଛି। ସେ ନିଜ ପାଇଁ ପ୍ରାର୍ଥନା କରୁନାହାନ୍ତି, ସେ ପ୍ରାର୍ଥନା କରୁଛନ୍ତି ସମଗ୍ର ବ୍ରହ୍ମାଣ୍ଡ ନିମନ୍ତେ। ବ୍ରହ୍ମାଣ୍ଡ ପ୍ରଳୟ ପରିଧିରେ ନିଶ୍ଚିହ୍ନ ହୋଇଗଲେ କାହିଁରେ ରହିବି ମୁଁ ହିଁ, ଏବଂ ତତୋଧିକ ତାଙ୍କ ଚିନ୍ତା ଓ ଆଶଙ୍କା ଏ ପିଣ୍ଡ ବ୍ରହ୍ମାଣ୍ଡ ବିଲୟ ହୋଇଯିବ କି ସେହି ମହାପ୍ରଳୟରେ। ତେଣୁ କବି ପରିଶେଷରେ ସେହି ମହାମାନବୀୟ କାରୁଣ୍ୟ ରସତୀର୍ଣ୍ଣ ଉଚ୍ଚାରଣ କରିଅଛନ୍ତି, ବ୍ରହ୍ମାଣ୍ଡ ନିମନ୍ତେ କର ଯୋଡ଼ି ମାଥେ ପଡ଼ି ଶ୍ରୀଗୁରୁଙ୍କ ପାଦେ, କହେ ଭୀମ ଭୋଇ ଅଷ୍ଟ ଶତପଦେ ନେତୃ ଲୁହ ପୋଛି କାନ୍ଦେ।

ସ୍ତୁତି ଚିନ୍ତାମଣି କବି ଭୀମ ଭୋଇଙ୍କର ସର୍ବଶ୍ରେଷ୍ଠ କୃତି ସ୍ୱୀୟ ଜୀବନ ଦର୍ଶନ ଅନୁଭୂତି ଓ ଉପଲବ୍ଧି ନିର୍ଯାସ ଏବଂ ମଣିଷ ଜାତି ପ୍ରତି ସମ୍ବେଗରେ ଏହି ଗ୍ରନ୍ଥର 108 ଯାକ ବୋଲି ଶୀର୍ଷ ମାନସିକତାରେ ସମୃଦ୍ଧ।

ଶୁଣୁଥିଲେ ସନ୍ଥକ ବିଭୀମ ଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି। ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ସଙ୍ଗୀତ ସଂଯୋଜନା ପ୍ରଭୁଦତ୍ତ ପ୍ରଧାନ। ରଚନା ଏବଂ ଉପସ୍ଥାପନା ଡକ୍ଟର ଗୋପାଳକୃଷ୍ଣ ରଥ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ FM ଦ୍ୱାରା ଶୁଣିପାରିବେ। 100.3 MHz ଏବଂ ନ୍ୟୁସନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଆପଣଙ୍କ ମନପସନ୍ଦର କାର୍ଯ୍ୟକ୍ରମ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା। ପ୍ରଯୋଜନାରେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନରେ ଅଛନ୍ତି ଲିପ୍ସା ମହାରଣା।

0: ନାମେ ହୁଏ ଦିନ ଅବିରାମ। ପୁରାଣ କହେ ଏହି ପବିତ୍ର ମାସ ପ୍ରାର୍ଥନାରେ ମିଳେ ଜୀବନର ଆସ। ଦାନ ଧର୍ମ କରି ଶୁଦ୍ଧ ହୁଅ ମନ, ସତ୍ୟ ଓ ସେବାରେ ମିଳେ ନୂଆ ଜୀବନ। ମନ୍ଦିରରେ ଶୁଣାଯାଏ ଭଜନ ଧ୍ୱନି, ଶାନ୍ତିର ବାର୍ତ୍ତା ଦିଏ ପ୍ରୀତିର ଜନି। ଲୋଭ ଓ ମୋହକୁ ଦୂରେ ରଖିଦେଇ ଭକ୍ତିର ଆଲୋକ ହୃଦୟ ଜଳଇ। ମଳମାସ ଶିଖାଏ ସହନଶୀଳତା, ସତ୍ୟପ୍ରେମ ଓ ମାନବିକତା। କ୍ରୋଧ ଲୋଭ ମୋହକୁ ଦୂରେ ରଖି ସତ୍କର୍ମ ପଥରେ ଚାଲିବାକୁ ଶିଖାଏ। ଆଜିର ବ୍ୟସ୍ତ ଜୀବନର ଭିଡ଼ ମଣିଷ ଭୁଲୁଛି ମୂଲ୍ୟବୋଧର ନୀଡ଼। ମଳମାସ ଆସି କହେ ମଧୁର ବାଣୀ, ମଣିଷ ହୋଇ ରୁହ ଭୁଲନି ମାନବତାର କାହାଣୀ। ଆସନ୍ତୁ ସମସ୍ତେ ଏହି ମାସରେ ମିଶି ପ୍ରେମ ଓ ଭକ୍ତିର ଦୀପ ଜାଳିବା ଏବଂ ସମସ୍ତ ଜୀବଜନ୍ତୁ ଗଛଲତା ପ୍ରାଣୀଙ୍କର ଜୀବନ ସୁଖମୟ ହେଉ ମଙ୍ଗଳମୟ ହେଉ ସେହି ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବା। ନମସ୍କାର, ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ ଶ୍ରୋତା ବନ୍ଧୁ। ଆଜିର ଉପସ୍ଥାପନାରେ ମୁଁ ଲିପ୍ସା ମହାରଣା। ଏହି ସୁନ୍ଦର ଅଧ୍ୟାୟକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଶ୍ରୋତା ବନ୍ଧୁ, ତାହେଲେ ଆଉ ଡେରି ନକରି ଚାଲନ୍ତୁ ଶୁଣିନେବା ପ୍ରଥମେ କେଉଁ ଶ୍ରୋତା କଲ୍ କରିଛନ୍ତି ଏବଂ କେଉଁଠୁ କଲ୍ କରିଛନ୍ତି ଏବଂ ଶୁଣିନେବା ତାଙ୍କର ମନପସନ୍ଦର ଗୀତ। ହ୍ୟାଲୋ।
1: ହ୍ୟାଲୋ
0: ଆଜ୍ଞା, ନମସ୍କାର। ହ୍ୟାଲୋ ଆକାଶବାଣୀ ଭବାନୀପାଟଣାକୁ ବହୁତ ବହୁତ ସ୍ୱାଗତ। ଆପଣଙ୍କ ପରିଚୟ ଦିଅନ୍ତୁ।
1: ହଁ ନାନୀ, ଜୟମା ସମଲେଶପୁରୀ, ଜୟମା ମାଣିକେଶପୁରୀ। ମୁଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ବାଜା ବିଜେପୁର ଜିଲ୍ଲା ବର୍ଗରୁ। ନାନୀ
0: କେମିତି ଅଛନ୍ତି ଭାଇ?
1: ମୁଇଁ ତ ଏକଦମ ବଢିଆ ମସ୍ତ ଫାଷ୍ଟ କ୍ଲାସ ହେଲା ନାନୀ। ଆର ଆପଣ କେନ୍ତା ଅଛନ୍?
0: ମୁଇଁ ବି ଭାଇ ବହୁତ ଭଲ ଅଛେ। ଆଉ ଘରେ ସମସ୍ତେ କେନ୍ତା ଅଛନ୍? ଆପଣଙ୍କର
1: ଘରେ ସମସ୍ତେ ବି ବହୁତ ବଢିଆ ଅଛନ୍ ନାନୀ, ଭଗବାନଙ୍କ ଦୟାରୁ।
0: ଯା ହଉ, ଭଲରେ ଥାଉନ୍ ଭାଇ।
1: ଆଉ ନାନୀ, ପହିଲା ତ ଆପଣଙ୍କ ଯେ ଆମର 90ତମ ପୂର୍ତ୍ତି ଅବସରରେ ଆକାଶବାଣୀ ଭବାନୀପାଟଣା ଯେନ୍ ଗୋଟେ ହେଇଥିଲା, ସେଥିଲାଗି ଆପଣଙ୍କୁ ବହୁତ ବେଶ ଶୁଭେଚ୍ଛା। ଆର ଆକାଶବାଣୀ ଭବାନୀପାଟଣା ସମସ୍ତ କର୍ମକର୍ତ୍ତା ଆଉ ଶ୍ରୋତା ମାନଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ଜଣଉଛେ ନାନୀ।
0: ବହୁତ ବହୁତ ଧନ୍ୟବାଦ।
1: ହଁ ନାନୀ,
0: ଆଉ ଭାଇ କୁହନ୍ତୁ, ସବୁ କାର୍ଯ୍ୟକ୍ରମ ଶୁଣନ୍ତି?
1: ହଁ ନାନୀ, ସାପ୍ତାହିକ ମୁଁ ଚିଠି ବି ପଠାଉଛି, ଚିଠି ପତ୍ର କାର୍ଯ୍ୟକ୍ରମରେ ଥରେ ଦୁଇ ଥର ବି ସାମିଲ ହେଇଛି ଆଉ କାର୍ଯ୍ୟକ୍ରମ ସବୁ ଶୁଣୁଛି। ଆଉ ଆମର ଯେନ୍ ହେଲୋ ଫୋନ୍ ଇନ୍ଟେ ବି ଆମର ଚାଷବାସ କାର୍ଯ୍ୟକ୍ରମରେ ଯେନ୍ ଅଛେ ନାନୀ, ସେଟା ବି ଶୁଣୁଛେ, ଫୋନ୍ କରୁଛେ, ନିୟମିତ କାର୍ଯ୍ୟକ୍ରମ ଶୁଣୁଛେ ନାନୀ। ସବୁ କାର୍ଯ୍ୟକ୍ରମ ବହୁତ ବଢିଆ ଲାଗୁଛି।
0: ସବୁ ଭଲ ଲାଗୁଛେ ତ ଭାଇ?
1: ହଁ ନାନୀ।
0: ଆଜ୍ଞା ଆଜ୍ଞା, ଆଉ ଆପଣଙ୍କ ଆଡେ ବର୍ଷା କେମିତି ହଉଛି?
1: ବର୍ଷାଟା ଏବେ ଟିକେ ହେଇଛେ ନାନୀ, ଟିକେ କମ୍ ଆକାରରେ ଯେ ଟିକେ ଆମର ତାପମାତ୍ରାର ମାନେ ବି କମୁଛି ଯେ, ଟିକେ ଗୁଲଗୁଲିଆ ପାଗ ରହୁଛି, ଟିକେ ଗରମ ବେଶୀ ହଉଛି ନାନୀ।
0: ହଁ ହଁ, ଆଗ କୁହନ୍ତି କେନ୍ ଗୀତ ଶୁଣିବାକେ ଆପଣ ଭଲ ପାଇବେ ଆଜି?
1: ଆଜି ମୋତେ ଗୀତ ଯେ ଶୁଣେଇଦେବେ ନାନୀ, ହିନ୍ଦୀ କଥାହିତ୍ର ବଲମା କଥାହିତ୍ର ଆଶା ଭୋସଲେ ଆଉ ଯେନ୍ ଯାଇଛନ୍ କୁମାର ସାନୁ ବାସୁରିଆ ଆବୁ ଏହି ପୁକାରେ।
0: ନିଶ୍ଚୟ ଭାଇ, ଏ ଗୀତ ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇଦେବୁ।
1: ଆଉ ନାନୀ ଡେଡିକେଟ୍ ଟିକେ କର୍ମା?
0: ହଁ ନିଶ୍ଚୟ।
1: ମୁଁ ଆଗରୁ ତ ନାନୀ ନିହାରିକା ନାନୀ ସାଙ୍ଗେ କଥା ଲାଗିଥିନି, ଆପଣ ଆଜି କିଏ ଅଛନ୍ ନାନୀ ଉପସ୍ଥାପନାରେ?
0: ମୁଇଁ ଅଛେ ଲିପ୍ସା ମହାରଣା।
1: ହଁ ନାନୀ, ଆପଣଙ୍କ ସାଙ୍ଗେ ବହୁତ କଥା ଲାଗିଛେ କାର୍ଯ୍ୟକ୍ରମରେ ଫୋନ୍ ଦେଇକି କେମିତି ଗୋଟେ ନାନୀ
0: ବୋଧେ ଭାଇ ହେଇଥିବା, କିନ୍ତୁ ମତେ ଲାଗୁଛେ ମୁଇଁ ଆଜି ଆପଣଙ୍କ ସାଙ୍ଗରେ ଫର୍ଷ୍ଟ ଟାଇମ୍ କଥା ଲାଗୁଛେ ବୋଲି।
1: କଳାହାଣ୍ଡିର ଚିତ୍ର ସେନ ସବର, ମନୋଜ କୁମାର ପଟେଲ, ନାଗୁ ପାତ୍ର, କ୍ଷମା ସାଗର ସାହୁ, ନିରାକାର ରୁଣା, ଆଉ ଆମର ବରଗଡ଼ ହେଲେ ହରେଶ କୁମାର ପରୁଆ, ପରମସାନୀ ସାହୁ, ଚୈତନ୍ୟ ପଟେଲ, ଯଶବନ୍ତ ପାଇକ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତଚରଣ ଭୋଇ, ରାଧାକାନ୍ତ ଭୋଇ, ସୋନ କୋଳାକର, ଦୀକ୍ଷା ବାପା ଚୁପି କୁସୁମ, ଗୀତାଞ୍ଜଳି ରଥ, ସସ୍ମିତା ରଥ, ଉପେନ୍ଦ୍ର ସୁନା, ପଞ୍ଚାନନ୍ଦ ପଞ୍ଜିଆର, ଜୟ ସୀତାରାମ ମାଗିଆ, ଆମର ଲିଙ୍ଗରାଜ ମିହିର, ସତ୍ୟଭାମ ମିହିର, ପ୍ରଶାନ୍ତ କୁମାରୀ, ଜୟଗୋପାଳ ବେହେରା, ପୁଷ୍ପାଞ୍ଜଳି କୁମାରୀ, ଆହୁରି ଏତି ଭବାନୀପାଟଣା କେନ୍ଦ୍ରର ସବୁ ଶ୍ରୋତା ମାନଙ୍କୁ ଗୀତଟା ଡେଡିକେଟ୍ ନାନୀ।
0: ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସମସ୍ତଙ୍କୁ ଗୀତଟା ଡେଡିକେଟ୍ କରିଦଉଛୁ।
1: ଧନ୍ୟବାଦ ନାନୀ,
0: କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ରହିଲୁ,
1: ଧନ୍ୟବାଦ ନାନୀ। ଜୟ ମା ମାଣିକେଶ୍ୱରୀ, ଜୁହାର।
0: ଜୟ ମା ମାଣିକେଶ୍ୱରୀ।

0: ହ୍ୟାଲୋ
1: ଆଜ୍ଞା ନମସ୍କାର। ହେଲୋ ଆକାଶବାଣୀ ଫୋନ ଇନକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଭାଇ ଆପଣଙ୍କ ଟିକେ ପରିଚୟ ଦେବେ?
0: ହଁ, ମୁଁ କରମସ୍ୱାମୀ ସାହୁ କହୁଛି, ଗ୍ରାମ ତିରଙ୍ଗା ମୁଣ୍ଡା ପୋଷ୍ଟ ଲା ମୁଣ୍ଡା ଥାନା ବିଜେପୁର ଜିଲ୍ଲା ବରଗଡ଼।
1: ଭାଇ କେନ୍ତା ଅଛ?
0: ମୁଇଁ ତ ବଢିଆ ଅଛେ ନାନୀ, ଆପଣ ମାନେ କେନ୍ତା ଅଛ?
1: ଆମେ ମାନେ ବି ସମସ୍ତେ ଭଲ ଅଛୁ।
0: ହଁ ନାନୀ,
1: ଆଉ ଆପଣ କାଣ କରୁଥିଲେ ଏବେ?
0: ନା କିଛି ନାଇଁ ନାନୀ, ଏଟା ତ ଖରା ଯେ କେହି ଘରୁ ବାହାରି ନି ହବାର, ବେଲେ ଘରେ ଅଛୁ।
1: ବହୁତ ଖରା ହଉଛି ଭାଇ ଆପଣଙ୍କର ଆଡେ?
0: ହଁ ନାନୀ, ବହୁତ ଖରା ହଉଛି।
1: ହଁ ହଁ, ତାହେଲେ ଭାଇ ମତେ ଆଗ କହିଦିଅନ୍ତି ଆପଣ କେନ୍ ଗୀତ ଶୁଣିବାକେ ପସନ୍ଦ କରିବେ।

0: ଗୀତ ଟିକେ କହିଲି?
1: ମତେ ଆଣିକି ଲକ୍ଷେ ପବନ ଦେଇଦେବେ ନହେଲେ?
0: ହଉ ଠିକ ଅଛି ଭାଇ, ଆପଣଙ୍କର ଯଦି ମିଳିଯାଉଛି ଯୋଉଟା ବି ମନ ପସନ୍ଦ ଗୀତ, ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇଦେବୁ।
1: ହଁ ମ୍ୟାଡମ, ଡେଡିକେଟ୍ କରିବାକୁ ଚାହୁଁଛି। ମୁଁ ପୁତ୍ରା ମ୍ୟାମଙ୍କ ନାଁରେ କହୁଛି।
0: ହଁ କୁହନ୍ତୁ।
1: ମଧୁକେଶ ନାରାୟଣ କୁଅର, ହଲିକେଶ ନାରାୟଣ କୁଅର, ଝିଆରୀ ହେଉଛି ସୁଜାତା କିଶୋରୀ କୁଅର।
0: ନିଶ୍ଚୟ ଏ
1: କାର୍ଯ୍ୟ କଲ ଡିସକନେକ୍ଟ ହେଇଯାଇ କଥା ହେଇପାରିଲିନି।
0: ହଁ ଭାଇ, ତାହେଲେ ଆଜି
1: ବହୁତ ଦିନ ପରେ ଚେଷ୍ଟା କରି ଆଜି ଲାଗିଲା।
0: ଯାହା ହଉ ଭାଇ, ଯେତେବେଳେ ଯୋଉ କାମଟି ହେବାର ଥାଏ ନା ହେଇଯାଏ ଭାଇ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ନମସ୍କାର ମ୍ୟାଡମ,
0: ନମସ୍କାର।

0: ଆଜ୍ଞା ନମସ୍କାର, ହ୍ୟାଲୋ ଆକାଶବାଣୀ ଭବାନୀ ପାଟଣାକୁ ବହୁତ ବହୁତ ସ୍ୱାଗତ।
1: ବହୁତ ବହୁତ ସ୍ୱାଗତ ମ୍ୟାଡମ। ମୋ ନାଁ ହଉଛି ଦୋଳଗୋବିନ୍ଦ ମିଶ୍ର, ସୁଲେଗା ତିଉରା ବ୍ଲକ ଝାରସୁଗୁଡା ଜିଲ୍ଲାରୁ କହୁଛି।
0: ହଁ ଭାଇ, ଆଉ କେମିତି ଅଛନ୍ତି?
1: ଭଲ ଅଛି ମ୍ୟାଡମ। ଆପଣଙ୍କର ଆବାଜଟା ଭଲ ଲାଗୁଛି, ଆପଣଙ୍କର କଥାବାର୍ତ୍ତା ବି ଭଲ ଲାଗୁଛି। ଆପଣଙ୍କର ନାଁଟା ମ୍ୟାଡମ କଣ ଅଛି?
0: ମୋ ନାଁଟା ଭାଇ ଲିପ୍ସା ମହାରଣା।
1: ଲିପ୍ସା, ମୁଁ ଗୋଟେ ଭାଞ୍ଜିର ନାଁ ଅଛି।
0: ବହୁତ ବଢିଆ ତାହେଲେ। ଆଉ
1: ଆପଣ ବି ମୋର ଭାଙ୍ଗି ହେଇଗଲେ।
0: ନିଶ୍ଚୟ ନିଶ୍ଚୟ, ତାହେଲେ ଆପଣ ମୋର ମାମୁଁ ହେଇଗଲେ। ଆଉ
1: ଠିକ ଅଛି, କିନ୍ତୁ ଆପଣଙ୍କର କଣ୍ଠଟା ଭଲ ଅଛି, ମାନେ ଆପଣଙ୍କର ଆବାଜଟା ବାକି ଉପସ୍ଥିତା ମାନଙ୍କ ଆପଣଙ୍କର ଆବାଜ ଠିକ ଅଛି, ଆପଣଙ୍କ କଥାବାର୍ତ୍ତା ବି ଭଲ ଅଛି।
0: ବହୁତ ବହୁତ ଧନ୍ୟବାଦ ସେଥିପାଇଁ ଭାଇ। ତାହେଲେ ମତେ ଆଜି କୁହନ୍ତୁ, ଆପଣ କୋଉ ଗୀତଟି ଶୁଣିବା ପାଇଁ ପସନ୍ଦ କରିବେ?
1: କଣ କଣ ଭଗବାନ ଫିଲ୍ମ ମିଳିବା କେ ଦୁନିଆ ବୁଲାଲା ବୁଲା କେ ଚଲାଲା କଣ କଣ ମେ ଭଗବାନ।
0: ନିଶ୍ଚୟ ଭାଇ, ଆପଣଙ୍କ ଏଇ ମନପସନ୍ଦ ଗୀତ ଆପଣଙ୍କୁ ଆମେ ନିଶ୍ଚୟ ଶୁଣିଦେବୁ।
1: ଠିକ ଅଛି, ତ ଟିକେ ଡେଡିକେଟ କରିଦେବା।
0: ନିଶ୍ଚୟ, ଆଜି ସମସ୍ତେ ଡେଡିକେଟ କରୁଛନ୍ତି, କଣ କିଛି ଅଛି କି ଆଜି?
1: ଆମେ ସମସ୍ତଙ୍କୁ, ଆମେ ସବୁ ଶ୍ରୋତା ବନ୍ଧୁ ସମସ୍ତଙ୍କୁ ଆମେ ଡେଡିକେଟ କରୁ।
0: ବିଶ୍ୱାସ କରିବେନି, ଆଜି ଯେତେ ବି ମାନେ ଯେତେ ବି ଆମ ପାଖକୁ କଲ୍ ଟି ଆସିଛି ନା, ସମସ୍ତେ ଡେଡିକେଟ କରୁଛନ୍ତି। ଖୁସି ଲାଗୁଛି ଶୁଣିକି।
1: ଆଉ ଆପଣ ଆପଣ ସବୁଦିନ ଉପସ୍ଥାପନା କଲେ ତ ସମସ୍ତେ ଫୋନ କରିବେ, ମୁଁ ମାନେ ଗ୍ୟାରେଣ୍ଟି ସହିତ କହୁଛି। କାହିଁକିନା ଆପଣଙ୍କ କଥାବାର୍ତ୍ତା ଅନ୍ୟ ଯେତେ ବି ସହିତ ଆମେ ଭଗବାନ ସହିତ କଥା ଲାଗିଛୁ, ଆପଣଙ୍କ ପୁରା ବହୁତ ମାନେ କଥାର ଶୈଳୀ ବହୁତ କିଛି ବହୁତ ବଢିଆ ଅଛି, ମାନେ ମନ ଖୁସି ହେଉଛି। ଆମେ ଫୁଣି ଆମେ ମ୍ୟାଡମ ଫୁଣି ହେଇଥିଲେ କହୁଛି ଭାଇ, ମନ ଟିକେ ଶାନ୍ତି ମିଳିବ, ମାନେ ମନ ଟିକେ ଠିକରେ କାମ କରିବ, ଆମର ମନ ସବୁ ତନା ବି ରହୁଛି, ଆପଣଙ୍କ କଥା ଲାଗିଲେ ମନଟା ଆଉ ଭଲ ହେଇଯାଇଛି।
0: ଯାହା ହଉ ଭାଇ, ଆଜି ଡେଟରେ ସମସ୍ତଙ୍କୁ ମନ ଶାନ୍ତି ନିହାତି ଦରକାର, ଆଉ ଖୁସି ଦରକାର। ଯାହା ହଉ ଆମେ ଦେଇପାରୁଛୁ, ସେଥିପାଇଁ ଆମ
1: ଆପଣଙ୍କର ଭଳିଆ ମାନେ ଉପସ୍ଥାପିକା ମାନେ ସବୁ ମାନେ ସବୁ ଆକାଶବାଣୀକୁ ମିଳୁ, ବହୁତ ବଢିଆ। ଗୋଟେ ସେ ମାନବରଞ୍ଜନ ମିଶ୍ର ଅଛନ୍ତି, ତାଙ୍କୁ ଭଲ, ଆପଣଙ୍କୁ ଭଲ ଅଛି, ବହୁତ ବଢିଆ। ମୋର ତ ମନ ଆଜି ଖୁସି ହେଲା, ମୁଁ ଯାହା ବି ଯାହା ସହିତ ବି କଥା ଲାଗିଛି, ବହୁତ ବଢିଆ। କିନ୍ତୁ ଆଜି ଏଇଖିନି ମୁଁ ଲଗାବା ଲାଗି ଚାହୁଁ ବି ନଥିଲି, ମୁଁ କହିଲି ଆଜ୍ଞା ଲଗେଇ ଲଗେଇ ଲାଗିଗଲା।
0: ଯାହା ହଉ, ଭାଗ୍ୟର କଥା ଭାଇ, ଭଗବାନଙ୍କର ବୋଧେ ଆଜି ଇଚ୍ଛା ଥିଲା ଆପଣଙ୍କ ସହିତ କଥା ହେବାର।
1: ଠିକ ଅଛି, ଆଉ ନା କହିଦଉଛି, ସୁବଲ ସାହୁ ପହଣ୍ଡି ବିଜେପୁର, ତାପରେ ଆମର କରମସାନୀ ସାହୁ ଇଟା ବି ବିଜେପୁର, ତାପରେ ରହିଲା ଆମର ମୁରଲୀ ପ୍ରସାଦ କର, ରାଧାକାନ୍ତ ଭୋଇ ବିଜେପୁର, ଆଚ୍ଛା ମୋର ମିଶ୍ର କି ଭୁଲି ଯାଉଛେ, ପହଲା ଦୀପାଞ୍ଜଳି ମିଶ୍ର, ମୋର ଦାଦା ବିହାରୀ ଲାଲ ଭୋଇ, ମୋର ଭାଇ ପ୍ରଶାନ୍ତ କୁମାର ଦାସ, ତାଙ୍କର ସ୍ତ୍ରୀ ଲିଲି ଦାସ, ଆଉ ସ୍ୱର୍ଣ୍ଣପ୍ରଭା କର, ଆଉ ସମସ୍ତେ ଯେତିକି ଶୁଣୁଛନ୍ତି ଭଗବାନ କଥା, ସମସ୍ତଙ୍କୁ ଡେଡିକେଟ କରିକିରି କଣ କଣ ମେ ଭଗବାନ, ଏ ଦୁନିଆ ବନାନାର ବନାକେ ଚଲାନା, ଭଗବାନ ସମସ୍ତଙ୍କର ଚଲା ପଥରେ ପୁଷ୍ପବୃଷ୍ଟି କରୁ, ଆଉ ଆପଣଙ୍କର ମାନେ ଏଇଟା ଉପସ୍ଥାପନା ବହୁତ ସୁନ୍ଦର ହଉ, ବହୁତ ଇଏ ହଉ, ଏଇଟା ଭଗବାନ ବହୁତ ବହୁତ ପ୍ରାର୍ଥନା ଅଛି।
0: ବହୁତ ବହୁତ ଧନ୍ୟବାଦ, ଆଉ ସମସ୍ତଙ୍କୁ ଏଇ ଗୀତଟି ଆମେ ଡେଡିକେଟ କରିଦଉଛୁ। ଆଉ କଲ୍ କଲେ ଭାଇ, ବହୁତ ବହୁତ ଖୁସି ଲାଗିଲା,
1: ବହୁତ ବହୁତ ବଢିଆ ଲାଗିଲା ମ୍ୟାଡମ, ମୋର ତ ଆଜି ବହୁତ ବଢିଆ ହେଇଗଲା। ଠିକ, ବହୁତ ଧନ୍ୟବାଦ ମ୍ୟାଡମ,
0: ବହୁତ ବହୁତ ଧନ୍ୟବାଦ, ରହିଲୁ, ନମସ୍କାର।

ଶ୍ରୋତବନ୍ଧୁ, ସମୟ ଆମକୁ ଇସାରା ଦେଲାଣି କାର୍ଯ୍ୟକ୍ରମଟିକୁ ଏଇଠି ରଖିବାକୁ ପଡ଼ିବ। ଯିବା ପାଇଁ ମନ ଲାଗୁନି ନା ବନ୍ଧୁ? ମତେ ମଧ୍ୟ ମନ ଲାଗୁନି। ଇଚ୍ଛା ହେଉଛି ଆପଣଙ୍କ ସହିତ ଆହୁରି କଥା ହେବା ପାଇଁ, ତଥାପି ବନ୍ଧୁ ଯିବାକୁ ତ ପଡ଼ିବ, କାହିଁକି ନା ସମୟ ହାତରେ ଆମେ ସମସ୍ତେ ବନ୍ଧା। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ଜଣାଇବେ ନିଶ୍ଚୟ। ଆମର ଫୋନ ନମ୍ବରଟି ହେଲା 8895994143। ଏହି ନମ୍ବରରେ ଆପଣ ଆମକୁ ହ୍ୱାଟ୍ସଆପ୍ କରିପାରିବେ ଏବଂ ଆମର ହେଲୋ ଆକାଶବାଣୀ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଯୋଡ଼ି ହେବା ପାଇଁ ଆପଣ ଆମକୁ କଲ୍ କରିପାରିବେ ପ୍ରତି ଗୁରୁବାର ସକାଳ 11:00-11:30 ମଧ୍ୟରେ। ଆମର ଫୋନ୍ ନମ୍ବରଟି ହେଲା 0667029562। ଆଉ ଗୋଟିଏ ନମ୍ବର ହେଲା 2956628। ଏହି କାର୍ଯ୍ୟକ୍ରମକୁ ପ୍ରଯୋଜନା ଏବଂ ସମ୍ପାଦନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ ଏବଂ ଉପସ୍ଥାପନାରେ ମୁଁ ଥିଲି ଲିପ୍ସା ମହାରଣା। ପୁଣି ନେଇ ଆସିବି ଆଉ ଏକ ସୁନ୍ଦର ଅଧ୍ୟାୟ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ, ରହିଲି, ନମସ୍କାର।

ପ୍ରଚାରକଲୁ ହାଲୁଆ ଆକାଶବାଣୀ ଭବାନୀ ପାଟଣା। ଆକାଶବାଣୀ ଭବାନୀ ପାଟଣା ସମୟ ସକାଳ 10:00 ଯାଉଛି। ଶ୍ରୋତାବନ୍ଧୁ ଶୁଣନ୍ତୁ ଅଳ୍ପକ୍ଷଣ ମଧ୍ୟରେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ନମସ୍କାର, ଶୁଭ ସକାଳ। ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ଖୋଲା ଛରକାକୁ ମୁଁ ବନଶ୍ରୀ ଦାସ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ ଏବଂ ଅଭିନନ୍ଦନ। ଆକାଶରେ ମେଘର ଚିତ୍ରକଳା, ମାଟିରୁ ଆସୁଥିବା ପହିଲି ବର୍ଷାର ମହକ ଏବଂ ଆମ ଓଡ଼ିଶାର ଗଣପର୍ବ ପହିଲି ରଜର ଆଜିର ଏହି ସୁନ୍ଦର ଦିନଟିକୁ ଆପଣ ସମସ୍ତଙ୍କୁ ପୁଣି ଥରେ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ଖୋଲା ଝରକାର ଏହି ସଂସ୍କରଣ।

ଶ୍ରୋତାବନ୍ଧୁ, ଦେଖନ୍ତୁ ନା ବାହାରି ସୁନ୍ଦର ପବନ ବହୁଛି, ପାନର ମିଠା ସ୍ୱାଦ ସହ ବାସ୍ନା ସହ ଦୋଳିର କିରିକିରି ଶବ୍ଦ ମନେ ପକାଇ ଦେଉଛି ରଜଦୋଳି ଖେଳ ଆମ ପିଲାଦିନର ସେହି ସ୍ମୃତି ଗୁଡ଼ିକ। ରଜ ମାନେ ତ କେବଳ ଗୋଟିଏ ପର୍ବ ନୁହେଁ, ଏହା ହେଉଛି ଆମ ଧରିତ୍ରୀ ମାଆକୁ ସମ୍ମାନ ଜଣାଇବାର ପର୍ବ, ନାରୀତ୍ୱକୁ ଉତ୍ସବ ଭାବରେ ପାଳନ କରିବାର ପର୍ବ। ମନେ ପଡ଼ିଯାଏ ସେହି ପିଲାଦିନର ରଜ, ସେହି ନୂଆ ଜାମା, ପାଦରେ ଅଳତା, ଠାକୁଠା ବନ୍ଧା ହୋଇଥିବା ରଜଦୋଳି, ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମା ହାତର ପୋଡ଼ପିଠା। ଆଜିକାଲି ସହରୀ ବ୍ୟସ୍ତତା ଭିତରେ ହୁଏତ ଆମେ ଦୋଳି ଖେଳି ପାରୁନୁ, କିନ୍ତୁ ମନ ଭିତରେ ସେହି ଉତ୍ସାହ ଆଜି ବି ଜୀବିତ ଅଛି। ଆଜି ମଧ୍ୟ ଦୋଳି ବାନ୍ଧି ପୂର୍ଣ୍ଣ ଶ୍ରଦ୍ଧା ସହ ପର୍ବ ପାଳନ ହେଉଛି। ପୌରାଣିକ ଭାବେ ବସୁମତୀଙ୍କୁ ଭୂଦେବୀ ବା ପୃଥିବୀ ଦେବୀ ଭାବରେ ମନାଯାଏ। ବସୁମତୀ ରଜସ୍ୱଳ ହୁଅନ୍ତି। ଏହି ତିନି ଦିନ ପୃଥିବୀ ମାତା ବିଶ୍ରାମ ନେଉଥିବାରୁ ଚାଷ ଖୋଳିବା, ମାଟି ଖୋଳିବା କିମ୍ବା କୌଣସି ମାଟି କାମ କରାଯାଏ ନାହିଁ। ଚତୁର୍ଥ ଦିନ ବସୁମତୀ ସ୍ନାନ କରାଯାଏ, ଯାହା ପୃଥିବୀର ଶୁଦ୍ଧି ଓ ନୂତନ ସୃଷ୍ଟିର ପ୍ରତୀକ।

ଶ୍ରୋତା ବନ୍ଧୁ, ରକ୍ତଦାନକୁ ଆମ ସମାଜରେ ମହାଦାନ ବୋଲି କୁହାଯାଏ, କାରଣ ଏହା ଜଣେ ମୁର୍ମୁଷ ବ୍ୟକ୍ତିକୁ ନୂଆ ଜୀବନ ଦେଇଥାଏ। ଆଜି ବିଶ୍ୱ ରକ୍ତଦାତା ଦିବସ, ୱାର୍ଲ୍ଡ ବ୍ଲଡ୍ ଡୋନର ଡେ। ଉଦ୍ଦେଶ୍ୟ ସ୍ୱେଚ୍ଛାକୃତ ଏବଂ ବିନା ମୂଲ୍ୟରେ ରକ୍ତଦାନ କରୁଥିବା ମହାନୁଭବମାନଙ୍କୁ ସମ୍ମାନିତ କରିବା ଏବଂ ସୁରକ୍ଷିତ ରକ୍ତର ଆବଶ୍ୟକତା ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ନୋବେଲ ପୁରସ୍କାର ବିଜେତା ବିଜ୍ଞାନୀ କାର୍ଲ ଲ୍ୟାଣ୍ଡଷ୍ଟେନ୍ଙ୍କ ଜନ୍ମଦିନ ଅବସରରେ ଏହି ଦିବସ ପାଳନ କରାଯାଏ। ସେହି ପ୍ରଥମେ ମାନବ ରକ୍ତର ଶ୍ରେଣୀ ବିଭାଗ ଓ ବ୍ଲଡ୍ ଗ୍ରୁପ୍ APO ଆବିଷ୍କାର କରିଥିଲେ। ରକ୍ତର କୌଣସି ବିକଳ୍ପ ନାହିଁ, ଏହା କୌଣସି କାରଖାନାରେ ତିଆରି କରାଯାଇପାରିବ ନାହିଁ। କେବଳ ଜଣେ ମଣିଷ ହିଁ ଅନ୍ୟ ଜଣକୁ ରକ୍ତ ଦେଇପାରିବ। ରକ୍ତଦାନ କରିବା ଆବଶ୍ୟକ କି, ଏହାର ବିଶେଷତ୍ୱ ଏବଂ କେତେ ଦିନରେ ଦାନ କରିବା ଦରକାର, ଏହା କହିବା ପୂର୍ବରୁ ଶୁଣିନେବା ଆଉ ଏକ ମନଛୁଆଁ ସୁନ୍ଦର ଗୀତ।

0: ପୁଣିଥରେ ସ୍ୱାଗତ ଶ୍ରୋତା ବନ୍ଧୁ। ଆପଣଙ୍କ ଦ୍ୱାରା ଦାନ କରାଯାଇଥିବା ମାତ୍ର ୟୁନିଟି ରକ୍ତ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ପ୍ରସବ ସମୟରେ ମା'କୁ କିମ୍ବା ଥାଲାସେମିଆ ଓ ବିଭିନ୍ନ କ୍ଷେତ୍ରରେ ରୋଗୀର ଜୀବନ ବଞ୍ଚାଇବାରେ ସାହାଯ୍ୟ କରିପାରେ। ରକ୍ତଦାନ କଲେ ଶରୀରରେ ନୂଆ ରକ୍ତ କଣିକା ତିଆରି ହୁଏ, ଯାହା ଶରୀରକୁ ଅଧିକ କାର୍ଯ୍ୟକ୍ଷମ କରାଏ। ଏହାଦ୍ୱାରା ଶରୀରରେ ଆଇରନ୍ର ପରିମାଣ ସନ୍ତୁଳିତ ରହେ, ଯାହା ହୃଦଘାତ ଆଶଙ୍କାକୁ କମାଇଥାଏ। ଏହି ପରିପ୍ରେକ୍ଷୀରେ ରକ୍ତଚାପ, ହିମୋଗ୍ଲୋବିନ୍ ଏବଂ କିଛି ମାରାତ୍ମକ ରୋଗର ମଧ୍ୟ ମାଗଣା ଯାଞ୍ଚ କରାଯାଏ। ରକ୍ତଦାନ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟଗତ ମାନଦଣ୍ଡ ରହିଛି। କେବଳ ଜଣେ ସୁସ୍ଥ ବ୍ୟକ୍ତି ହିଁ ରକ୍ତଦାନ କରିପାରିବ। ବର୍ତ୍ତମାନ ପ୍ରଶ୍ନ ଉଠି, କେଉଁମାନେ ରକ୍ତଦାନ କରିପାରିବେ? ବୟସ 18-25 ବର୍ଷ ମଧ୍ୟରେ ହୋଇଥିବା ଦରକାର। ଓଜନ ଅତି କମ୍ରେ 45 କିଲୋଗ୍ରାମ ବା ତା'ଠାରୁ ଅଧିକ ହେବା ଦରକାର। ରକ୍ତରେ ହିମୋଗ୍ଲୋବିନ୍ର ମାତ୍ରା 12.5 ଅଧିକରୁ ଅଧିକ ହେବା ଦରକାର। ତେବେ ଯେଉଁମାନେ କ୍ରୋନିକ ରୋଗରେ ଆକ୍ରାନ୍ତ ଅର୍ଥାତ୍ କ୍ୟାନ୍ସର, କିଡ଼ନୀ ରୋଗ, ମଧୁମେହ ପାଇଁ ଇନ୍ସୁଲିନ୍ ନେଉଥିବା ବ୍ୟକ୍ତି ରକ୍ତଦାନ କରିପାରିବେ। ବେଳେବେଳେ ପ୍ରଶ୍ନ ଉଠେ, 60 ବର୍ଷର ବ୍ୟକ୍ତି ରକ୍ତଦାନ କରିପାରିବ କି? ନିଶ୍ଚିତ ଭାବରେ ଆମେ 25 ବର୍ଷ ବୋଲି କହିବା ନାହିଁ, 60-65 ବର୍ଷ ମଧ୍ୟରେ ଯଦି ସୁସ୍ଥ ଅଛନ୍ତି, ମଧୁମେହ, କିଡ଼ନୀ ରୋଗ କୌଣସି ରୋଗରେ ଆକ୍ରାନ୍ତ ହୋଇନାହାନ୍ତି, ତେବେ ସେତିକି ବୟସ ମଧ୍ୟରେ ରକ୍ତଦାନ କରିପାରିବେ। ଗର୍ଭବତୀ ମହିଳା କିମ୍ବା ସ୍ତନ୍ୟପାନ କରାଉଥିବା ମା, କିମ୍ବା ଯଦି ନିକଟରେ କୌଣସି ବଡ଼ ଅପରେସନ୍ ହୋଇଛନ୍ତି, ତେବେ ସେ ସଂକ୍ରାମକ ଜ୍ୱରରେ ପୀଡ଼ିତ ଯଦି ଥିବେ, ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏଁ ରକ୍ତଦାନ କରିବା ମନା। ଶ୍ରୋତାବନ୍ଧୁ, ଆମ ଶରୀର ରକ୍ତଦାନ କରିବାର କିଛି ଦିନ ମଧ୍ୟରେ ପୁଣି ନୂଆ ରକ୍ତ ତିଆରି କରିଥାଏ। ତେବେ ଜଣେ ପୁରୁଷ 3 ମାସରେ ଥରେ ଏବଂ ସ୍ତ୍ରୀ ଲୋକ 4 ମାସରେ ଥରେ ରକ୍ତଦାନ କରିପାରିବ। ଶେଷରେ ଏତିକି କହିବି, ରକ୍ତଦାନ କରିବା ପାଇଁ ଭୟଭୀତ ହୁଅନ୍ତୁ ନାହିଁ, ଏହା ସମ୍ପୂର୍ଣ୍ଣ ନିରାପଦ। ଏହାଦ୍ୱାରା ଶରୀରରେ କୌଣସି ଦୁର୍ବଳତା ଆସେ ନାହିଁ। ଯଦି ଆପଣ ଶାରୀରିକ ଭାବରେ ସୁସ୍ଥ ଅଛନ୍ତି, ତେବେ ଜୀବନରେ ଅତିକମ୍ରେ ଥରେ ରକ୍ତଦାନ କରି ଜଣଙ୍କ ଜୀବନ ବଞ୍ଚାଇବାର ଗୌରବ ନିଶ୍ଚୟ ନିଅନ୍ତୁ। ଶ୍ରୋତାବନ୍ଧୁ, ଆଜିର ଦିନର ମହତ୍ଵ ରଖନ୍ତୁ ଏବଂ ନେଇଯିବା ଏକ ବିଜ୍ଞାପନ ବିରତି, ତାପରେ ଶୁଣିବା ଆଉ ଏକ ମନଛୁଆଁ ଗୀତ।
1: ନମସ୍କାର, ମୁଁ ହୁଁ କୈଳାଶ ଖେର ଓ ଆକାଶବାଣୀ କେ ସଭି ଶ୍ରୋତାଓଙ୍କୁ ମେରା ବାରମ୍ବାର ପ୍ରଣାମ ଔର ଭାରତ କି ସେନା କୁ ସମର୍ପିତ ୟେ ମେରା ଗୀତ ଭାରତୀୟ ସେନା जो तीनों सेनाओं को समर्पित है, हर देशवासी को समर्पित है तथा भारत के हर सैनिक को समर्पित है, पैरामिलिट्री के अर्धसैनिक बलों के हर सैनिक को समर्पित है, रक्षा मंत्रालय से लेकर देश के नागरिक को ये गीत समर्पित है। हमारे देश की भावनाओं के अनुरूप हमारी भारत की सेनाओं के गौरव का गान और स्तुति ही यह गीत है। रग रग में जोश भर देने वाला यह गीत हमारे हर भारतीय को समर्पित करता हूं। मैं हूं आपका कैलाश खेर।

0: ଗବେଷଣା ଅଧ୍ୟୟନରୁ ଜଣାପଡ଼େ ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ଜାଗାରେ ବସି ରହିବା ଏବଂ ଶାରୀରିକ ଗତିବିଧିଗୁଡ଼ିକ କମ୍ ହେବା କାରଣରୁ ଅଧିକାଂଶ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ନିଷ୍କ୍ରିୟ ଜୀବନଶୈଳୀ କାରଣରୁ ଆମର ଯେଉଁ ମୋଟାପା ହୋଇଯାଉଛନ୍ତି ଶରୀରରେ ତାହା ମଧ୍ୟ ବଢ଼ିଥାଏ। ତେବେ ଶ୍ରୋତାବନ୍ଧୁ, ଏଥିପ୍ରତି ଆମେ ଏବେଠାରୁ ଆମେ ଯଦି ଧ୍ୟାନ ନଦେବା, ଆମ ଶରୀର ପ୍ରତି ସଜାଗ ନ ହେବା, ତେବେ ଆମର ସ୍ୱାସ୍ଥ୍ୟ ନିଶ୍ଚିତ ଭାବରେ ଖରାପ ହେବ। ଜୀବନର ଉଦ୍ଦେଶ୍ୟ ହେଉଛି ସୁସ୍ଥ ଶରୀର ଓ ପ୍ରସନ୍ନ ମନ। ସୁସ୍ଥ ଶରୀର ପାଇଁ ନିଜର ଅନୁକୂଳ ଆହାର ବିହାର ପ୍ରତି ଧ୍ୟାନ ଦେବା ଉଚିତ। ସୁସ୍ଥ ଶରୀରରେ ପ୍ରସନ୍ନ ମନ ନିବାସ କରିଥାଏ। ସାତ୍ୱିକ ଆହାର ଓ ସ୍ୱାଧ୍ୟାୟ ହିଁ ସୁସ୍ଥ ଶରୀର ଓ ପ୍ରସନ୍ନ ମନର ଆଧାର, ଏଣୁ ଆମେ ଏହାର ପାଳନ କରିବା ଉଚିତ। ତେବେ ନେଇଯିବା ଏକ ବିଜ୍ଞାପନ ବିରତି ଓ ପରେ ପରେ ଶୁଣିବା ଆଉ ଏକ ମନଛୁଆଁ ସୁମଧୁର ଗୀତ।
1: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
3: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
4: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁ ବାଟିକାରେ ଶିଶୁ ଉପକୃତ ଓ SC/BC ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
3: ବିକାଶର ଧାରା ଓଡ଼ିଶା ସାରା।

ଶ୍ରୋତା ବନ୍ଧୁ, ଆଜିର ଦିନକୁ ନେଇ କିଛି କଥା ରଖିବି। ବ୍ୟାସକବି ଫକୀରମୋହନ ସେନାପତି, ଯିଏ ହେଉଛନ୍ତି ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ପ୍ରଧାନ ସ୍ତମ୍ଭ ଏବଂ ଓଡ଼ିଆ କଥା ସାହିତ୍ୟର ଜନକ, ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ତଥା ବିକାଶ ପାଇଁ ସେ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଦେଇଥିଲେ। ଆଜିର ଦିନ ତାଙ୍କର ପୁଣ୍ୟ ତିରୋଧାନ ଦିବସ, ମହାପ୍ରାୟଣ ଦିବସ। ଏହି ଅବସରରେ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଥିବ ମଧ୍ୟ। ଯେତେବେଳେ ଓଡ଼ିଶାରେ ଓଡ଼ିଆ ଭାଷାର ଅସ୍ତିତ୍ୱ ପ୍ରତି ସଙ୍କଟ ଦେଖାଯାଇଥିଲା, ସେତେବେଳେ ସେ ବ୍ୟାକରଣ ପାଠ୍ୟପୁସ୍ତକ ପ୍ରଣୟନ କରିବା ସହ ନିଜସ୍ୱ ପ୍ରେସ୍ ସ୍ଥାପନ କରି ଓଡ଼ିଆ ଭାଷାକୁ ବଞ୍ଚାଇବା ପାଇଁ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଫକୀରମୋହନ ସେନାପତି ଓଡ଼ିଆ ସାହିତ୍ୟକୁ ବାସ୍ତବବାଦୀ ଓ ସାମାଜିକ ଭିତ୍ତିଭୂମି ପ୍ରଦାନ କରିଥିଲେ। ତାଙ୍କର ଚାରୋଟି ପ୍ରଧାନ ଉପନ୍ୟାସ ହେଉଛି ଛମାଣ ଆଠଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ, ଲଛମା, ରେବତୀ। ଏହା ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ର ଗଳ୍ପ ଭାବେ ସ୍ୱୀକୃତ। ଏଥିରେ ନାରୀ ଶିକ୍ଷା ଏବଂ ତତ୍କାଳୀନ ଅନ୍ଧବିଶ୍ୱାସର କରୁଣ ପରିଣତି ଦେଖାଇଛନ୍ତି। ସଂସ୍କୃତିରେ ରାମାୟଣ, ମହାଭାରତ, ଶ୍ରୀମଦ୍ ଭାଗବତ ଗୀତାକୁ ଅତି ସରଳ ଓଡ଼ିଆ ପଦ୍ୟରେ ଅନୁବାଦ କରି ବ୍ୟାସକବି ଉପାଧିରେ ଭୂଷିତ ହୋଇଥିଲେ। ଏହି ଯୋଗ ଜନ୍ମାକୁ କୋଟି କୋଟି ପ୍ରଣାମ। ପ୍ରସିଦ୍ଧ ଆମେରିକୀୟ ଲେଖିକା ହ୍ୟାରିଏଟ୍ ବିଚ

ଖ୍ରୀଷ୍ଟ 1811 ମସିହା ଜୁନ୍ ମାସର ଆଜିର ତାରିଖରେ ଜନ୍ମଗ୍ରହଣ କରିଛନ୍ତି। 1777 ମସିହାରେ ଆମେରିକାର ଜାତୀୟ ପତାକା ଷ୍ଟାର୍ସ ଆଣ୍ଡ ଷ୍ଟ୍ରିପ୍ସ ଗ୍ରହଣ କରାଯାଇଥିଲା। ବିଶ୍ୱ ରକ୍ତଦାନ ଦିବସ ଭାବରେ ଆଜିର ଦିନଟି ଗ୍ରହଣୀୟ, ଯାହା ବହୁ ପୂର୍ବରୁ ମୁଁ ଆଲୋଚନାରେ କରିସାରିଛି। ଶ୍ରୋତାବନ୍ଧୁ, ଏ ଥିଲା ଆଜିର ଚିନ୍ତନ। ଇତିହାସ ପୃଷ୍ଠାରୁ କିଛି ନେଇ ଆସିଥିଲି, ପରେ ପରେ ଆଞ୍ଚଳିକ ଖବରରୁ କିଛି ନେଇ ଆସିବି। ତା ପୂର୍ବରୁ ଶୁଣିନେବା ଆଉ ଏକ ମନଛୁଆଁ ଗୀତ।

ନର୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜୁନ୍ 3 ବୁଧବାର ଦିନଠୁ ଚାଲିଥିବା ଏ ଦକ୍ଷିଣ ସମ୍ଭାଗର ଆଚାର୍ଯ୍ୟ ପ୍ରଶିକ୍ଷଣ ବର୍ଗ ଉଦ୍ଯାପିତ ହୋଇଯାଇଛି। ବିଦ୍ୟାଳୟରେ ପୂର୍ବାହ୍ନ 9 ଘଣ୍ଟା ସମୟରେ ଅନୁଷ୍ଠିତ ଏହି ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରାନ୍ତ ପର୍ଯ୍ୟବେକ୍ଷକ ରୁଦ୍ରନାରାୟଣ ବେହେରା ଯୋଗଦାନ ପୂର୍ବକ ଦୀପ ପ୍ରଜ୍ୱଳନ କରି ମାର୍ଗଦର୍ଶନ କରିଥିଲେ। ସାମାଜିକ ସୁରକ୍ଷା ଏବଂ ସମ୍ମାନଜନକ ଜୀବନଯାପନ ମୂଳଦୁଆ ଉପରେ ହିଁ ପ୍ରକୃତ ବିକାଶର ସୌଧ ଗଢ଼ିଉଠେ। ତେବେ ଅବହେଳିତ ଜୀବନ ବିତାଉଥିବା 92 ପରିବାରକୁ 4 ଡିସମିଲ ଲେଖାଏଁ ସ୍ଥାୟୀ ଘରଟିହ ପଟ୍ଟା ଆବଣ୍ଟନ କରି ସେମାନଙ୍କର ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଯେତେବେଳେ ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଏବଂ ସ୍ଥାୟୀ ଠିକଣା ପ୍ରଦାନ କରିବା ହେଉଛି ପ୍ରଶାସନର ପ୍ରକୃତ ସଫଳତା। ଆଜି ଗତକାଲି 13 ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର

ବେହେରା ଯୋଗଦାନ ପୂର୍ବକ ଦୀପ ପ୍ରଜ୍ୱଳନ କରି ମାର୍ଗଦର୍ଶନ କରିଥିଲେ। ସାମାଜିକ ସୁରକ୍ଷା ଏବଂ ସମ୍ମାନଜନକ ଜୀବନଯାପନ ମୂଳଦୁଆ ଉପରେ ହିଁ ପ୍ରକୃତ ବିକାଶର ସୌଧ ଗଢ଼ିଉଠେ। ତେବେ ଅବହେଳିତ ଜୀବନ ବିତାଉଥିବା 92 ପରିବାରକୁ 4 ଡିସମିଲ୍ ଲେଖାଏଁ ସ୍ଥାୟୀ ଘରଟିଏ ପଟ୍ଟା ଆବଣ୍ଟନ କରି ସେମାନଙ୍କର ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଯେତେବେଳେ ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଏବଂ ସ୍ଥାୟୀ ଠିକଣା ପ୍ରଦାନ କରିବା ହେଉଛି ପ୍ରଶାସନର ପ୍ରକୃତ ସଫଳତା। ଆଜି ଗତକାଲି 13 ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ଟାଉନ୍ ହଲ୍ଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅବସରରେ ଆକାଂକ୍ଷା ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ବିକଶିତ ଓଡ଼ିଶା 2036 ଉପରେ ଏକ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ପ୍ରାୟ 350 ଜଣ ବୁଦ୍ଧିଜୀବୀ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କର ଜନସମାବେଶ ହୋଇଥିଲା। ଶ୍ରୋତାବନ୍ଧୁ ଶୁଣନ୍ତୁ ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଏବଂ ଭବାନୀପାଟଣା ଆଖପାଖ ଅଞ୍ଚଳରେ ଆଜି ଆକାଶ ସାଧାରଣତଃ ମେଘାଚ୍ଛନ୍ନ ରହିବ। ଅପରାହ୍ନ ଓ ସନ୍ଧ୍ୟା ସମୟରେ କେତେକ ସ୍ଥାନରେ ବଜ୍ରପାତ ସହ ହାଲୁକାର ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ସର୍ବାଧିକ ତାପମାତ୍ରା 35-39 ଡିଗ୍ରୀ ସେଲସିୟସ୍ ରହିବ। ସର୍ବନିମ୍ନ 26-37 ଡିଗ୍ରୀ ମଧ୍ୟରେ ରହିପାରେ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମର ସମୟ ଅତିବାହିତ ହୋଇ ଆସୁଛି, ସରିବାକୁ ବସିଲାଣି। ଶେଷରେ ଏତିକି କହି ରଖିବି, ସକାରାତ୍ମକ ଭାବନାରେ ବଞ୍ଚନ୍ତୁ, ସବୁ ଠିକ୍ ହୋଇଯିବ। ସମସ୍ତ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଖୋଲାଝରକା ତରଫରୁ ଏବଂ ମୋ ତରଫରୁ ପହିଲି ରଜର ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ଆଜି ପାଇଁ ମୋତେ ବିଦାୟ ଦିଅନ୍ତୁ, ପୁଣି ଆସନ୍ତାକାଲି ନେଇ ଆସିବୁ ଆଉ ଏକ ନୂତନ ଚିନ୍ତାଧାରା ସହ, ନୂତନ ସଂସ୍କରଣ ସହ। ସେ ପର୍ଯ୍ୟନ୍ତ ବିଦା ଦିଅନ୍ତୁ। ହଁ ଶ୍ରୋତାବନ୍ଧୁ, ଆପଣ ଚିଠି ଦେବାକୁ ଭୁଲିବେ ନାହିଁ। ଆମ ଠିକଣାଟି ହେଲା ଆକାଶବାଣୀ ଭବାନୀପାଟଣା ମାର୍ଫତ ନିର୍ଦ୍ଦେଶକ ପିନ୍ 7660001। ହ୍ୱାଟ୍ସଆପ୍ ନମ୍ବରଟି 8895994143। ଏଥର ବିଦାୟ ନେଲି କାର୍ଯ୍ୟକ୍ରମରୁ। ମୁଁ ଥିଲି ଆପଣଙ୍କ ସହ ବନଶ୍ରୀ ଦାସ। ନମସ୍କାର।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା ଆକାଶବାଣୀ ଭବାନୀପାଟଣା। ସମୟ ପୂର୍ବାହ୍ନ 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣି ରଖନ୍ତୁ ପରବର୍ତ୍ତୀ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସୁବାସ ଦାସ, ସୁଧା ମିଶ୍ର, ଦେବାଶିଷ ମହାପାତ୍ର, ନମିତା ଅଗ୍ରୱାଲ ଏବଂ ଲକ୍ଷ୍ମୀକାନ୍ତ ପାଲିତ। ଚାଷର କଥା ରହିଛି ଦିନ 1:10। ଓଡ଼ିଆ ଆଲବମ୍ର ଗୀତ ପ୍ରଚାର କରିବୁ ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ରହିଛି ଦିନ 2:45। ଶ୍ରୋତାବନ୍ଧୁ, ଏ ଥିଲା ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ପୁଣି ଉପସ୍ଥିତ ହେବୁ ଦିନ 12:30 ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ। ସେତେବେଳ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 12:30। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସୁବାସ ଦାସ, ଗୀତ ରଚନା କରିଛନ୍ତି ବୈଦ୍ୟନାଥ ଖିଲାର।

0: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
0: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁବାଟିକାରେ ଶିଶୁ ଉପକୃତ ଓ ଏସ୍ସିବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
1: ବିକାଶର ଧାରା ଓଡ଼ିଶା ସାରା।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
6: ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଦେବାଶିଷ ମହାପାତ୍ର, ଗୀତ ରଚନା ନିଜାମ।

0: A historic cultural milestone was achieved in Colombo today as more than 5,000 Bharatanatyam dancers performed together, clinching the Guinness World Record for the largest Bharatanatyam dance lesson. The event, organized by Sangamam Global Academy India and Sangamese Lia Sri Lanka, was held at Gale Phase Green in Colombo and brought together thousands of dancers from Sri Lanka, India and several other countries. The event aimed to showcase the timeless tradition of Bharatanatyam while fostering cultural ties across borders. Indian Meteorological Department, IMD, has forecast heavy rainfall over parts of northeastern region, Andaman and Nicobar Islands, Kerala, Mahe, Odisha, Tamil Nadu, Puducherry and Karaikal today. According to the IMD, conditions are favourable for the further advance of the southwest monsoon into some more parts of Karnataka, Telangana, Andhra Pradesh, additional parts of Odisha and parts of South Chhattisgarh during the next 2 to 3 days. Australia made a dream start to their FIFA World Cup 2026 campaign, defeating Turkey 2-0 in their Group D opener. Goals from Nestori Ayankunda and Connor Metcalf capped two clinical counter-attacking moves as the Socceroos claimed all 3 points. Australia remained compact and organised throughout the contest, frustrating their opponents and capitalising on their chances. And that is the end of this news bulletin.
1: ହିନ୍ଦୀରେ ଓ ଇଂରାଜୀରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଚାଷର କଥା କାର୍ଯ୍ୟକ୍ରମ।
2: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାରର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ପୁଟଲ, ଭେଣି, ଭେଜରା ଆରୁ ଲଇନି। ତୁ ସବୁ ଚାଷ୍ କର୍ବାର୍ ଭିତରେ କିଛି ଏନ୍ତା ବି ଆମର୍ ଚାଷୀ ଦାଦାମାନେ ଅଛନ୍, ସେମାନେ ତାଙ୍କର ସମୟ ବାହାର କରିକରି ଇ ମାଛ୍ ଚାଷ୍ ବି କରିଥିସନେ। ଇ ମାଛ୍ ଖାଇବାକେ ଯେନ୍ତା ସ୍ୱାଦ, ତାର ଚାହିଦା ବି ଚାରିବାଟେ ବେଶୀ ଏ। ମାଛ୍ ଗୁଟେ ଆମର୍ ଚାଷୀ ଦାଦାମାନଙ୍କର ଲାଗି ଇଟା ଗୁଟେ ଲାଭ ହେଲା ଭଳିଆ ଚାଷ୍ ଇଟା। ମାତ୍ର କଥା ହଉଛେ ଇ ଚାଷ୍ ଲାଗି ତାର ଠିକ୍ ପରିଚାଳନା କେନ୍ତା ହେବାର କଥା, ଆରୁ ମାଛ ଅମଲ କଲା ପଛେ ତାର ଠିକ୍ ବିକ୍ରିବଟା କେନ୍ ହିପାସେ କରାଯିବା, ଏ କଥା ଗୁଟେ ଆମର୍ ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ମାଛ ଗୁଟେ ଚର୍ବି କମ୍ ଥିବାର ଆରୁ ବେଶୀ ପରିମାଣର ପ୍ରୋଟିନ୍ ଜାତୀୟ ଖାଇଦେ। ଇ ଭିତରେ କ୍ୟାଲସିୟମ ଆରୁ ଫସ୍ଫରସ୍ ଅଧିକା ମାତ୍ରାରେ ରହିବାର ସନେ ସନେ ଇ ଭିତରୁ ଆମକେ ଖଣିଜ ପଦାର୍ଥ ଯେନ୍ତାକି ଲୁହା, ଜିଙ୍କ, ଆୟୋଡ଼ିନ, ମ୍ୟାଗ୍ନେସିୟମ ଆରୁ ପଟାସିୟମ ଇନୁ ଆମକେ ମିଲିଥିସିଏ। ଇନେ ଓମେଗା 3, ଫ୍ୟାଟି ଏସିଡ୍, ଲିଲୋନେଲିକ୍ ଏସିଡ୍, EPA ଆରୁ DHA ଆରୁ ଓମେଗା 6, ଫ୍ୟାଟି ଏସିଡ୍, ଲିନୋଲେଟିକ୍ ଏସିଡ୍ ଆରୁ ଆରାକାଇଡ଼ୋନିକ୍ ଏସିଡ୍ ଇ ଭିତରେ ପ୍ରଚୁର ମାତ୍ରାରେ ଭରି ରହିଛେ, ଯେନ୍ଟାକି ରକ୍ତଚାପ ଜନିତ ରୋଗର ପ୍ରତିରକ୍ଷା, ଆର୍ଥାଇଟିସ୍ ରୋଗ ଭଳିଆ ବଡ଼ ବଡ଼ ରୋଗମାନଙ୍କରନୁ ଇ ଆମକେ ରକ୍ଷା କରିଥିସିଏ। ସେନ୍ତା ମାଛର ତାର କ୍ୱାଲିଟି, ତାର ପୋଷଣର ମୂଲ୍ୟ, ତାର ପରିପୂର୍ଣ୍ଣତା ଆରୁ ତାର ସମ୍ପୂର୍ଣ୍ଣତା ଆରୁ ତାର ଉଜ୍ଜଳତା ଇ ସବୁ ନୈକା ମାଛର ଗୁଣବତ୍ତା ଜଣାପଡ଼ିସିଏ। ତ ମାଛର ଇ ଗୁଣବତ୍ତାକେ ରକ୍ଷା କରବାର ଲାଗି କେତେଟା ନିୟମକେ ଆମର ଚାଷୀ ଦାଦାମାନେ ପାଳନ କରବେ ବୋଇଲେ ଇଟା ଆର୍ ଟିକେ ଭଲ ହେବା। ଯେନ୍ତାକି ମାଛ କେ ପରିଷ୍କାର ହିପାସେ ଅମଲ କରବାର କଥା ଏ। ଅମଲ କଲା ପଛେ ମାଛର ଠିକ୍ ପ୍ରକ୍ରିୟାକରଣକେ ଚୟନ କରବାକେ ପଡ଼ବା। ମାଛର ବିକ୍ରି ବଟା ଲାଗି ଠିକ୍ ଜାଗା ଗୁଟେ ବାଛବାକେ ପଡ଼ବା ଏ। ମାଛର ପ୍ରକ୍ରିୟାକରଣ ସମୟରେ ଗୁଟେ ଗୁଟେ କ୍ରମନେ ମାଛର ଯେନ୍ତା କେନ୍ସି କ୍ଷତି ନେଇ ହୁଏ ଆରୁ ତାର ଗୁଣବତ୍ତା ଉପରେ ପ୍ରଭାବ ଯେନ୍ତା ନେଇ ପଡ଼େ ସେଥିର୍ ଲାଗି ବି ଧ୍ୟାନ ଦେବାକେ ପଡ଼ବା ଏ। ସେନ୍ତା ବିକ୍ରି ବଟା ସମୟରେ ଚାଷୀ ଦାଦାମାନଙ୍କର ଠାନୁ ଘିନି ଖୋଉ ଦାଦାମାନଙ୍କର ପତ୍କେ ମାଛ ଆରୁ ମାଛର ଉତ୍ପାଦନ ପତ୍କେ ସବୁ କଥା ଏ ଭିତରେ ଆସିଯାଉଛେ। ମାଛର ଅମଲ କରିସାରିଲା ପଛେ ନିଜର ଆବଶ୍ୟକତା ଠାନୁ ଅଧିକା ମାଛକେ ଆରୁ ଡେରି ନେଇ କରି କରି ବିକ୍ରି କରିଦେବାରଟା ଇଟା ଭଲ ହେବା ଏ। ସେଥିର୍ଲାଗି ଗୋଟେ ଅଲଗା ବଜାର ତିଆରି କରବାର କଥା ଏ। ବଜାରନେ ଗ୍ରାହକମାନଙ୍କେ ଆକୃଷ୍ଟ କରବାର ଲାଗି ମାଛମାନଙ୍କେ ସାଧା ହି ପାସେ ବରଫନେ ରଖିଥିବାର ଆମେ ଦେଖିଥିସୁଁ। ଯଦି ବିକ୍ରି ସମୟରେ ମାଛକେ କାଟବାକେ ପଡ଼ବା ବୋଇଲେ ତାର ବାକି ଅଂଶମାନଙ୍କେ ଇ ବାଟେ ସେ ବାଟେ ନେଇ ଫିକି କରି ଗୋଟେ ଅଲଗା ବାଲ୍ଟି ଭଳିଆ ଜାଗାନେ ରଖିଦେବାରଟା ଟିକେ ଭଲ ହେବା। ଏନ୍ତା କର୍ମା ବୋଇଲେ ଇଟାର ଦ୍ୱାରା ଅଲଗା ଭଲ ମାଛମାନେ ଆରୁ ପ୍ରଭାବିତ ନେଇ ହେଇପାରନ୍ ନା, ଆରୁ ଆମର ପରିବେଶ ବି ଠିକ୍ ଠାକ୍ ରହିବା। ମାଛ ରଖବାର ଜାଗାନେ ସବୁବେଳେ ପରିଷ୍କାର ରଖବାରଟା ଇଟା ଗୋଟେ ଖୁବ୍ ବଡ଼ କଥା ଏ।

0: ଶୁଣୁଥିଲେ ଚାଷର କଥା କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା, ଫିକା, ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ, ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 11 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ମହମ୍ମଦ ଅଜିଜ୍, ଗୀତ ରଚନା କରିଛନ୍ତି ନିର୍ମଳ ନାୟକ।

0: ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଏଥରର ଶିଳ୍ପୀ ହେଲେ ଗୀତା ଦାସ। ଗୀତ ରଚନା କରିଛନ୍ତି ଡକ୍ଟର ସତ୍ୟ ପଟ୍ଟନାୟକ।

0: ପ୍ରଚାର କଲୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ତାପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଷ୍ଟୁଡ଼ିଓ ଘଡ଼ିରେ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସର ନିସ୍ଠାରେ ଉଦ୍ଘାଟିତ ହେଲା ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତି ପୂର୍ବରୁ ଆଜି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ, ଅଂଶଗ୍ରହଣ କଲେ 130ରୁ ଅଧିକ ଦେଶ। ରକ୍ତଦାନର ମହତ୍ତ୍ୱ ଏବଂ ଏହାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତଦାତା ଦିବସ। ପହିଲି ରଜ ସହ ଓଡ଼ିଶାରେ 3-ଦିନିଆ ରଜ ମହୋତ୍ସବ ଆରମ୍ଭ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ବିପକ୍ଷରେ ଭାରତ ଆରମ୍ଭ କରିବ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ନିସ୍ଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅଧୀନରେ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମ 120ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍, ବିଶ୍ୱସ୍ତରୀୟ ନିବେଶକ, ପ୍ରଯୁକ୍ତିବିଦ୍ୟାର ଅଂଶୀଦାର ଏବଂ ଉଦ୍ୟୋଗୀଙ୍କୁ ଏକତ୍ରିତ କରିଛି। ଭାରତ ବ୍ୟାପକ ନବସୃଜନ ଇକୋସିଷ୍ଟମକୁ ବିଶ୍ୱସ୍ତରରେ ପ୍ରସାର କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରୁଛି। ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ଶ୍ରୀ ମୋଦି ରାଷ୍ଟ୍ରପତି ମାକ୍ରନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ମୋଦି ଦ୍ୱିରାଷ୍ଟ୍ରୀୟ ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଲୋଭାକିଆ ଅଭିମୁଖେ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ମାର୍ଗ ଉନ୍ମୁକ୍ତ କରିବା ସହ ଆର୍ଥିକ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭିଭାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗ ଦେବେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୌଗୋଳିକ, ସାଂସ୍କୃତିକ ଏବଂ ଭାଷାଗତ ସୀମା ବାହାରେ ମାନବତାକୁ ଏକତ୍ର କରିବାରେ ଏହି ଅନ୍ଲାଇନ୍ ଯୋଗ ଅଧିବେଶନ ଏକ ବଡ଼ ମଞ୍ଚ ପ୍ରଦାନ କରିଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ

ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 12 ବର୍ଷ ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ ଏବଂ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ପୋଷ୍ଟ ଶ୍ରୀ ମୋଦି କହିଛନ୍ତି ବିଶ୍ୱର ଏହି ସର୍ବବୃହତ୍ ସ୍ୱାସ୍ଥ୍ୟସେବା ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚିବା ଅତ୍ୟନ୍ତ ଶ୍ରୀ ମୋଦି କହିଛନ୍ତି ଭାରତ ଔଷଧ ପରିଯୋଜନା ପଦକ୍ଷେପ ଔଷଧର ହେବା ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ସୁସ୍ଥ ଭାରତ ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି। ଗଡ଼କରୀ କହିଛନ୍ତି ପ୍ରଧାନମନ୍ତ୍ରୀ ସାମାଜିକ

ଲେଖିଛନ୍ତି, ରକ୍ତଦାନ ହେଉଛି ଜଣଙ୍କୁ ଜୀବନରେ ଦ୍ୱିତୀୟ ସୁଯୋଗ ଦେବାର ସବୁଠାରୁ ସରଳ ତଥା ପ୍ରଭାବଶାଳୀ ମାଧ୍ୟମ। ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ଏ ସଂକ୍ରାନ୍ତରେ ରହିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ସହିତ ରକ୍ତଦାନର ମହତ୍ତ୍ୱ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ରକ୍ତଦାତାଙ୍କ ପାଖରେ ଅନ୍ୟ ଜୀବନ ପରିବର୍ତ୍ତନ କରିବାର ଶକ୍ତି ରହିଛି। ଏହା ମାଧ୍ୟମରେ ଏକ ସୁସ୍ଥ, ଯତ୍ନବାନ ଏବଂ କରୁଣାପୂର୍ଣ୍ଣ ସମାଜ ଗଠନ ପାଇଁ ଏକତ୍ରିତ ହେବାକୁ ଶ୍ରୀ ନଡ୍ଡା ଅନୁରୋଧ କରିଛନ୍ତି। ପହିଲି ରଜ ପାଳନ ସହ ଓଡ଼ିଶାରେ ଆଜିଠାରୁ ତିନିଦିନିଆ ରଜ ମହୋତ୍ସବ ଆରମ୍ଭ ହୋଇଛି। ରାଜ୍ୟର ଏହି କୃଷିଭିତ୍ତିକ ଗଣପର୍ବରେ ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂମିରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନି ଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନି ଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ଏହି ଅବସରରେ ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ରହିଆସିଛି। ପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହ ଏହି ପର୍ବ ଶେଷ ହୋଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଦେଶବାସୀଙ୍କୁ ବିଶେଷ କରି ଓଡ଼ିଶାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ପୃଥିବୀ, ମାତୃତ୍ୱ ଏବଂ ମେଘକୁ ଏହି ପର୍ବ ସମ୍ମାନ ପ୍ରଦର୍ଶନ କରିଥାଏ। ଓଡ଼ିଶା ତଥା ଦେଶବାସୀଙ୍କର ଏହି ଅବସରରେ ରାଷ୍ଟ୍ରପତି ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତି। ସର୍ବାଧିକ ଭରତନାଟ୍ୟ ନୃତ୍ୟଶିଳ୍ପୀ ଏକତ୍ର ପ୍ରଦର୍ଶନ କରି ଗିନିସ୍ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛନ୍ତି। କଲମ୍ବୋର ଗାଲେଫେସ୍ ଗ୍ରୀନ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭାରତର ସଙ୍ଗମମ୍ ଗ୍ଲୋବାଲ୍ ଏକାଡେମୀ ଏବଂ ଶ୍ରୀଲଙ୍କାର ସମାଗିଜ୍ ଜିଲିଆ ମିଳିତ ଭାବେ ଆୟୋଜନ କରିଥିଲେ। ଏଥିରେ ଶ୍ରୀଲଙ୍କା, ଭାରତ ତଥା ଅନ୍ୟାନ୍ୟ ଦେଶର 5000 ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରି ଏକତ୍ର ଭାବେ ଭରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ। ସୀମାପାର ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ସନ୍ତୋଷ ଝା ଏହି ରେକର୍ଡ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଝା ଏହି ସଫଳତା ପାଇଁ ନୃତ୍ୟଶିଳ୍ପୀ ଏବଂ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରସିଦ୍ଧ ଅର୍ଥନୀତିଜ୍ଞ ପ୍ରଫେସର ଅଲକ ଏନ୍ ଶର୍ମାଙ୍କୁ ଶ୍ରମ ପରିସଂଖ୍ୟାନ ଆଧାରିତ ଏକ ଉଚ୍ଚସ୍ତରୀୟ ବୈଷୟିକ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତ କରିଛନ୍ତି। ଶ୍ରମ ବଜାର ସୂଚକାଙ୍କଗୁଡ଼ିକୁ ଅଧିକ ସଶକ୍ତ କରିବା, ସମୟ ଅନୁଯାୟୀ ସମୀକ୍ଷା ଏବଂ ଦେଶର ଶ୍ରମ ବଜାରକୁ ଅଧିକ ବିକଶିତ ରୂପରେଖ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସହଜ ସୁଲଭ ମୂଲ୍ୟରେ ପହଞ୍ଚାଇ ପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧୀନରେ ଜନସାଧାରଣଙ୍କଠାରୁ ସୁଲଭ କରାଯାଇପାରିଛି। ଏହି ସର୍ବବୃହତ ସ୍ୱାସ୍ଥ୍ୟସେବା ଆୟୁଷ୍ମାନ ଭାରତ ମାଧ୍ୟମରେ ଗୁଣାତ୍ମକ ଶ୍ରୀ ମୋଦି କହିଛନ୍ତି ଭାରତୀୟ ଜନୌଷଧି ପରିଯୋଜନା

0: ସୁସ୍ଥ ନାଗରିକ ସମୃଦ୍ଧ ଦେଶ ଗଠନରେ ସହାୟକ ହୋଇପାରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦେଶର ତୃଣମୂଳ ସ୍ତରରେ ଗୁଣାତ୍ମକ ସେବା ପହଞ୍ଚାଇବାରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଯୋଗ ଶିବିରରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବିଶାଖାପାଟଣାର ଓମ୍ ଯୋଗ ସେଣ୍ଟର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ପେଟ୍ରୋଲ ଓ ଡିଜେଲର ପ୍ରଦୂଷଣରୁ ମୁକ୍ତି ନିମନ୍ତେ ସୌରଶକ୍ତି ବା ବ୍ୟାଟେରୀ ଚାଳିତ ଗାଡ଼ି ଚଳାଇବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026ର ଚିଠା ନିୟମାବଳୀ ପ୍ରକାଶ ପାଇଛି। ଘର ମାଲିକ ଏବଂ ଘରେ ଭଡ଼ା ରହୁଥିବା ଲୋକଙ୍କ ମଧ୍ୟରେ ଦୀର୍ଘଦିନ ଧରି ରହୁଥିବା ସମସ୍ୟାର ସମାଧାନ ଦିଗରେ ଏହି ଅଧିନିୟମ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଘରଭଡ଼ା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସରକାର ଲିଖିତ ଘରଭଡ଼ା ଚୁକ୍ତିକୁ ଚିଠା ନିୟମାବଳୀରେ ବାଧ୍ୟତାମୂଳକ କରିଛନ୍ତି। ନିର୍ଦ୍ଦିଷ୍ଟ ନିୟମ ଆଧାରିତ ଭଡ଼ା ବୃଦ୍ଧି ପାଇଁ ନିୟମାବଳୀରେ ଉଲ୍ଲେଖ କରାଯାଇଛି। ଏହି ଚିଠା ନିୟମାବଳୀ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ଏଥିପାଇଁ 15 ଦିନର ସମୟସୀମା ଧାର୍ଯ୍ୟ କରାଯାଇଛି। ମତାମତ ଇମେଲ ମାଧ୍ୟମରେ ନଗର ଉନ୍ନୟନ ବିଭାଗକୁ ପଠାଯାଇପାରିବ। ନିୟମାବଳୀ ଅନୁଯାୟୀ ଘରଭଡ଼ା ସମ୍ପର୍କିତ ବିଭିନ୍ନ ବିବାଦର ସମାଧାନ ପାଇଁ ଟ୍ରାଇବୁନାଲ ଓ ରେଣ୍ଟ କୋର୍ଟ ଗଠନ ପ୍ରସ୍ତାବ ରହିଛି। ଆଗାମୀ ଦିନରେ ସମସ୍ତ ସହରାଞ୍ଚଳରେ ରେଣ୍ଟାଲ ହାଉସ୍ ନିର୍ମାଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
1: ଭଡ଼ାଟିଆ ଏବଂ ଭଡ଼ା ଘର ଭିତରେ ବି ଡିଫରେନ୍ସ ତିଆରି ହେଉଛି। ଆମେ ଓଡ଼ିଶା ଅର୍ବାନ ରେଣ୍ଟାଲ ହାଉସିଂ ପଲିସି ଗୋଟେ ଆଣିଛୁ, ତେଣୁ ଲୋକଙ୍କ ପାଖରୁ ବି ମତ ମାଗୁଛୁ, ଆ ଉପରେ ସମସ୍ତଙ୍କର ଭ୍ୟୁ ନେଇକି ଆମେ ତାକୁ ଫାଇନାଲ ନୋଟିଫିକେସନ କରିବୁ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ପାଠ ପଢ଼ିବାକୁ ଆସୁଛନ୍ତି ଛାତ୍ରଛାତ୍ରୀମାନେ, ଯେଉଁମାନେ ବ୍ୟବସାୟ ପାଇଁ ଆସୁଛନ୍ତି, ଯେଉଁମାନେ ଛୋଟ ଛୋଟ ଚାକିରି ବି କରିଛନ୍ତି, ସେମାନେ ବି ମଧ୍ୟ ଘର ଖଣ୍ଡେ ଭଡ଼ା ପାଇବା କଷ୍ଟକର ହୋଇଯାଉଛି। ଏବଂ ଘର ମାଲିକ ଏବଂ ଯିଏ ଭଡ଼ା ନେବ ତାଙ୍କ ଭିତରେ ସୁସମ୍ପର୍କ ରଖିକି ଗୋଟେ ପଲିସି ଆମେ ଏମିତି ଆଣୁଛୁ ଯେମିତି ତାଙ୍କ ଭିତରେ ବି ଡିଫରେନ୍ସ ଫ୍ୟୁଚରରେ ନ ହେବ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଇଥାଏ। ରଜରେ କୁମାରୀ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ମେହେନ୍ତି ଓ ପାଦରେ ଅଳତା ଲଗାଇବା ସହ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇଛି। ପିଠାପଣା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁସ୍ୱାଦୁ ପାନ ଏବଂ ବ୍ୟଞ୍ଜନର ନିଆରା ପରମ୍ପରା ଦେଖିବାକୁ ମିଳୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣପର୍ବ ରଜ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପାରମ୍ପରିକ ଦୋଳି ଖେଳ, ପିଠା, ପାନ ଆଦିର ମହତ୍ତ୍ୱ ସମ୍ପର୍କରେ କହିବା ସହ ମାଟି, ମା ଓ ମେଘର ସମ୍ମାନାର୍ଥେ ଏହା ପାଳନ କରାଯାଉଥିବା ଉଲ୍ଲେଖ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୃଷିଭିତ୍ତିକ ଏହି ଗଣପର୍ବ ରାଜ୍ୟର ସଂସ୍କୃତି, ପ୍ରକୃତି, ପ୍ରଗତି ଓ ପରମ୍ପରାର ପରିଚାୟକ ବୋଲି ରାଜ୍ୟପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜପର୍ବ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି।

ଏହି ପର୍ବ ମାଟିମାର ମହତ୍ତ୍ୱ, ମାତୃଶକ୍ତିର ସମ୍ମାନ ଏବଂ କୃଷିଭିତ୍ତିକ ସଭ୍ୟତାକୁ ପିଢ଼ି ପରେ ପିଢ଼ି ସମୃଦ୍ଧ କରିଆସିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖୁସି ବ୍ୟକ୍ତ କରି କହିଛନ୍ତି, ଏହି ମହାନ ଓଡ଼ିଆ ସାଂସ୍କୃତିକ ପର୍ବ ପରମ୍ପରାକୁ ବଜାୟ ରଖିବା ସହ ସମସ୍ତଙ୍କ ମନରେ ଆଶା ଓ ଆନନ୍ଦ ଆଣିଦିଏ। ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ଆନନ୍ଦ ଉଲ୍ଲାସ ଓ ଧୁମ୍ଧାମ୍ର ସହ ପାଳନ କରାଯାଉଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପିଠାପଣା, ରଜପାନ ଏବଂ ରଜଦୋଳି ଭଦ୍ରକର ମୁଖ୍ୟ ଆକର୍ଷଣ ପାଲଟିଛି। କିଶୋରୀମାନେ ସୁସଜ୍ଜିତ ହୋଇ ଗାଁ ପରିକ୍ରମା କରୁଥିବା ବେଳେ ସମସ୍ତେ ଏହି ପର୍ବରେ ସାମିଲ ହୋଇଛନ୍ତି। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟ ଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦିବସ ଅବସରରେ ତାଙ୍କ ବାର୍ତ୍ତାରେ ଯୁବକମାନଙ୍କୁ ନିୟମିତ ଓ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଏବଂ ଅନ୍ୟମାନଙ୍କୁ ଏଥିପାଇଁ ଉତ୍ସାହିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଦିବସ ଉପଲକ୍ଷେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରକ୍ତଦାତାମାନଙ୍କ ମହତ କାର୍ଯ୍ୟ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏ ଦିଗରେ ସମସ୍ତେ ଆଗେଇ ଆସିବାର ସଂକଳ୍ପ ନେବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସୋମନାଥ ସ୍ୱାଭିମାନ ଯାତ୍ରାରେ ଯୋଗଦେବା ପାଇଁ ବରଗଡ଼ ଜିଲ୍ଲାର 57 ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ସମସ୍ତ ତୀର୍ଥଯାତ୍ରୀମାନେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚିବା ପରେ ଆସନ୍ତାକାଲିଠାରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗୁଜରାଟ ଅଭିମୁଖେ ଯାତ୍ରା କରିବେ। ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସମସ୍ତ ଜିଲ୍ଲା ପଦାଧିକାରୀ, ମୋର୍ଚ୍ଚା ସଭାପତି ଓ ମଣ୍ଡଳ ପ୍ରଭାରୀମାନଙ୍କ ବୈଠକ ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଉପଲବ୍ଧି ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି। ଆଗାମୀ 2 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକୁ ସହଜ ଏବଂ ସୁଲଭ ମୂଲ୍ୟରେ ପହଞ୍ଚାଯାଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାରୁ ଆରମ୍ଭ ହୋଇଛି 3 ଦିନିଆ କୃଷିଭିତ୍ତିକ ଗଣପର୍ବ ରଜ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ, ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ଏତେବେଳ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ସିର୍ଫ ତୁମ୍ କଥାଚିତ୍ରରୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଓ ଅଲକା ୟାଗ୍ନି। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ କ୍ରିସ୍ କଥାଚିତ୍ରରୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଓ ଶ୍ରେୟା ଘୋଷାଲ। ଗୀତ ରଚନା କରିଛନ୍ତି ଇବ୍ରାହିମ ମକ୍ସ, ସଙ୍ଗୀତ ପରିଚାଳନା ରାଜେଶ ରୋଶନ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଅପରାହ୍ନ 3:25:14। ଏଥର ଶୁଣନ୍ତୁ ଆଜିର ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଆଦିବାସୀ ଗୀତକ୍ରମରେ ଶୁଣିବେ ଭତ୍ରା ଗୀତ ସନ୍ଧ୍ୟା 6:30। ପରିବେଷଣ କରିବେ ମାୟାରାଣୀ ଭତ୍ରା ଓ ସାଥୀ। ରାତି 7:25 ପ୍ରଚାର କରିବୁ ଜିଲ୍ଲା ହାଲଚାଲ କ୍ରମରେ ପୁରୀ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ରାତି 8:00 ଶୁଣିବେ ଚିଠି ପାଇଛୁ କାର୍ଯ୍ୟକ୍ରମ। ହିନ୍ଦୀ ଶୁଣିବେ ରାତି 8:15, ଶିଳ୍ପୀ ଅନୁପ ଜୋଲଟା। ରାତି 8:30 ସ୍ପୋର୍ଟସ୍ ସ୍କାନ୍, ରାତି 9:15 ସ୍ପଟ୍ ଲାଇଟ୍, ରାତି 9:30 ଶୁଣିବେ ଅଖିଳ ଭାରତୀୟ ଇଂରାଜୀ ରୂପକ, ରାତି 10:00 ରବିବାସରୀୟ ସଙ୍ଗୀତ ସଭା ଓ ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ସହିତ ପୁଣିଥରେ ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ସମାପରାହ୍ନ ପାଞ୍ଚଟା ଶ୍ରୋତାବନ୍ଧୁ ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର୍ଏଫ୍ ମାଧ୍ୟମରେ ଶ୍ରୋତାବନ୍ଧୁ ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ।

0: ଏହି ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ମନୁଷ୍ୟ କେଉଁ ଆଦିମ କାଳରୁ ସଂଘର୍ଷ କରି ଚାଲୁଛି ଏବଂ ଆଜି ମଧ୍ୟ ତା'ର ସଂଘର୍ଷର ପରିସମାପ୍ତି ଘଟିନାହିଁ। ଖାଦ୍ୟ ମାନବ ଜୀବନର ସବୁଠାରୁ ଆବଶ୍ୟକୀୟ ପ୍ରାକୃତିକ ଆବଶ୍ୟକତା। ଖାଦ୍ୟ ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଆମକୁ ପୋଷଣ ଏବଂ ସ୍ୱାସ୍ଥ୍ୟ ପ୍ରଦାନ କରେ। ଖାଦ୍ୟ ବିନା ଆମେ ବଞ୍ଚିପାରିବା ନାହିଁ। ଭାରତର ଖାଦ୍ୟ ସଂସ୍କୃତି ଆମର ସଂସ୍କୃତିର ଏକ ଅଂଶ। ଭାରତରେ ଖାଦ୍ୟର ସାମାଜିକ, ସାଂସ୍କୃତିକ, ମନୋବୈଜ୍ଞାନିକ ଏବଂ ଆର୍ଥିକ ଦିଗ ବିଶେଷ ଭାବରେ ଉପସ୍ଥାପିତ ହୁଏ। ଭାରତ ଭଳି ଏକ ଜନବହୁଳ ବିକାଶଶୀଳ ରାଷ୍ଟ୍ରରେ ବିଭିନ୍ନ କାରଣବଶତଃ ଖାଦ୍ୟର ଚାହିଦା ମେଣ୍ଟାଇବା କଠିନ ସାଧ୍ୟ ହୋଇଥାଏ। ଖାଦ୍ୟର ଚାହିଦା ମେଣ୍ଟାଇବା ପାଇଁ ଭାରତୀୟ କୃଷକ ମୁଣ୍ଡ ଝାଳ ତୁଣ୍ଡରେ ମାରି ପ୍ରକୃତି ସହ ସଂଘର୍ଷ କରି ଅନବରତ ଭାବରେ ଖାଦ୍ୟ ଉତ୍ପାଦନ କରିଚାଲିଛି। ସାମାଜିକ ଓ ଆର୍ଥିକ ନିରାପତ୍ତା ଏବଂ ଜନସାଧାରଣଙ୍କୁ ସୁଷମ ଖାଦ୍ୟ ଯୋଗାଇବା ପାଇଁ ଭାରତ ସରକାର ସଦାସର୍ବଦା ଚେଷ୍ଟିତ। ବିଭିନ୍ନ ଜନମଙ୍ଗଳ ଯୋଜନା ମାଧ୍ୟମରେ ଭାରତ ସରକାର ଜନସାଧାରଣଙ୍କୁ ଖାଦ୍ୟ, ବିଶେଷ କରି ସୁଷମ ଖାଦ୍ୟ କିପରି ଭାବରେ ଲୋକଙ୍କ ପାଖରେ ଉପଲବ୍ଧ ହୋଇପାରିବ ସେଥିପାଇଁ ବିଭିନ୍ନ ଯୋଜନାମାନଙ୍କୁ ନିଜ ହାତକୁ ନେଇଛନ୍ତି। ଖାଦ୍ୟ ଉତ୍ପାଦନରେ କିପରି ଭାବରେ ସ୍ଥାୟୀ ବୃଦ୍ଧି ହେବ, ନୂତନ ବୈଜ୍ଞାନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଛୋଟ ଛୋଟ ଚାଷୀମାନେ କିପରି ଲାଭାନ୍ୱିତ ହେବେ ଏବଂ ତାଙ୍କର ଆର୍ଥିକ ଲାଭ କିପରି ହେବ, ସମସ୍ତେ କିପରି ପୋଷଣଯୁକ୍ତ ଖାଦ୍ୟ ପାଇପାରିବେ ସେଥିପାଇଁ ଭାରତ ସରକାର ଅହରହ ଉଦ୍ୟମ କରୁଛନ୍ତି। ବିଭିନ୍ନ ଯୋଜନା ମାଧ୍ୟମରେ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିର ବ୍ୟବହାର ଦ୍ୱାରା ଖାଦ୍ୟ ଉତ୍ପାଦନ, ସଂରକ୍ଷଣ ଓ ଖାଦ୍ୟ ପରିଚାଳନା, ସଫଳ କୃଷି ପ୍ରଣାଳୀ ଓ ଅନୁଶୀଳନୀ ମାଧ୍ୟମରେ ଫସଲ ଉତ୍ପାଦନକୁ ଦ୍ୱିଗୁଣିତ କରିବା ପାଇଁ ତଥା ବିଶେଷ କରି ଦରିଦ୍ର ରେଖାତଳେ ଥିବା ଗରିବ ଶ୍ରେଣୀ ଲୋକଙ୍କ ପାଖରେ ସୁଷମ ଖାଦ୍ୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତ ସରକାରଙ୍କର ଅନେକ ଯୋଜନା ମଧ୍ୟରୁ ଗୋଟିଏ ହେଲା ନ୍ୟାସନାଲ୍ ଫୁଡ୍ ସିକ୍ୟୁରିଟି ମିଶନ ବା ଜାତୀୟ ଖାଦ୍ୟ ସୁରକ୍ଷା ମିଶନ, ଯାହାର ପ୍ରଧାନ ଲକ୍ଷ୍ୟ ହେଉଛି କ୍ଷେତବାଡ଼ିରେ ଉତ୍ପାଦନ ବୃଦ୍ଧି କରି ରାଷ୍ଟ୍ରରେ ଖାଦ୍ୟ ଆପୂର୍ତ୍ତିକୁ ନିଶ୍ଚିତ କରିବା। ଏହି ମିଶନ ଫସଲ ଉନ୍ନତି, ଜଳବିଜ୍ଞାନ, ଗୁଣ ନିୟନ୍ତ୍ରଣ ଓ ବଜାର ସଞ୍ଚାଳନ ଉପରେ ଗୁରୁତ୍ୱ ଦେଇଥାଏ। ତେବେ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ସମ୍ପର୍କରେ ବିଶେଷ ତଥ୍ୟ ଦେବା ପାଇଁ ଆଜି ଆମ ଗହଣରେ ଅଛନ୍ତି ଡକ୍ଟର ମନୋରଞ୍ଜନ ସେନାପତି, ବୈଜ୍ଞାନିକ ଉଦ୍ଭିଦ ଏବଂ ଆନୁବଂଶିକ ବିଭାଗ OUET ଭବାନୀପାଟଣା ତଥା ପୂର୍ବତନ ଯୋଜନା ଅଧିକାରୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାଳୟ ଭବାନୀପାଟଣା। ଶ୍ରୋତା ବନ୍ଧୁ, ବଞ୍ଚିବାକୁ ହେଲେ ନିହାତି ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ନିହାତି ଦରକାର। ସଠିକ୍ ପରିମାଣର ଜଣେ ସୁଷମ ଖାଦ୍ୟ ପାଉଛି ତାହେଲେ ତାର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିବ, କାର୍ଯ୍ୟକ୍ଷମ ମଧ୍ୟ ହୋଇପାରିବ। ଭାରତ ସରକାର ବିଭିନ୍ନ ଯୋଜନା କରିଛନ୍ତି, ସେହି ଯୋଜନାମାନଙ୍କ ମଧ୍ୟରୁ ଗୋଟିଏ ଯୋଜନା ହେଲା ଜାତୀୟ ଖାଦ୍ୟ ସୁରକ୍ଷା ଓ ପୋଷଣ ମିଶନ। ତ ଏହି ଯୋଜନା ସମ୍ବନ୍ଧୀୟ ଆଲୋଚନା ପାଇଁ ଆଜି ଆମ ଗହଣରେ ଅଛନ୍ତି ଡକ୍ଟର ମନୋରଞ୍ଜନ ସେନାପତି। ଆଜ୍ଞା, ବୈଜ୍ଞାନିକ ଅଛନ୍ତି ଉଦ୍ଭିଦ ପ୍ରଜନନ ଏବଂ ଆନୁବଂଶିକ ବିଜ୍ଞାନ ବିଭାଗ OUET ଭବାନୀପାଟଣାଠାରେ ଏବଂ ପୂର୍ବତନ ଯୋଜନା ଅଧିକାରୀ ଭାବରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜ୍ଞା କାର୍ଯ୍ୟରତ ଥିଲେ। ତ ଆପଣଙ୍କୁ ଆମ ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର।
1: ନମସ୍କାର ଆଜ୍ଞା।
0: ସେନାପତି ଆଜ୍ଞା, ଆମକୁ କୁହନ୍ତୁ ଜାତୀୟ ଖାଦ୍ୟ ସୁରକ୍ଷା ଓ ପୋଷଣ ମିଶନ ମାନେ କ'ଣ?
1: ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ପୋଷଣ ମିଶନ, ଯେଉଁଟାକୁ ଆମେ ଇଂଲିଶରେ କହୁଛେ ନ୍ୟାସନାଲ୍ ଫୁଡ୍ ସିକ୍ୟୁରିଟି ଆଣ୍ଡ ନ୍ୟୁଟ୍ରିସନ୍ ମିଶନ, ଏହି ମିଶନଟି କେନ୍ଦ୍ର ସରକାର ବା ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇଛି, ଯାହାର ମୂଳ ଲକ୍ଷ୍ୟ ହେଉଛି ବୈଜ୍ଞାନିକ ପଦ୍ଧତିରେ ଚାଷ କରି ଧାନ, ଗହମ, ଡାଲି ଜାତୀୟ ଫସଲ, ମୋଟା ଧାନ ବା ମିଲେଟ୍ସ, ତୈଳବୀଜ, ଅଏଲ୍ ସିଡ୍ସ ଉତ୍ପାଦନକୁ ବୃଦ୍ଧି କରିବା। ଉତ୍ପାଦନକୁ ବୃଦ୍ଧି କରିବା ସହିତ ଖାଦ୍ୟ ସହିତ ଆମର ପୋଷଣ, ତା'ର ନ୍ୟୁଟ୍ରିସନ୍ର କ୍ୱାଲିଟିଟାକୁ ଇମ୍ପ୍ରୁଭମେଣ୍ଟ କରିବା ପାଇଁ ଏବଂ ତାକୁ ଆସ୍ୟୁରାନ୍ସ ବା ଆମେ ସୁନିଶ୍ଚିତତା କରିବା ଯେ ତା'ର ଇମ୍ପ୍ରୁଭମେଣ୍ଟ ଇନ୍ ଇଲ୍ଡ ଆଜ୍ ୱେଲ୍ ଆଜ୍ ଆମର କ୍ୱାଲିଟି ବି ବଢ଼ୁଛି। ଏଇ ମିଶନ୍ର ଏଇଟା ମୁଖ୍ୟ ଉଦ୍ଦେଶ୍ୟ।
0: ତ ଆଜ୍ଞା, ଏଇ ଯେଉଁ ଜାତୀୟ ଖାଦ୍ୟ ସୁରକ୍ଷା ଓ ପୋଷଣ ମିଶନ କେବେ ଆରମ୍ଭ ହୋଇଥିଲା?
1: ଏଇଟା 2007 ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ଏହାକୁ ଲଞ୍ଚ କରିଥିଲେ ଯେ ଆମେ ଇନିସିଆଲ୍ ଫେଜ୍ରେ ଯେହେତୁ ଆମର ସିରିଏଲ୍ ଆଉ ପଲ୍ସେସ୍କୁ ଇନକ୍ରିଜ୍ କରିବା ପାଇଁ, ଯେଉଁଥିରେ କି ଆମର ଓଡ଼ିଶାରେ ଧାନ ଆଉ ନର୍ଦର୍ଣ୍ଣ ଇଣ୍ଡିଆ ପାର୍ଟରେ ଗହମକୁ ପ୍ରୋତ୍ସାହନ କରାଯାଇଥିଲା

0: ପଲସେସରେ ମୁଗ ବିରି ହରଡ଼ ଏମାନଙ୍କୁ ପ୍ରୋତ୍ସାହନ କରାଯାଇଥିଲା। କ୍ରମଶଃ ଏଥିରେ ମିଲେଟ୍ସ ଯେଉଁଥିରେ କି ମକା ଆଉ ଅନ୍ୟାନ୍ୟ ମାଇନର ମିଲେଟ୍ସ ମାଣ୍ଡିଆ ଏସବୁ ଜିନିଷ ଧୀରେ ଧୀରେ ଆଡ଼୍ କରାଯାଇଥିଲା। କିଛି ବର୍ଷ ତଳେ ୟାକୁ ଏଥିରେ ବି ଆମର କମର୍ସିଆଲ କ୍ରପ୍ ଭାବରେ ଯେମିତି ଆମ କଳାହାଣ୍ଡିରେ କପା କିମ୍ବା ସୁଗାରକେନ୍ ଆଖୁ ଏସବୁ ଜିନିଷ କ୍ରପ୍ ଧୀରେ ଧୀରେ ଧୀରେ ଧୀରେ ଆଡ଼୍ କରାହୋଇଯାଇଛି।
1: ଆଜ୍ଞା, ଯେଉଁ ଜାତୀୟ ଖାଦ୍ୟ ସୁରକ୍ଷା ଓ ପୋଷଣ ମିଶନ ଅଛି, ଓଡ଼ିଶାରେ ଏହାର ଆଭିମୁଖ୍ୟ କ'ଣ?
0: ଓଡ଼ିଶାରେ ବିଶେଷ କରି ଡାଲି ଜାତୀୟ ଫସଲ ଯେଉଁଟାକି ମୁଁ ଆପଣଙ୍କୁ କହିଲି ମୁଗ ବିରି କୋଳଥ ହରଡ଼ ମିଲେଟ୍ସ ବା ଆମର ଶ୍ରୀ ଅନ୍ନ ଯେଉଁଟା ଆମେ କହୁଛେ ଯେଉଁଥିରେ ଆମର ମାଣ୍ଡିଆ ଯଅ ଏସବୁ ଜିନିଷ ରହିଲା, ତୈଳବୀଜ ବା ଅଏଲ୍ ସିଡ୍ ଯେଉଁଥିରେ କି ବାଦାମ ସୋରିଷ ସୂର୍ଯ୍ୟମୁଖୀ ଏହାଙ୍କର ଉତ୍ପାଦନ ବଢ଼େଇବା ମୁଖ୍ୟ ଦାୟିତ୍ୱ ରହିଛି। ଚାଷୀମାନଙ୍କର ଆୟ ବଢ଼ାଇବା ସହିତ ରାଜ୍ୟରେ ଯେଉଁ ପୃଷ୍ଟିହୀନତା ଦେଖାଯାଉଛି ତାକୁ ଦୂର କରିବା ପାଇଁ ଏହା ଏକ ସୁଯୋଗ ରହିବ।
1: ତ ଏଇ ଯେଉଁ ମିଶନ ଯେଉଁଟା ଆପଣ ଆଲୋଚନା କରିଥିଲେ,
0: ଆଜ୍ଞା,
1: କାମ କେମିତି ହେଉଛି ସାର ମିଶନରେ?
0: ଦେଖିବାକୁ ଗଲେ ଏହି ମିଶନଟି ଓଡ଼ିଶା ସରକାରଙ୍କର ଆଭିମୁଖ୍ୟ ଅନୁସାରେ ପ୍ରଥମେ ଆମେ ଉତ୍ପାଦନ ବଢ଼େଇବା,

0: ବଢ଼ାଇବା ମୁଖ୍ୟ ଦାୟିତ୍ୱ ରହିଛି। ଚାଷୀମାନଙ୍କର ଆୟ ବଢ଼ାଇବା ସହିତ ରାଜ୍ୟରେ ଯେଉଁ ପୃଷ୍ଟିହୀନତା ଦେଖାଯାଉଛି ତାକୁ ଦୂର କରିବା ପାଇଁ ଏହା ଏକ ସୁଯୋଗ ରହିବ।
1: ତ ଏଇ ଯେଉଁ ମିଶନ ଯେଉଁଟା ଆପଣ ଆଲୋଚନା କରିଥିଲେ,
0: ଆଜ୍ଞା,
1: କାମ କେମିତି ହେଉଛି ସାର୍ ମିଶନରେ?
0: ଦେଖିବାକୁ ଗଲେ ଏହି ମିଶନଟି ଓଡ଼ିଶା ସରକାରଙ୍କର ଆଭିମୁଖ୍ୟ ଅନୁସାରେ ପ୍ରଥମେ ଆମେ ଉତ୍ପାଦନ ବଢ଼ାଇବା। ଉତ୍ପାଦନ ବଢ଼ାଇବା ପାଇଁ ହେଲେ ଫସଲ ପ୍ରଦର୍ଶନୀ ବୋଲି ବା ଇଂଲିଶରେ କହିବାକୁ ଗଲେ କ୍ରପ୍ ଡେମନଷ୍ଟ୍ରେସନ ମାଧ୍ୟମରେ ଚାଷୀମାନଙ୍କୁ ବୁଝାଇବା, ସେଇଟା ଏଇ ଜାଗାରେ ପ୍ରଥମେ ଷ୍ଟେପ୍ ଭାବରେ ନିଆଯାଇଛି।
1: ତ ବର୍ତ୍ତମାନ ସାର୍ ଆପଣ କହୁଥିଲେ କ୍ରପ୍ ଡେମନଷ୍ଟ୍ରେସନ ବା ଫସଲ ପ୍ରଦର୍ଶନୀ, ସାର୍ ଏହାର ଉଦ୍ଦେଶ୍ୟ କ'ଣ,
0: ଆଜ୍ଞା,
1: କେମିତି କ'ଣ ହେଉଛି?
0: ଫସଲ ପ୍ରଦର୍ଶନୀ ବା କ୍ରପ୍ ଡେମନଷ୍ଟ୍ରେସନ କହିଲେ ଏହି ମିଶନରେ ଆମେ ଯଦି ଭାବିବା ଏଇ କ୍ରପ୍ ଡେମନଷ୍ଟ୍ରେସନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବା ତା'ର ଗୁରୁତ୍ୱପୂର୍ଣ୍ଣ ପାର୍ଟ। ଏଥିରେ କୃଷି ବୈଜ୍ଞାନିକମାନେ ବା କୃଷି ବିଭାଗର ଅଧିକାରୀମାନେ
1: ଆଜ୍ଞା
0: ତାଙ୍କ ତତ୍ତ୍ୱାବଧାନରେ ଚାଷୀଙ୍କର ଜମିରେ ଆଧୁନିକ ପ୍ରଯୁକ୍ତିବିଦ୍ୟା, ଉନ୍ନତ ବିହନ, ସଠିକ୍ ପରିମାଣର ସାର ପ୍ରୟୋଗ କରି ଆଉ ସେ ସାର ବି ମାଟିକୁ ପରୀକ୍ଷା କରିବେ, ମାଟିରେ କେତେ ପରିମାଣର ନ୍ୟୁଟ୍ରିଏଣ୍ଟ ଅଛି ତାକୁ ଦେଖିକିରି ସାର ପ୍ରୟୋଗ କରାଯିବ, ତାକୁ କରିକିରି ଆପଣମାନେ ଜମିରେ ଚାଷ କରିପାରିବେ। ତାପରେ ଏହାର ମୁଖ୍ୟ ଯଦି ଉଦ୍ଦେଶ୍ୟ କହିବା, ପାରମ୍ପରିକ ଚାଷୀମାନଙ୍କୁ ଆଧୁନିକ ଓ ବୈଜ୍ଞାନିକ ଚାଷ ପ୍ରଣାଳୀ ବିଷୟରେ ପ୍ରତ୍ୟକ୍ଷ ଭାବେ ଶିଖାଇବା, ଯେପରି ସେମାନେ ନିଜ ଜମିରେ ଅଧିକ ଅମଳ କରିପାରିବେ। ଅମଳ କରିପାରିବେ, ଯେଉଁ ଅମଳଟି କରିବେ ସେଇଠି ଆମର ପୁଷ୍ଟିକର ବିହନ ସାର ଯେହେତୁ ସରକାରଙ୍କ ତରଫରୁ ତାଙ୍କୁ ଶିଖାଯିବ, ତାଙ୍କୁ ହାଇ ଇଲ୍ଡିଂ ଭେରାଇଟିର ମଞ୍ଜି ଦିଆଯାଇଥିବ ଯେଉଁଟାକି ହାଇ ନ୍ୟୁଟ୍ରିସନ୍ ଭାଲ୍ୟୁ ବି ଥିବ, ତେଣୁ ଏଇଟା ଆପଣଙ୍କର ଇଲ୍ଡ ବଢ଼ାଇବା ସହିତ ନ୍ୟୁଟ୍ରିସନ୍ କ୍ୱାଲିଟିକୁ ବି ବଢ଼ାଇବ।
1: ଆଜ୍ଞା ଆଜ୍ଞା, ତ ଓଡ଼ିଶାରେ ଫସଲ ପ୍ରଦର୍ଶନୀର ଆକର୍ଷଣ କ'ଣ ଅଛି?
0: ଓଡ଼ିଶା କୃଷି ବିଭାଗ ଡିପାର୍ଟମେଣ୍ଟ ଅଫ୍ ଏଗ୍ରିକଲଚର୍ ଆଣ୍ଡ ଫାର୍ମର୍ ୱେଲଫେୟାର୍ ଯେଉଁଟାକି ଓଡ଼ିଶା କୃଷି ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର ଯେଉଁଟାକି ଆମର KVK କହୁଛେ, ତାଙ୍କର ମିଳିତ ସହଯୋଗ ତଥା କୃଷି ଗବେଷଣା କେନ୍ଦ୍ରମାନଙ୍କର ମିଳିତ ସହଯୋଗରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ ଭାବରେ ଫସଲ ପ୍ରଦର୍ଶନୀ କରାଯାଉଛି। ଯଦି କହିବା ଏଇଥିରେ କିଛିଟା ଗୁରୁତ୍ୱପୂର୍ଣ୍ଣ ଡିରେକ୍ସନ୍ ବା ଦିଗ ହେଲା କ୍ଲଷ୍ଟର୍ ଡେମନଷ୍ଟ୍ରେସନ୍, ଯେଉଁଥିରେ ଆମେ କ'ଣ କରନ୍ତି ଏକାଧିକ ଚାଷୀଙ୍କୁ ନେଇ ଗୋଟେ ବଡ଼ ଆକାର ଜମି, ଯେହେତୁ ଆମର ଓଡ଼ିଶାରେ ଚାଷୀମାନେ କ୍ଷୁଦ୍ର ଚାଷୀ ବା ନାମମାତ୍ର ଚାଷୀ ଯାହା ପାଖରେ 2 ହେକ୍ଟର୍ 3 ହେକ୍ଟର୍ ଜାଗା ବି ଥିବ, ଆଉ ସେମାନେ ବି ଅଲଗା ଅଲଗା ଜାଗାରେ ଗୋଟେ ଜାଗାରେ ପ୍ୟାଚ୍ ଆପଣଙ୍କୁ ମିଳିବ ନାହିଁ, ସେଇଥିପାଇଁ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଆଉ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଏଇ ଜାଗାରେ କରିଛନ୍ତି କ୍ଲଷ୍ଟର୍ ଆପ୍ରୋଚ୍, ଯେଉଁଥିରେ କି ଆପଣମାନେ ପ୍ଲଟ୍ ଆମେ ସିଲେକ୍ଟ କରିବା କଣ୍ଟିନ୍ୟୁଅସ୍ ବା କଣ୍ଟିଜିଓସ୍, ମାନେ ପ୍ୟାଚ୍ ଗୋଟେ ସିଲେକ୍ଟ କରାଯିବ ଯେଉଁଥିରେ କି 10-15 ପ୍ଲଟ୍ ଥିବ, 10-15 ଜଣ ଚାଷୀଙ୍କୁ ନେଇକି ଲାଗାଲାଗି ପାଖାପାଖି ଏଇ କ୍ଲଷ୍ଟର୍ ଆପ୍ରୋଚ୍ରେ ସେ ଚାଷୀମାନଙ୍କୁ ଏଠି ନିଆଯିବ, ଯେଉଁଥିରେ କି ଆମେ ଗୋଟେ ବଡ଼ ଆକାରରେ ଚାଷ ଜମି ସିଲେକ୍ଟ କରିବା। ସେଥିରେ ଆମେ ଯେଉଁ କ୍ରପ୍ ଉପରୋକ୍ତ କହିଲି ମୁଁ, ଡାଲି ଜାତୀୟ ହେଉ କିମ୍ବା ତୈଳବୀଜ ଜାତୀୟ ହେଉ କିମ୍ବା ଅଲଗା ଅର୍ଥକାରୀ ଫସଲ ଜାତୀୟ ହେଉ, ତାକୁ ଚାଷ କରି ତା'ର ଅମଳ ପ୍ରଦର୍ଶନ କରିବା, ଯାହାଦ୍ୱାରା କି ଅଧିକ ଅମଳ ହେଲେ ସେଇ ଏରିଆର ଚାଷୀ ସେଇଟା ଦେଖି ଖୁସି ହେବେ କିମ୍ବା ଅନ୍ୟମାନଙ୍କୁ ଦେଖେଇବେ ଯେ ବାବୁ ଦେଖ ମୁଁ ଏଇ ପ୍ରଣାଳୀରେ ଚାଷ କରିବାରୁ ମୋର ଅମଳ ବଢ଼ିଲା, ତୁ ବି ଏଇ ପ୍ରଣାଳୀ ଆପ୍ଲାଏ କର। ଦେଖିପାରିବା ଆମେ ଯଦି ମିଲେଟ୍ ମିଶନ ଓଡ଼ିଶାରେ ଯେଉଁ ଶ୍ରୀଅନ୍ନ ଚାଲିଛି, ଯେଉଁଥିରେ କି ଆମର ସ୍ୱୟଂ ସହାୟକ ଗୋଷ୍ଠୀ SHG ର ମାଆମାନେ ମହିଳାମାନେ ଏଥିରେ ସାମିଲ ହେଉଛନ୍ତି, ମାଣ୍ଡିଆ ଚାଷ କରୁଛନ୍ତି, ସେମାନଙ୍କୁ ବି ଏଠି ସାମିଲ କରି ତାଙ୍କର ମାଣ୍ଡିଆର ଯେହେତୁ ଆମର ପୋଷକ ତତ୍ତ୍ୱ ବହୁତ ଅଛି, ନ୍ୟୁଟ୍ରିସନାଲି ରିଚ୍ ଅଛି, ତାହାର ଭିତରେ ସାହାଯ୍ୟ କରାଯାଇପାରିବ। ତାପରେ ଧାନ ପରବର୍ତ୍ତୀ ପଡ଼ିଆ, ଧାନ ଜେନେରାଲି ଆମର ଓଡ଼ିଶାରେ କ'ଣ ହୁଏ ନା ପାଣିର ଅଭାବ ଯୋଗୁଁ ଧାନ କାଟିଦେଲା ପରେ ଜମିକୁ ପଡ଼ିଆ ରଖାଯାଏ, ତେଣୁ ଧାନ ପରେ ପରେ ଯେଉଁ ପଡ଼ିଆ ରହୁଛି ସେ ପଡ଼ିଆକୁ ଧାନ ପରବର୍ତ୍ତୀ ପଡ଼ିଆରେ ଡାଲି ଚାଷ ବା ମୁଗ ବିରି ଚାଷ ଆଗରୁ ବହୁତ ଟାଇମ୍ରେ କରୁଥିଲେ, ଏବେ ଲୋକମାନେ ଛାଡ଼ି ଦେଇଛନ୍ତି, ତାକୁ ବି ପ୍ରବର୍ତ୍ତାଇବା ପାଇଁ ଏହି ସ୍କିମ୍ରେ ବ୍ୟବସ୍ଥା କରାଯାଇଛି, ଯେଉଁଥିରେ କି ଧାନ ଅମଳ ପରେ ପରେ ପଡ଼ିଆ ପଡ଼ୁଥିବା ଜମିରେ କମ୍ ପାଣିରେ କିପରି ମୁଗ ବିରି ଚାଷ କରାଯାଇପାରିବ ତଥା ବୁଟ ଚାଷ କରାଯାଇପାରିବ ତା'ର ସଫଳ ପ୍ରଦର୍ଶନୀ ଓଡ଼ିଶାରେ ଅନେକ ଜିଲ୍ଲାରେ କରାଯାଉଛି। ଏଇଟା ଆମର ରବି ସିଜିନ୍ ବା ରବି ଋତୁରେ କରାଯାଏ ଜେନେରାଲି।
1: ତ ସାର୍ ବର୍ତ୍ତମାନ ଆପଣ କହୁଥିଲେ ଯେ ଫସଲ ପ୍ରଦର୍ଶନୀ ଦ୍ୱାରା ଚାଷୀମାନେ ଲାଭାନ୍ୱିତ ହେଉଛନ୍ତି ବୋଲି,
0: ଆଜ୍ଞା,
1: ତ ଆଉ କିଛି ଅଧିକା କୁହନ୍ତୁ ଯେ ସେମାନେ କିପରି ଭାବରେ ଲାଭାନ୍ୱିତ ହେଉଛନ୍ତି?
0: ଆଜ୍ଞା, ଯଦି ଆମେ ଦେଖିବା ଚାଷୀମାନେ ଆଗରୁ ତାଙ୍କର ପାଖରେ ଥିବା ବିହନ ତାକୁ ଚାଷ କରୁଥିଲେ ଯେଉଁଥିରେ କି ସେମାନେ କମ୍ ଅମଳ ପାଉଥିଲେ, ଯେଉଁ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ମାଧ୍ୟମରେ ନ୍ୟାସନାଲ୍ ଫୁଡ଼ ସିକ୍ୟୁରିଟି ନ୍ୟୁଟ୍ରିସନ୍ ମିଶନ ମାଧ୍ୟମରେ ତାଙ୍କୁ ପ୍ରଥମ ପଏଣ୍ଟରେ ଆମେ ମାଗଣା ବିହନ ବା ଏଗ୍ରିକଲଚରାଲ ଇମ୍ପ୍ଲିମେଣ୍ଟ ପାଇଁ ଯେକୌଣସି ସାମଗ୍ରୀ ଦରକାର ହୁଏ ଏଗ୍ରି ଇନପୁଟ୍ସ ତାଙ୍କୁ ପ୍ରଦାନ କରାଯାଏ। ସେଥିରେ ଯେଉଁ ଚାଷୀମାନେ ମନୋନୀତ ହୋଇଥାନ୍ତି ବା ସିଲେକ୍ଟ ହୋଇଥାନ୍ତି ତାଙ୍କୁ ଉନ୍ନତମାନର ବିହନ, ହାଇ ଇଲ୍ଡିଂ ଭେରାଇଟିଜ୍ ଅଫ୍ ନୋଟିଫାଏଡ଼୍ କ୍ରପ୍ସ, ଯେଉଁଟାକି ଆମେ କହିବାକୁ ଗଲେ ରିସେଣ୍ଟଲି ରିଲିଜ୍ ହୋଇଥିବା ଭେରାଇଟି ଯେଉଁ ଭେରାଇଟି ବର୍ତ୍ତମାନ ଚାଷୀଙ୍କ ପାଖରେ ଆଭେଲେବୁଲ୍ ନଥିବ ଆଉ ନୂଆ ଭେରାଇଟି ହେଇଥିବ ଯାହାର ଅମଳକ୍ଷମ ଅଧିକା ଥିବ,

0: ପୋଷକ ତତ୍ତ୍ୱ ଅଧିକା ଥିବ ତାକୁ ଚାଷୀମାନଙ୍କୁ ମାଗଣାରେ ଦିଆଯାଏ। ତାପରେ ଯେଉଁ ମାନେ ଲୋକମାନେ କ'ଣ କରନ୍ତି, ସାଧା ସିଧା ଜମିରେ ଚାଷ କରିଦିଅନ୍ତି କିନ୍ତୁ ତାକୁ କୌଣସି ରୋଗ ପୋକ ଦାୟିତ୍ୱ ରକ୍ଷା କରିବା କିମ୍ବା ସିଡ଼୍ ଟ୍ରିଟମେଣ୍ଟ ବିହନ ବିଶୋଧନ କରିବା କିମ୍ବା କୀଟନାଶକ ଆପ୍ଲାଏ କରିବା ଏସବୁ ଜିନିଷ ଲୋକମାନେ ମୁଗ ବିରିରେ ବହୁତ କମ୍ ମାତ୍ରାରେ କରନ୍ତି। ସେଇଟାକୁ ପ୍ରବର୍ତ୍ତାଇବା ପାଇଁ ସରକାରଙ୍କ ମାଧ୍ୟମରେ ଏଇ ଜାଗାରେ ତାଙ୍କୁ ଜୈବିକ ସାର କୀଟନାଶକ ଔଷଧ 50% ସବସିଡ଼ି ମାଧ୍ୟମରେ 50% ରିହାତି ମାଧ୍ୟମରେ ପ୍ରଦାନ କରାଯାଏ। ତାପରେ ଯଦି ତାଙ୍କର ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରୁଛନ୍ତି ତାଙ୍କର ଅମଳ ପାଖାପାଖି 20%-30% ପର୍ଯ୍ୟନ୍ତ ବଢ଼ିଥାଏ, ଯାହାଦ୍ୱାରା କି ତାଙ୍କର ଗୋଟେ ଟେକ୍ନିକ୍ ଏଇଠି ଅଛି କ୍ରପ୍ କଟିଂ ଇଲ୍ଡ, ଯାହାଦ୍ୱାରା କି ଇଲ୍ଡର ଏଷ୍ଟିମେସନ୍ କରାଯାଏ। ଗୋଟେ ଟ୍ରାଡ଼ିସନାଲ୍ କ୍ରପ୍କୁ ଯଦି ଚାଷ କରୁଛନ୍ତି ତାଠୁ ଦେଖାଯାଏ ଯେ ପାଖାପାଖି 20%ର ଅମଳ ଅଧିକା ଆସିଛି। ଏଠି ସରକାର ବି ଆମେ ମୁଗ ବିରିକୁ ଏମିତି ବୁଣିଦେଲା ଭଳିଆ ବୁଣି ଦିଅନ୍ତି, ସରକାର ଦେଖିଛନ୍ତି ରିସର୍ଚ୍ଚରୁ ଅଲରେଡ଼ି ଫାଇଣ୍ଡ ଆଉଟ୍ ହୋଇସାରିଛି ଯଦି ଯଦି ଲାଇନ୍ରେ ସୋଇଂ କରାଯାଉଛି ବା ଧାଡ଼ିରେ ବୁଣା ଯାଉଛି ତାହେଲେ ଅମଳ ଡେଫିନେଟ୍ଲି ଅଧିକା ହେଉଛି, ରୋଗ ପୋକ କମ୍ ଲାଗୁଛି। ସେଇଥିପାଇଁ ସରକାର ଏଠି ଚାଷୀମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ଧାଡ଼ିରେ ବୁଣିବା ପାଇଁ ମୁଗ ବିରିକୁ କୁହନ୍ତି, ଆଉ ଧାଡ଼ିରେ ବୁଣିବେ ଯଦି ଚାଷୀମାନେ ତାଙ୍କୁ ସହାୟତା ରାଶି ଭାବରେ ଇନ୍ସେଣ୍ଟିଭ୍ ବୋଲି କିଛି ପ୍ରାବଧାନ ରଖାଯାଇଥାଏ। ଗଛ କେତେ ବର୍ଷ ବଡ଼ା 1,000 ଟଙ୍କା ପ୍ରତି ହେକ୍ଟର ପାଇଁ ରଖାଯାଇଥିଲା, ସ୍କିମ୍ ଅନୁସାରେ ଧୀରେ ଧୀରେ ଏଇଟା ଆଗପଛ ହୁଏ। ତେଣୁ ଚାଷୀମାନଙ୍କୁ ଏଠି ରିକ୍ୱେଷ୍ଟ କରାଯାଇଛି ଆପଣମାନେ ଧାଡ଼ିରେ ଲଗାନ୍ତୁ ଆଉ ସଠିକ୍ ଭାବରେ ଆପଣମାନଙ୍କ କ୍ରପ୍କୁ ମ୍ୟାନେଜମେଣ୍ଟ ହୋଇପାରେ।
1: ହଁ, ବର୍ତ୍ତମାନ ଆପଣ କହୁଥିଲେ ଯେଉଁ ଆପଣଙ୍କର ଫସଲ ପ୍ରଦର୍ଶନୀ ପାଇଁ ଚାଷୀମାନଙ୍କର ଚୟନ କରାଯାଏ, ତ ଚାଷୀମାନଙ୍କୁ ଚୟନ କରିବା ପାଇଁ କିଛି ଗୋଟେ ପ୍ରଣାଳୀ ଅଛି କି?
0: ଆଜ୍ଞା, ଆମକୁ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଯେଉଁ ପ୍ରୋଗ୍ରାମ୍ଟା ପାଆନ୍ତି ଫ୍ରମ୍ ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ, ତାଙ୍କୁ ନର୍ମାଲ୍ କାଟାଗୋରୀ, SC କାଟାଗୋରୀ, ST କାଟାଗୋରୀ, ଯଦି ଆମେ କହିବା ସାଧାରଣ ବର୍ଗର ଲୋକ, ଆଦିବାସୀ ଜନଜାତି, ଜାତି ଜନଜାତି ଏମାନଙ୍କୁ ସାମିଲ କରିବା ପାଇଁ କୁହାଯାଇଥାଏ। ତା ସହିତ ମହିଳାମାନଙ୍କୁ 33% ଯେମିତି ରିଜର୍ଭେସନ୍ କଥା କୁହାଯାଉଛି, ମହିଳାମାନଙ୍କୁ ବି 30% ରିଜର୍ଭେସନ୍ ରଖି ଚାଷୀକୁ ଚୟନ କରିବା ପାଇଁ ପରାମର୍ଶ ଦିଆଯାଇଥାଏ। ଯେଉଁ ଚାଷୀଙ୍କୁ ଚୟନ କରାଯିବା ପରାମର୍ଶ ଦିଆଯାଏ, ଏଇ ପ୍ରୋଗ୍ରାମ୍ଟା ଆମ ସବୁ ଏରିଆରେ ସମାନ ନଥାଏ, କେଉଁ ଏରିଆରେ ଆଦିବାସୀ ଜନଜାତି ଅଧିକା ଥାନ୍ତି, କେଉଁ ଏରିଆରେ କମ୍ ଥାନ୍ତି, ତେଣୁ ତାଙ୍କର ପ୍ରପୋର୍ସନ୍ରେ ଦେଖିକରି ଚାଷୀଙ୍କୁ ଚୟନ କରିବା ପାଇଁ ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ସେହି ପ୍ରପୋର୍ସନେଟ୍ଲି ଟାର୍ଗେଟ୍ ଦିଅନ୍ତି। ଯେଉଁ ଚାଷୀ ଚୟନ କରିବେ ପର୍ଟିକୁଲାର୍ଲି ଯଦି ଆମେ ଏଟାକୁ ଡିଷ୍ଟ୍ରିବ୍ୟୁଟ୍ କରିବା ସେଣ୍ଟର୍ରୁ ଷ୍ଟେଟ୍ ଟାର୍ଗେଟ୍ ପାଇଲେ, ତାପରେ ପରେ ଷ୍ଟେଟ୍ କ'ଣ କରିବେ ତାଙ୍କର ଯେଉଁ କାଟାଗୋରୀ ଦେଖିକରି ନର୍ମାଲ୍ SC TSP ସେ ପ୍ରତି ଡିଷ୍ଟ୍ରିକ୍ଟକୁ ଟାର୍ଗେଟ୍ ଡିଷ୍ଟ୍ରିବ୍ୟୁଟ୍ କରନ୍ତି। ସେ ଟାର୍ଗେଟ୍ଟା ବର୍ତ୍ତମାନ ପୁଣି ଥରେ ଡିଷ୍ଟ୍ରିକ୍ଟ ଲେଭେଲ୍ରୁ ସେଇ ବ୍ଲକ୍ ଲେଭେଲ୍କୁ ଟାର୍ଗେଟ୍ ଡିଷ୍ଟ୍ରିବ୍ୟୁଟ୍ ହୁଏ, ବ୍ଲକ୍ ଲେଭେଲ୍ରେ ଏଗେନ୍ GP ଲେଭେଲ୍, GP ଲେଭେଲ୍ରେ ଯେଉଁ କର୍ମଚାରୀମାନେ ଆମର ଥାନ୍ତି ଏଗ୍ରିକଲଚର୍ ଡିପାର୍ଟମେଣ୍ଟର ଗ୍ରାମ ଭିଲେଜ୍ ଏଗ୍ରିକଲଚର୍ର ୱାର୍କର୍, ସେମାନେ କ'ଣ କରନ୍ତି ଚାଷୀ ଚୟନ କରନ୍ତି ଇନ୍ ପ୍ରେଜେନ୍ସ ଅଫ୍ କନ୍ସର୍ନ PRI ମେମ୍ବର। PRI ମେମ୍ବରମାନଙ୍କର ପରାମର୍ଶ ନେଇ ଚାଷୀକୁ ସିଲେକ୍ଟ କରନ୍ତି ଏବଂ ଯେଉଁ କାଟାଗୋରୀକୁ ତାଙ୍କୁ ଦିଆଯାଇଥାଏ ନର୍ମାଲ୍ SC TSP ମହିଳା ସମସ୍ତଙ୍କୁ ସେହି କାଟାଗୋରୀ ଭାବରେ ଚୟନ କରି ଏଠି ଚାଷୀ ମନୋନୀତ ହୁଅନ୍ତି।
1: ଚାଷୀମାନେ ତ ନାନାଦି କିସମର ନାନାଦି ଫସଲ କରନ୍ତି।
0: ଆଜ୍ଞା,
1: ବିଶେଷ କରି ଯଦି ଆମେ କଳାହାଣ୍ଡି ବିଷୟରେ ଚିନ୍ତା କରିବା ଆଲୋଚନା କରିବା ତାହେଲେ କଳାହାଣ୍ଡିରେ ଯେଉଁ ଆପଣଙ୍କର ଯେଉଁ ଫସଲ ପ୍ରଦର୍ଶନୀ କରାଯାଉଛି, କେଉଁ ଫସଲ ପ୍ରତି ଆପଣ ଗୁରୁତ୍ୱ ଦେଉଛନ୍ତି?
0: କଳାହାଣ୍ଡିର ଭୌଗୋଳିକ ପରିସ୍ଥିତିକୁ ଦେଖିଲେ ଏଠି କିଛିଟା ଇମ୍ପୋର୍ଟାଣ୍ଟ କ୍ରପ୍ ଚାଷ କରାଯାଉଛି, ଆପଣମାନେ ବି ନଜରରେ ରଖିଥିବେ। ଯଦି ଖରିଫ ଋତୁ ଦେଖିବା, ଖରିଫ ଋତୁରେ କଳାହାଣ୍ଡି କପା ପାଇଁ ବହୁତ ଫେମସ୍, ତେଣୁ କପାକୁ ଆଖି ଆଗରେ ରଖି କଳାହାଣ୍ଡିରେ କପାକୁ ଆଖି ଆଗରେ ରଖି ଉନ୍ନତ କପା ଚାଷ କରିବା ପାଇଁ ଏଠି ପ୍ରବର୍ତ୍ତାସନ କରାଯାଇଛି, ଯେଉଁଥିରେ କି ଚାଷୀଙ୍କର ଆୟ ବଢ଼ିବା ସହିତ ଉନ୍ନତ କିସମର କପା ମଞ୍ଜି ପାଆନ୍ତି। କପାରେ ବେସିକାଲି କପା ସହିତ ହରଡ଼କୁ ଇଣ୍ଟରକ୍ରପିଂ କରନ୍ତି, ଯେମିତି ଆପଣ 4 ଧାଡ଼ି ହରଡ଼ ଲଗାଇଲା ପରେ କପାକୁ ଲଗାଇବେ, 2 ଧାଡ଼ି କଟନ୍ ବା କପାକୁ ଲଗାଇଲା ପରେ 4 ଧାଡ଼ିର ଇଣ୍ଟରକ୍ରପିଂ, 4:2 କପା ଆଣ୍ଡ 2 ହରଡ଼, ଏଇଟାକୁ ରେସିଓରେ ମେଣ୍ଟେନ୍ କରିକି କରିବା ପାଇଁ କୁହନ୍ତି, ଯେଉଁଥିରେ କି ସମାନ ଭାବରେ ଆପଣଙ୍କୁ ବିହନର ପଇସା କିଛି ଏମାଉଣ୍ଟର ସବସିଡ଼ି ଭାବରେ ଚାଷୀଙ୍କୁ ଦିଆଯାଏ, ଇନପୁଟ୍ କଷ୍ଟ ବି ଦିଆଯାଏ ଏବଂ ମ୍ୟାନେଜମେଣ୍ଟ କରିବା ପାଇଁ ଯେଉଁ ଇନପୁଟ୍ ଲାଗେ, କପାରେ ବହୁତ ରୋଗ ଲାଗେ ଏବଂ ପୋକ ଲାଗେ, ତାକୁ କଣ୍ଟ୍ରୋଲ୍ କରିବା ପାଇଁ ମଧ୍ୟ ଏଥିରେ ପ୍ରବଚନ ଅଛି। ତାପରେ ଆମେ ଆସିବା ଖରିଫ ଋତୁ ପରେ ରବି ଋତୁରେ, ଯେଉଁଥିରେ କି ଡାଲି ଜାତୀୟ ଫସଲ ବା ତୈଳବୀଜ ଜାତୀୟ ଫସଲ ଚାଷ କରାଯାଏ। ଡାଲି ଜାତୀୟ ଫସଲରେ ମୁଗ, ବିରି, ହରଡ଼ ଏମାନଙ୍କର କ୍ଲଷ୍ଟର୍ ଡେମନଷ୍ଟ୍ରେସନ୍ କରାଯାଏ। ଏହି କ୍ଲଷ୍ଟର୍ ଡେମନଷ୍ଟ୍ରେସନ୍ରେ କ'ଣ ଜେନେରାଲି ଶିଖାଯାଏ ଯେ ଆମର କମ୍ ପାଣିରେ, ରବି ଋତୁରେ ପାଣି ମିଳେନି,

0: ତେଣୁ ସେଇଥିରେ କମ୍ ପାଣିରେ ଯେଉଁ ରେସିଡ୍ୟୁ ମଏଶ୍ଚର୍ ଥାଏ, ଧାନ କାଟିଦେଲା ପରେ ପରେ ଜମିରେ ଯେଉଁ ରେସିଡ୍ୟୁ ମଏଶ୍ଚର୍ ଥାଏ, ସେଇ କମ୍ ପାଣିରେ କିଭଳି ଭାବରେ ଆପଣ ମୁଗ ଆଉ ବିରି ଚାଷ କରିପାରିବେ। ମୁଁ ଆଗରୁ ବି କହିଲିଣି ଲାଇନ୍ ସୋଇଂକୁ ଚାଷୀକୁ ପ୍ରବର୍ତ୍ତନ କରିବା ପାଇଁ, ଧାଡ଼ିରେ ରହିବା ପାଇଁ ଚାଷୀଙ୍କୁ ଏଥିରେ କୁହାଯାଏ। ତାପରେ ଆମେ କଥା ଆସିବା ଯଦି ମିଲେଟ୍ସ, ଆମେ ଦେଖିଛେ ଆମର ଦୁଇଟି ବ୍ଲକ୍ ଯଦି ଆଦିବାସୀ ବହୁଳ ଅଞ୍ଚଳ କହିବା, ଲାଞ୍ଜିଗଡ଼ ଏବଂ ଥୁଆମୁଲାମପୁର, ଯେଉଁଥିରେ କି ମାଣ୍ଡିଆ ଗୁରୁଜି ବା ଅଣଧାନ ଫସଲ ପ୍ରଦର୍ଶନ କରାଯାଏ, ସେମାନଙ୍କୁ ବି ପ୍ରବର୍ତ୍ତନ କରିବା ପାଇଁ ମିଲେଟ୍କୁ ପ୍ରବର୍ତ୍ତନ କରାଯାଇଛି। ତାପରେ ଅନ୍ୟ କିଛିଟା ଫସଲ ଯେମିତି ମକା, ଚିନାବାଦାମ, ସୋରିଷ, ରାଶି, ସୂର୍ଯ୍ୟମୁଖୀ, ଅଳସୀ ଭଳି ଫସଲମାନଙ୍କୁ ପ୍ରବର୍ତ୍ତନ କରିବା ପାଇଁ ଚାଷୀଙ୍କୁ ମିନିକିଟ୍ ଭାବରେ ପ୍ରବର୍ତ୍ତନ କରାଯାଇଥାଏ, ଯେଉଁଥିରେ କ'ଣ ହୁଏ ନା ଚାଷୀଙ୍କୁ ଉନ୍ନତମାନର ଭେରାଇଟିର ବିହନ ଫ୍ରି ଅଫ୍ କଷ୍ଟରେ ଦିଆଯାଏ। ଚାଷୀ ତାକୁ ଚାଷ କରି ନିଜର ବିହନ ଭାବରେ ରଖନ୍ତି, କିମ୍ବା ଯଦି କ୍ଲଷ୍ଟର ପ୍ରଦର୍ଶନୀ ମାଧ୍ୟମରେ ତାଙ୍କୁ ସେଇଟା ଅବଗତ କରାଇ ଚାଷୀଙ୍କର ଅମଳ ବଢ଼ାଇବା ସହିତ ଆୟ ବି ଦ୍ୱିଗୁଣିତ କରିବାରେ ସାହାଯ୍ୟ କରାଯାଇଥାଏ।
1: ତ ବର୍ତ୍ତମାନ ଆମ କାର୍ଯ୍ୟକ୍ରମକୁ ତା ବନ୍ଧୁ ଶୁଣୁଛନ୍ତି, ତାଙ୍କ ସହିତ ଚାଷୀ ଭାଇମାନେ ମଧ୍ୟ ଶୁଣୁଥିବେ।
0: ଆଜ୍ଞା,
1: ଯଦି ଜଣେ ଚାଷୀ ଭାଇ କି ଭଉଣୀ ଯେଉଁ କୃଷି ପ୍ରଦର୍ଶନୀରେ ଭାଗ ନେବା ପାଇଁ ଚାହିଁବେ,
0: ଆଜ୍ଞା,
1: ତାହେଲେ ସେ କାହାକୁ ଯୋଗାଯୋଗ କରିବେ?
0: ଗୋଟେ ଭଲ ପ୍ରଶ୍ନ ପଚାରିଲେ। ଚାଷୀ ଭାଇମାନେ ଯଦି ଆପଣ କଥା ଶୁଣୁଛନ୍ତି, ଆପଣମାନେ ଚାଷ କରୁଛନ୍ତି, ଆପଣମାନଙ୍କର ପାଇଁ ଚାଷ ବିଭାଗ ସଦାବେଳେ କର୍ମତତ୍ପର ହୋଇକି ରହିଥାଏ। ଆପଣମାନଙ୍କର ପାଖରେ ଥିବା ଗ୍ରାମ କୃଷି କର୍ମଚାରୀ, ଯେଉଁମାନଙ୍କୁ ଆମେ କହନ୍ତି ଇଂଲିଶରେ BAW, ଆପଣମାନଙ୍କ ପଞ୍ଚାୟତରେ ଜଣେ ଜଣେ ଥାଆନ୍ତି, ତାଙ୍କୁ ଆପଣମାନେ ଯାଇକି ଯୋଗାଯୋଗ କରିବେ। ତାପରେ ଆମର ପ୍ରତି କୃଷି ବୈଷୟିକ କର୍ମଚାରୀ ବା ଏଗ୍ରିକଲଚର ଓଭରସିଅର, ସହକାରୀ କୃଷି ଅଧିକାରୀ ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର, ବ୍ଲକ୍ କୃଷି ଅଧିକାରୀ ବ୍ଲକ୍ ଏଗ୍ରିକଲଚର ଅଫିସର, ଏମାନେ ପ୍ରତି ବ୍ଲକ୍ରେ ଜଣେ ଜଣେ ବ୍ଲକ୍ ଏଗ୍ରିକଲଚର ଅଫିସର ରଖିଥାନ୍ତି, ସେମାନଙ୍କୁ ଆପଣମାନେ ଯୋଗାଯୋଗ କରିପାରିବେ। ଆମର ସିଜିନ୍ ଷ୍ଟାର୍ଟ ହେବା ପୂର୍ବରୁ, ଖରିଫ ସିଜିନ୍ ଷ୍ଟାର୍ଟ ହେବା ପୂର୍ବରୁ ମେ ଜୁନ୍ ସମୟ ଟାଇମ୍ରେ ଚାଷୀ ଚୟନ କରାଯାଏ ଖରିଫ ଋତୁ ପାଇଁ। ରବି ସେମିତି ଅକ୍ଟୋବର ନଭେମ୍ବର ମାସରେ ଚାଷୀଙ୍କୁ ଚୟନ କରାଯାଏ। ସେପ୍ଟେମ୍ବର ଅକ୍ଟୋବର ଟାଇମ୍ରେ ଚାଷୀ ଚୟନ କଲେ ନଭେମ୍ବର ଡିସେମ୍ବର ଆରମ୍ଭକୁ ଆପଣମାନେ ଚାଷ କରିପାରିବେ। ତେଣୁ ଚାଷ ସମୟ ପୂର୍ବରୁ ଆପଣମାନେ ନିକଟସ୍ଥ କୃଷି ପରାମର୍ଶ କେନ୍ଦ୍ରକୁ ଯାଇ ଯୋଗାଯୋଗ କରନ୍ତୁ, ଆଉ ଆମର କୃଷି ଅଫିସ୍ ଯେତିକି ସବୁ ଅଛି ଆପଣମାନଙ୍କ ପାଖରେ ସବୁଠି ଯାଇକି ପରାମର୍ଶ କରନ୍ତୁ। ସେଠି ଆପଣମାନେ ସଠିକ୍ ଭାବରେ ତଥ୍ୟ ପାଇପାରିବେ ଯେ ଆପଣମାନଙ୍କ ଏରିଆରେ ଟାର୍ଗେଟ୍ ଆସିଛି। ଯଦି ଆସିଛି ଆପଣମାନେ ଇଚ୍ଛୁକ, ତାହେଲେ ଚାଷ କରିବା ପାଇଁ ଆପଣମାନଙ୍କୁ ଆବେଦନ ଫର୍ମ ଫିଲ୍ଅପ୍ କରିବେ ଏବଂ ଆପଣମାନେ ଚାଷ କରିପାରିବେ। ଏହା ସହିତ ଆମର କୃଷି ବିଭାଗର ଏକ ଟୋଲ୍ ଫ୍ରି ନମ୍ବର ଅଛି, 1553333, ଏହାକୁ ଆପଣମାନେ କଲ୍ କରି ନିଃଶୁଳ୍କ ଭାବରେ କ'ଣ ସ୍କିମ୍ ଚାଲିଛି ଏବଂ ତାର ବିବରଣୀ ଡିଟେଲ୍ସ ଭାବରେ ଆପଣମାନେ ବୁଝିପାରିବେ।
1: ଆଜ୍ଞା, ବର୍ତ୍ତମାନ ଆମ ଉଦୟ ଭାରତ କାର୍ଯ୍ୟକ୍ରମରେ କୃଷି ସମ୍ବନ୍ଧୀୟ ଆଲୋଚନା ଯେହେତୁ ଚାଲିଛି, ତ ଆମେ ଜାଣିବାକୁ ଚାହିଁବୁ ସାର୍, ଯେ ଜଣେ ଯଦି ଚାଷୀ ଉଦ୍ୟୋଗୀ ହେବା ପାଇଁ ଚାହିଁବ,
0: ଆଜ୍ଞା,
1: କୃଷିକୁ ମାନେ ସେ ପାଥେୟ କରି ଭଲ ଦୁଇ ପଇସା ଇନକମ୍ କରିବାକୁ ଚାହିଁବ,
0: ଆଜ୍ଞା,
1: ତାହେଲେ ଏପରି କିଛି ଯୋଜନା ଅଛି କି ତାକୁ ସହାୟତା କରିବା ପାଇଁ?
0: ଆଜ୍ଞା, ବହୁତ ବଢ଼ିଆ କୋଶ୍ଚିନ୍ ଆଉଥରେ ପଚାରିଲେ। କୃଷି ଉଦ୍ୟୋଗୀ ବିଜନେସ୍ମ୍ୟାନ୍ ଯାହା ହେବା ପାଇଁ ଜେନେରାଲ ଲୋକମାନେ ପସନ୍ଦ କରନ୍ତି, ଯେ ମୁଁ ବିଜନେସ୍ମ୍ୟାନ୍ ହେବି, ନିଜେ ସେଲ୍ଫ ଡିପେଣ୍ଡେଣ୍ଟ ହେବି, ଜବ୍ କଲେ ଆପଣ ଚାକିରି ବା ଯଦି ଆମ ଓଡ଼ିଆ ଲାଙ୍ଗୁଏଜ୍ରେ କହିବା ଚାକର ଭଳି ଆପଣଙ୍କୁ ଫିଲ୍ ହୁଏ, ବିଜନେସ୍ ମାନେ ନିଜେ ନିଜର ରାଜା। ତେଣୁ କୃଷିକୁ ବି ସେମିତି ବିଜନେସ୍ ଭାବରେ ଆଗକୁ ବଢ଼େଇ ବହୁତ ଲୋକ ଅଛନ୍ତି, ଯେଉଁମାନେ କି ବହୁତ, ମୁଁ ଏବେ ଭାଲ୍ୟୁ କହିବିନି, କିନ୍ତୁ ବହୁତ ଏମାଉଣ୍ଟର ପଇସା କମାଉଛନ୍ତି। ସରକାର ବି ସେଇ ଚିତ୍ରକୁ ଆଖି ଆଗରେ ରଖି ଚାଷୀ କେମିତି ନିଜେ ଜଣେ ବିଜନେସ୍ମ୍ୟାନ୍ ବା ଏଣ୍ଟରପ୍ରିନର ଭାବରେ ପ୍ରତିଷ୍ଠିତ ହେବ, ତାକୁ ଆଖି ଆଗରେ ରଖି ଗୋଟିଏ ସରକାର ପ୍ରୋଗ୍ରାମ୍ ଲଞ୍ଚ କରିଛନ୍ତି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା। ଏହି ଯୋଜନାରେ ଆମର ଜଣେ ଚାଷୀ ଯଦି ଚାହିଁବ ନିଜେ ବହୁତ ଇଜିଲି ଏଣ୍ଟରପ୍ରିନର ଭାବରେ ହେଇପାରିବ।
1: ଜଣେ ଯଦି କୃଷି ଉଦ୍ୟୋଗୀ ହେବା ପାଇଁ ଚାହିଁବେ, ତ କୃଷି ମାନେ ତ ସାର୍ ବିଭିନ୍ନ ପ୍ରକାର ଜିନିଷ ଅଛି, ବିଭିନ୍ନ ପ୍ରକାର କୃଷି ଅଛି, କେଉଁ କେଉଁ ପ୍ରକଳ୍ପ ସବୁ ସେ କରିପାରିବେ ମାନେ ଚାହିଁବେ?
0: ଜଣେ ଯଦି କୃଷି ବିଭାଗରେ ବିଜନେସ୍ କରିବା ପାଇଁ ଚାହୁଁଛନ୍ତି, ଏଥିରେ ଗୁଡ଼ାଏ ପ୍ରକଳ୍ପ ଉପଲବ୍ଧ ଅଛି, ପାଖାପାଖି 115 ପ୍ରକଳ୍ପ ଅଛି। ଯଦି ଆମେ ଦେଖିବା କୃଷି ବିଭାଗ ମାନେ ଏଗ୍ରିକଲଚର ଡିପାର୍ଟମେଣ୍ଟ ପାଖରେ ପାଖାପାଖି 29 ପ୍ରକଳ୍ପ ଅଛି, ଯେଉଁଥିରେ କି ଆପଣମାନେ ମାନେ ପୋଷ୍ଟ ହାର୍ଭେଷ୍ଟ ମ୍ୟାନେଜମେଣ୍ଟ କରିପାରିବେ। ଆମର କଳାହାଣ୍ଡି ଜିଲ୍ଲାରେ ପ୍ୟାଡ଼ି ବେଲ୍ଟରେ ଆଗ୍ରୋ ସର୍ଭିସିଂ ସେଣ୍ଟର, ଯେଉଁଥିରେ କି କମ୍ବାଇନ୍ ହାର୍ଭେଷ୍ଟର ବା ଅଲଗା ଏଗ୍ରିକଲଚର ଇମ୍ପ୍ଲିମେଣ୍ଟ ନେଇପାରିବେ, ଏଗ୍ରି କ୍ଲିନିକ୍ ଖୋଲିପାରିବେ। ଯଦି ସେଭଳିଆ ଦେଖିବା ଉଦ୍ୟାନ

0: ବିଭାଗ ଭିତରେ ପାଖାପାଖି 32ଟା ପ୍ରୋଗ୍ରାମ୍ ଅଛି,
1: ଆଜ୍ଞା ହଁ ହଁ
0: ହର୍ଟିକଲଚର୍ ଡିପାର୍ଟମେଣ୍ଟରେ 32ଟା ପ୍ରୋଗ୍ରାମ୍ ଅଛି, ଯେଉଁଥିରେ କି ଆପଣ ମସରୁମ୍ କଲ୍ଟିଭେସନ୍, ଭାଲ୍ୟୁ ଆଡ଼ିସନ୍ ଅଫ୍ ଫ୍ରୁଟ୍ସ, ଫ୍ରୁଟ୍ ଜୁସ୍ କରିପାରିବେ। ତାପରେ ପ୍ରାଣୀ ସମ୍ପଦ ବା ଭେଟେନାରୀ ଡିପାର୍ଟମେଣ୍ଟ ପାଖରେ ପାଖାପାଖି 16ଟି ପ୍ରୋଗ୍ରାମ୍ ଅଛି, ଯେଉଁଥିରେ କି ଆପଣମାନେ କୁକୁଡ଼ା ଚାଷ, ବ୍ରଏଲର୍ ଅଣ୍ଡା, ଗୋପାଳନ, କ୍ଷୀର ବିଜନେସ୍। ମତ୍ସ୍ୟ ସମ୍ପଦ ପାଖରେ ପାଖାପାଖି 16ଟି ବିଜନେସ୍ ଅଛି, ଯେଉଁଥିରେ ଆପଣମାନେ ମାଛ ଚାଷ କରିପାରିବେ, ବାୟୋଫ୍ଲକ୍ ମାଧ୍ୟମରେ ମାଛ ଚାଷ କରିପାରିବେ, ମାଛ ବିହନ ତିଆରି କରିପାରିବେ, ମାଛ ଜାଆଁଳ କରିପାରିବେ। ତାପରେ ଇଣ୍ଟର୍ ଡିପାର୍ଟମେଣ୍ଟାଲ ମାନେ ସବୁ ଡିପାର୍ଟମେଣ୍ଟ ମିଶିକରି ବି ପାଖାପାଖି 22ଟା ପ୍ରୋଗ୍ରାମ୍ ଅଛି, ଯେଉଁଥିରେ କି ଆପଣମାନେ ଚାଷକୁ ମିଶିକରି ବା ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ୍ ମାଧ୍ୟମରେ ସବୁତକ ସ୍କିମ୍ ଇମ୍ପ୍ଲିମେଣ୍ଟ ହୋଇଥିବ ତାକୁ ଆପଣମାନେ ପ୍ରବର୍ତ୍ତାଇ ପାରିବେ।
1: ତ ବର୍ତ୍ତମାନ ତ ଆପଣ କହୁଥିଲେ କେଉଁ କେଉଁ ପ୍ରକାରର ପ୍ରକଳ୍ପ ଆମର ଚାଷୀ ଭାଇମାନେ ନିଜ ହାତକୁ ନେଇପାରିବି ଆଉ
0: ଆଜ୍ଞା
1: ସେଠି ଉଦ୍ୟୋଗ କରିପାରିବି।
0: ଆଜ୍ଞା
1: ତ ଜଣେ ଯଦି ଚାଷୀ ଚାହିଁବ ଏସବୁ ଆପଣ ଯେଉଁଟା ଯେଉଁଟା କହୁଥିଲେ ଯେଉଁଟା
0: ଆଜ୍ଞା
1: କହୁଥିଲେ କୃଷି ଭିତ୍ତିକ, ଉଦ୍ୟାନ ଭିତ୍ତିକ, ପ୍ରାଣୀ ଭିତ୍ତିକ, ମତ୍ସ୍ୟ ସମ୍ପଦ ବିଭାଗ ଏସବୁ,
0: ଆଜ୍ଞା
1: ତ ସରକାରଙ୍କ ତରଫରୁ କ'ଣ କିଛି ରିହାତି ବ୍ୟବସ୍ଥା ଅଛି କି?
0: ଏଠି ଯଦି ଆମେ ଦେଖିବା, ଜଣେ ଯଦି ସାଧାରଣ ବର୍ଗର ପୁରୁଷ ହୋଇଛି ତାକୁ 40% ବା 40% ରିହାତି, ଆଉ ଅପ୍ ଟୁ ସବସିଡି ଆମାଉଣ୍ଟ 1 କ୍ରୋଡ଼ ବା 1 କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ଆମାଉଣ୍ଟ ଅଛି। ଯଦି ଜଣେ ଅନୁସୂଚିତ ଜାତି, ଜନଜାତି, ମହିଳା, ତୃତୀୟ ଲିଙ୍ଗ, ଭିନ୍ନକ୍ଷମ ବା ଏଗ୍ରିକଲଚର୍ ଆଲାଇଡ଼୍ ସବଜେକ୍ଟର ଗ୍ରାଜୁଏଟ୍ ହୋଇଥିବ, ତାଙ୍କୁ 50% ସବସିଡ଼ି ଅପ୍ ଟୁ 1 କ୍ରୋଡ଼ ସମାନ
1: ଭାଲ୍ୟୁର
0: ସବସିଡ଼ି ଆମାଉଣ୍ଟ ଅଛି। ଏହାକୁ ପାଇବା ପାଇଁ ଆମକୁ ପୁଣି ଥରେ ଆପ୍ଲାଏ କରିକିରି ପ୍ରପର୍ ପ୍ରୋଜେକ୍ଟ ସବମିଟ୍ କରିକିରି ଆପ୍ରୁଭାଲ୍ ନେଲା ପରେ, ପ୍ରୋଗ୍ରାମ୍ ସକ୍ସେସଫୁଲ୍ ହେଲା ପରେ ଚାଷୀଙ୍କୁ ବ୍ୟାକ୍ ଏଣ୍ଡ୍ରେ ସବସିଡ଼ି ଦିଆଯାଏ।
1: ତ ଯାହା ହଉ ସେନାପତି ଆଜ୍ଞା, ଆଜି ଆପଣ ଆମର ଉଦୟ ଭାରତ କାର୍ଯ୍ୟକ୍ରମରେ ଆପଣ ଯୋଗ ଦେଲେ ଆଉ ଆମକୁ ଜାତୀୟ ଖାଦ୍ୟ ସୁରକ୍ଷା ଓ ପୋଷଣ ମିଶନ ସମ୍ବନ୍ଧରେ ଆମ ସହିତ ଆଲୋଚନା କଲେ। ଆପଣ ଆମ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାରୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର।
0: ନମସ୍କାର, ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ।
1: ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମଟିକୁ ଏଇଠି ରଖୁଛୁ। ନମସ୍କାର।

ନମସ୍କାର, ଶୁଭ ସନ୍ଧ୍ୟା। ଆପଣ ସଭିଙ୍କୁ ଆଉ ଏକ ମନ ମତାଣିଆ ସୁନେଲି ସନ୍ଧ୍ୟାକୁ ଅନେକ ଅନେକ ସ୍ୱାଗତ ଜଣାଉଛି। ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳି। ଯୁବବନ୍ଧୁ, ଆଉ ଏକ ନୂଆ ରବିବାର, ଆଉ ରବିବାର ନେଇ ଆସିଛି ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ। ତେଣୁ ଏହି ପ୍ରିୟ କାର୍ଯ୍ୟକ୍ରମରେ ନିଜ ମନକୁ ଖୁସି କରିବା ପାଇଁ ଆଉ ମନୋରଞ୍ଜନକୁ ଉପଭୋଗ କରିବା ପାଇଁ ଯୋଡ଼ି ହୋଇ ରୁହନ୍ତୁ ଆମର ଏହି କାର୍ଯ୍ୟକ୍ରମ, ଯାହାର ନାମ ହେଉଛି ମନୋରଞ୍ଜନୀ। ତେବେ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ରବିବାର ସନ୍ଧ୍ୟାର ମନମତାଣିଆ କାର୍ଯ୍ୟକ୍ରମ ମନୋରଞ୍ଜନୀ।

ଯୁବବନ୍ଧୁ, ରବିବାରର ସନ୍ଧ୍ୟା ତ ଆରାମଦାୟକ ସନ୍ଧ୍ୟା। ନୂଆ ଆରମ୍ଭ ପୂର୍ବରୁ ମନରେ ଟିକେ ଶାନ୍ତି, ଦେହରେ ଟିକେ ଫୁର୍ତ୍ତି ଆଉ ନୂଆ ଶକ୍ତି ସଞ୍ଚାର କରିବାର ଏହି ସନ୍ଧ୍ୟା। ଆଉ ଯେବେ ଯେବେ ମନ ଶାନ୍ତି ଖୋଜେ, ଫୁର୍ତ୍ତି ଖୋଜେ, ତାକୁ ଦରକାର ପଡ଼େ ମନ ମତାଣିଆ ପରିବେଶର, ତା ସହ ଦିନ ଜଞ୍ଜାଳରୁ ଟିକେ ବିରତିର। ସେଇ ବିରତି ଦେବା ପାଇଁ ତ ପ୍ରକୃତି ବି ଆମକୁ ଦିନ ଆଉ ରାତି ମଧ୍ୟରେ ଏହି ସନ୍ଧି ବେଳ ପ୍ରଦାନ କରେ। ତେବେ ପ୍ରକୃତି ଆମକୁ ଦେଇଥିବା ଏହି ବିରତି ବେଳକୁ, ଏହି ସୁନେଲି ସନ୍ଧି ବେଳକୁ ମନଭରି ଉପଭୋଗ କରିବା, ହାତରେ କପେ ଚା ଧରି ମନଛୁଆଁ ଗୀତ ସାଥିରେ ଏହି ସନ୍ଧ୍ୟାର ମଜା ନେବା।

0: ଗୀତ ସହ ଗୁଣୁଗୁଣୁ କରୁ କରୁ ଆମେ ପହଞ୍ଚି ଯାଇଛୁ ଆଜି ଆମ ସନ୍ଧ୍ୟାର ଅତିଥିଙ୍କ ପାଖରେ। ଆଜି ଆମ ଗହଣାରେ ଥିବା ଅତିଥି ସାରା କଳାହାଣ୍ଡି ମାଟିର ଗର୍ବ ଗୌରବ। ଯେଉଁଠି ଗୋଟେପଟେ ଦେଖାଯାଏ ଯୁବ ସମାଜ ନିଜ ମୌଳିକତାକୁ ଭୁଲି ସମାଜ ପରିବାରଠୁ ଦୂରେଇ ପାଶ୍ଚାତ୍ୟମୁଖୀ ହୋଇଚାଲିଛି, ସେଇଠି ଏମିତି କେତେକ ଯୁବକ ଯୁବତୀ ଅଛନ୍ତି ଯିଏ ଆମ ଲୋକ ସଂସ୍କୃତି ପରମ୍ପରା ଲୋକଗୀତ ଲୋକନୃତ୍ୟ ବାଦ୍ୟକୁ ନୂଆ ପରିଚୟ ଦେବା ପାଇଁ ଆଗେଇ ଆସିଛନ୍ତି। ତେବେ ଚାଲନ୍ତୁ ସେପରି ଜଣେ ଗୌରବମୟ ପ୍ରତିଭାବାନ ଯୁବ କଳାକାରଙ୍କ ସହ କଥା ହେବା ଯିଏ ଆମ କଳାହାଣ୍ଡିର ଲୋକନୃତ୍ୟରେ ଜାତୀୟ ଯୁବ କଳାକାର ବୃତ୍ତି ପାଇଁ ମନୋନୀତ ହୋଇଛନ୍ତି। ତେବେ ଆସନ୍ତୁ ଆମ ଅତିଥିଙ୍କୁ ଜାଣିବା। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କୁ ଆମର ଆଜିର ସନ୍ଧ୍ୟାକୁ ଅନେକ ଅନେକ ସ୍ୱାଗତ ଜଣାଉଛି। ପ୍ରଥମେ ଆପଣ ନିଜ ପୂର୍ଣ୍ଣ ପରିଚୟଟି ଆମ ଯୁବବନ୍ଧୁମାନଙ୍କୁ ଦେଇଦିଅନ୍ତୁ।
1: ମୋ ନାଁ ସାମନ୍ତ ସୁନାନୀ, ପିତାଙ୍କ ନାଁ ଦେଶୀ ସୁନାନୀ, ଆଉ ମୋ ଗ୍ରାମ ଉଚ୍ଛେଲା ଗୋଲାମୁଣ୍ଡା ବ୍ଲକ, ଆଉ ମୁଁ ଭିଜୁଆଲ ଆର୍ଟରେ ବର୍ତ୍ତମାନ ସ୍ନାତକୋତ୍ତରରେ ପଢୁଛି, ଏଇଟା ମୋର ଶେଷ ବର୍ଷ।
0: ଭାଇ ବର୍ତ୍ତମାନ ଆପଣ ଜାତୀୟ ଯୁବ କଳାକାର ବୃତ୍ତି ପାଇଁ ମନୋନୀତ ହୋଇଛନ୍ତି, ଆଉ ସେଥିପାଇଁ ଆଜି ଆମେ ଆମ ସନ୍ଧ୍ୟାରେ ଆପଣଙ୍କୁ ଅତିଥି ଭାବରେ ଡାକିଛୁ। ସେ ସମ୍ପର୍କରେ ଟିକେ କୁହନ୍ତୁ ଯେ କେବେଠାରୁ ଆପଣ ଏହା ପାଇଁ ଅଭ୍ୟାସ କରୁଥିଲେ, ଆଉ କେମିତି ଏହା ପାଇଁ ମନୋନୀତ ହେଲେ?
1: ଦେଖନ୍ତୁ ମ୍ୟାମ୍, କଥାଟା କ'ଣ କି, ମୋର 2015 ଦଶମ ପାସ୍ ଆଉଟ୍, ତାପରେ ମୁଁ ମୋର ଗାଁ ତ ଟିକେ ଗ୍ରାମାଞ୍ଚଳ ଟିକେ ରୁରାଲ୍, ତ ଯେତେବେଳେ ମୁଁ ମୋର ଦଶମ ପରୀକ୍ଷା ଶେଷ କରି ଭବାନୀପାଟଣାକୁ ଆସିଲି, ତ ମୋର ଧୀରେ ଧୀରେ ଟିକେ ପଥଟା ବଦଳିଗଲା। କାରଣ କ'ଣ କି, ଭିଜୁଆଲ ଆର୍ଟଟା ଆଉ ଗୋଟେ ପରଫର୍ମିଂ ଆର୍ଟଟା, ଏହା ହୁଏତ ମୋର ରକ୍ତରେ ଥିଲା ଆଇ ଥିଙ୍କ। ତ ଯେତେବେଳେ ମୁଁ କଲେଜରେ ଜଏନ୍ କଲି, ତ ପ୍ରଥମ ଥର ପାଇଁ ମୋର ଗୋଟେ ଡ୍ରାମା କରିବାର ସୁଯୋଗ ମିଳିଥିଲା ପରମେଶ୍ୱର ମୁଣ୍ଡ ସାର୍ଙ୍କ ଠାରୁ, ମାଇଟମା ବୋଲି। ତ ଧୀରେ ଧୀରେ ସେଇଠୁ ହିଁ ମୋର କଳା ପ୍ରତି ଟିକେ ଆଗ୍ରହ ବଢ଼ିଥିଲା। ତ ବିଶେଷ କିଛି ମୋର ପରଫର୍ମିଂ କି ଭିଜୁଆଲ ଆର୍ଟରେ ଇଚ୍ଛାଟା ନଥିଲା, ମୋର ପଢ଼ାପଢ଼ି ଭାରି ଭଲ ଥିଲା, ତ ମୁଁ ପଢ଼ାପଢ଼ିରେ ଟିକେ ଅଧିକ ଧ୍ୟାନ ଦେବାର ମୋର ମାନସିକତା ଥିଲା। କିନ୍ତୁ ଧୀରେ ଧୀରେ ଯେତେବେଳେ ଚିଣ୍ଟୁ ସାର୍, ଯିଏ ଆମର କୁଳପତି ଆମ କଲେଜର ପ୍ରିନ୍ସିପାଲ, ତାଙ୍କ ସହିତ ଯେତେବେଳେ ମୁଁ ଷ୍ଟେଜ୍ କାମଟା ଆରମ୍ଭ କଲି, ମୋର ପ୍ରଥମ ଷ୍ଟେଜ୍ କାମ ହେଉଛି ଆମର ଥାମୁଲ ରାମପୁର ଅନ୍ତର୍ଗତ ଆମର ପେରମଞ୍ଜି ବୋଲି ଗୋଟେ ଗ୍ରାମ, ଯେଉଁଠି ପର୍ଜା ମହୋତ୍ସବ ହୁଏ, ତ ସେଠି ଆମେ ଷ୍ଟେଜ୍ କାମ କରୁଥିଲୁ। ସେତେବେଳେ ଧ୍ୟାନାନନ୍ଦ ପଣ୍ଡା ସାର୍, ଯିଏ ଆମର ଗୁରୁଜୀ, ସିଏ ପ୍ରତିଭା ଅନୁଷ୍ଠାନର ପ୍ରେସିଡେଣ୍ଟ, ତ ମୁଁ ଜାଣିନଥିଲି ଯେ ଧ୍ୟାନ ସାର୍ ପ୍ରେସିଡେଣ୍ଟ ଅଛନ୍ତି ପ୍ରତିଭା ଅନୁଷ୍ଠାନର, ଆଉ ଚିଣ୍ଟୁ ସାର୍ ଅଛନ୍ତି ସେକ୍ରେଟେରୀ। ତ ଦୁଇ ଜଣଙ୍କର ମିଳାମିଶି ମିଳିତ ସହଯୋଗରେ ପ୍ରତିଭା ଅନୁଷ୍ଠାନରେ ତିଆରି। ତ ପରେ ପରେ ମୁଁ ଜାଣିଲି ଯେ ଦୁଇ ଜଣ ସାଙ୍ଗ, ଛୁଆଦିନର ସାଙ୍ଗ, ଆଉ ଦୁଇ ଜଣ ହିଁ ମିଶିକି ଆମର ପ୍ରତିଭା ଅନୁଷ୍ଠାନଟା ତିଆରି କରିଛନ୍ତି। ତ ଧୀରେ ଧୀରେ ମୋର ମଞ୍ଚ କାମ ଉପରେ ଆଗ୍ରହ ବଢ଼ିଲା, କଳାହାଣ୍ଡି ଉତ୍ସବ ହେଉ କିମ୍ବା ଆମର କିସିଙ୍ଗାର ଆମର ଅନେକ ଗୁଡ଼ାଏ ମହୋତ୍ସବ ହେଉ, କିମ୍ବା ଅଲଗା ଡିଷ୍ଟ୍ରିକ୍ଟ କି ଅଲଗା ଷ୍ଟେଟ୍, ଯେମିତି ଦିଲ୍ଲୀ, ନୂଆଖାଇ, ଭେଟଘାଟ ପରିବାର, ଏମିତି ଅନେକ ଅନେକ ଧୀରେ ଧୀରେ ଚାନ୍ସ ମିଳିବାକୁ ଲାଗିଲା। ତ ସେଠି ଯେତେବେଳେ ଚିଣ୍ଟୁ ସାର୍ ମୋତେ ଆଗ୍ରହ କଲେ ଆମର ଷ୍ଟେଜ୍ କାମ ପାଇଁ, ତ ସିଏ ଯେହେତୁ ପରଫର୍ମିଂରେ ବି ଅଛନ୍ତି, ତ ସିଏ ମୋତେ କହିଥିଲେ ଯେ ତମେ ବି ମିଶ ଆମର ପ୍ରତିଭା ଅନୁଷ୍ଠାନରେ। ତ ଧୀରେ ଧୀରେ ମୁଁ ବି ସାମିଲ ହେଲି ସେଠି ସ୍କଲାରସିପ୍ ପାଇଁ। ଦେଖନ୍ତୁ, ମୁଁ 2015 ମୋର ନାଚ ଗୀତ ଉପରେ ଧୀରେ ଧୀରେ ଚିଣ୍ଟୁ ସାର୍ଙ୍କର, ଧ୍ୟାନ ସାର୍ଙ୍କର ଟିକେ ପ୍ରଭାବ ପଡ଼ିଲା, ଧୀରେ ଧୀରେ ମୁଁ ଆଗ୍ରହୀ ହେଲି। ତ ମୋର ଫାଷ୍ଟ ପ୍ରୋଗ୍ରାମ୍ଟା ଥିଲା ଆମର ନୂଆଖାଇ ଭେଟଘାଟ ଗାଇ ସିଲେଟ, ଆମର ଜାଣିଥିବେ ପଦମପୁର ରାସ୍ତା। ତ ସେଠୁ ଧୀରେ ଧୀରେ ମୋତେ ଚାନ୍ସ ମିଳିଲା, ଜି ସାର୍ଥକ ହେଲା କିମ୍ବା ନ୍ୟାସନାଲ ଡ୍ୟାନ୍ସ ଟ୍ରାଇଭାଲ ଫେଷ୍ଟିଭାଲ ହେଉ କି ଭାରତୀୟ ବିଦ୍ୟାଭବନ ଇନ୍ଫୋସିସ୍ କି ସଙ୍ଗୀତ ନାଟକ ଏକାଡ଼େମୀ, ଏମିତି ବହୁତ ଗୁଡ଼ାଏ ଅନେକ ଚାନ୍ସ ମିଳିଲା। ତ ଧୀରେ ଧୀରେ ମୋର ଆଗ୍ରହ ବଢ଼ିଲା। ତାପରେ ପରେ ମୁଁ ଜାଣିଲି ଯେ ନା, ଏମିତି ମେଧାବୃତ୍ତି, ଛାତ୍ରାବୃତ୍ତି ଥାଏ, ଏମିତି ଅନେକ ଗୁଡ଼ାଏ ସ୍କିମ୍। ତ କୋଭିଡ଼ ପରେ ଟିକେ ମୁସ୍କିଲ ହେଲା ନାଚ ଗୀତର, ହେଲେ ବି ଆମର ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଅନେକ ସୁବିଧା ମିଳିଥିଲା। ତ 2021-22 ଯେତେବେଳେ ବାହାରିଲା CCRT, ତ ସେତେବେଳେ ମୁଁ

0: ଅବଶ୍ୟ ଭର୍ଚୁଆଲ୍ ହେଲା, ଅଫଲାଇନ୍ ହୋଇପାରିଲାନି, ନହେଲେ ଦିଲ୍ଲୀକୁ ଯିବାକୁ ପଡ଼ୁଥିଲା ଇଣ୍ଟରଭ୍ୟୁ ପାଇଁ। ତ ସେଇଟା ମୋର ଫାର୍ଷ୍ଟ ଆଟେମ୍ପ୍ଟ ଥିଲା, ତ ସେଠି ମୋର ସିଲେକ୍ସନ୍ ହେଲାନି। ତାପରେ ସେକେଣ୍ଡ ଟାଇମ୍ ଟ୍ରାଏ କଲି, ଭଗବାନଙ୍କର ଆଶୀର୍ବାଦ, ମା' ମଣିକେଶ୍ୱରଙ୍କର ଆଶୀର୍ବାଦ, ଧ୍ୟାନ ସାରଙ୍କର ଆଶୀର୍ବାଦ, ମୋର ଏ ବର୍ଷ ଚୟନ ହେଲା।
1: କେମିତି ଜାଣିଲେ ଆପଣ ଏହି ସ୍କଲାରସିପ୍ ସମ୍ପର୍କରେ?
0: ସାର୍ମାନେ ଯେତେବେଳେ ବି କୌଣସି ଡକୁମେଣ୍ଟ ସିଗ୍ନେଚର୍ କରୁଥିଲେ, ତ ସେମାନେ ତାଙ୍କ ନାଁ ପରେ JRF, SRF ଏମିତି ଅନେକ ଗୁଡ଼ାଏ ଲେଖୁଥିଲେ, ଉପାଧି ଯେମିତି ମିଳେ, ବିସ୍ମିଲ୍ଲା ଖାନା ହଉ ଯେମିତି। ତ ମୁଁ ପଚାରିଥିଲି ଦିନେ କି ସାର୍ ଏ JRF ମାନେ କ'ଣ, SRF ମାନେ କ'ଣ? ଏଇଟା ସେ କହିଥିଲେ ଏଇଟା ଜୁନିୟର ରିସର୍ଚ୍ଚ ଫେଲୋସିପ୍, କନିଷ୍ଠ ଆମର ଗବେଷକ ବୃତ୍ତି, ତ ଏଇଟା ରିସର୍ଚ୍ଚ କରିବା ପାଇଁ ମିଳେ ସରକାରଙ୍କ ତରଫରୁ, ତ ଏଇଟା ତମେ ବି କରିପାରିବ, ଆଉ ଯୁବ କଳାକାର ଭତ୍ତା ପାଇଁ ବି ତମେ କରିପାରିବ, ଏମିତି ଅନେକ ଆଇଡ଼ିଆ ଦେଇଥିଲେ। ତ ସେଇଠୁ ହିଁ ମୁଁ ସେ ଜିନିଷଟା ଜାଣିପାରିଥିଲି।
1: ଆପଣ କେଉଁ ବର୍ଗରେ ଏହି ବୃତ୍ତି ପାଇଁ ଆବେଦନ କରିଛନ୍ତି?
0: ଦେଖନ୍ତୁ ମ୍ୟାଡ଼ାମ୍, 18 ପରେ 18 ରୁ 25 ହେଉଛି ଯୁବ କଳାକାର, ତା ତଳର ହେଉଛି କଳାକାର ଅନ୍ୱେଷଣ ବୃତ୍ତି। ତ ମୋର ଯୁବ କଳାକାରରେ ସିଲେକ୍ଟ ହେଇଛି ଅବଶ୍ୟ, ଆଉ ଯେତେ ବି ୟଙ୍ଗ ମାସ୍ ଅଛନ୍ତି ସେମାନେ ଟିକେ ଇନ୍ସପାୟାର୍ ହେବେ, ଆଉ ଟିକେ ଫଲୋ କରିବେ ପେସେନ୍ସକୁ, ସମସ୍ତେ ଆଧୁନିକତାର ନୃତ୍ୟ ଉପରେ ଧ୍ୟାନ ଦେଲେ ହେବନି, କାହିଁକିନା ଆମର ବି କିଛି ଆଞ୍ଚଳିକ ଲୋକନୃତ୍ୟ ଅଛି ଯାହାକୁ ଆମକୁ ଆଗକୁ ନେବାକୁ ପଡ଼ିବ। ତ ସାର୍ଙ୍କର ଆଶୀର୍ବାଦ ଯୋଗୁଁ ଅନେକ ଅନେକ ଗୁଡ଼ାଏ ଜାଗାରେ ଆମର କଳା ପରିବେଷଣ ହୋଇସାରିଛି, ଦିଲ୍ଲୀ ହଉ, ବେଙ୍ଗାଲୋର ହଉ, ଛତିଶଗଡ଼ ହଉ, ଅଲ୍ ଓଭର୍ ଇଣ୍ଡିଆ, ଆଉ ସେମାନେ ବେଶ୍ ଭଲ ପାଇବା ଦେଇଛନ୍ତି ଆମକୁ, ଆମର ଡ୍ୟାନ୍ସ ଫର୍ମକୁ, ସେଥିପାଇଁ ଭାରି ଖୁସି ଲାଗେ।
1: ତେବେ ଆପଣ ଆମ କଳାହାଣ୍ଡିର ଲୋକନୃତ୍ୟକୁ ନେଇ ଏହି ବୃତ୍ତିରେ ମନୋନୀତ ହୋଇଛନ୍ତି, ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଏହି ଯୁବ ଅବସ୍ଥାରେ ଆମର ଏହି କଳାହାଣ୍ଡିର ଆମ ଲୋକନୃତ୍ୟକୁ ଏତେ ସୁନ୍ଦର ଭାବରେ ଆପଣ ପରିବେଷଣ କରନ୍ତି, ଆଉ ତା ପାଇଁ ହିଁ ଆଜି ଆପଣ ଯୁବ କଳାକାର ବୃତ୍ତିରେ ଆବେଦନ କରି ତାହାର ମନୋନୀତ ମଧ୍ୟ ହୋଇପାରିଛନ୍ତି, ବହୁତ ଭଲ ଲାଗିଲା ଜାଣିକି। ତେବେ ଆପଣ କେଉଁ ପ୍ରକାର ଲୋକନୃତ୍ୟ ପରିବେଷଣ କରନ୍ତି?
0: ପ୍ରାୟତଃ ବଜାଶାଲ, ସିଙ୍ଗାରି ଆଉ ଘୁମୁରା, ଏଇ ତିନିଟା ମୁଖ୍ୟ କମର। ତା ବାଦରେ ଯଦି କୌଣସି ସଂଗଠନ, କୌଣସି ଆନୁଷ୍ଠାନିକ କିମ୍ବା କୌଣସି ଅର୍ଗାନାଇଜେସନ୍ ଆମକୁ ଯେତେବେଳେ ଡାକିବ କି ଭାରତ ସଂସ୍କୃତି ମନ୍ତ୍ରଣାଳୟରୁ ଯଦି ଆମକୁ ଇନଭିଟେସନ୍ ଆସିବ, ତୁମେ ସ୍ପେଶାଲି ଏଇ ଫୋକ୍ ଡ୍ୟାନ୍ସଟା ହିଁ ପରଫର୍ମ କରିବ, ତାହେଲେ ଆମେ ସେଇ ଫୋକ୍ ଡ୍ୟାନ୍ସଟା ପରଫର୍ମ କରୁ। ସିଙ୍ଗାରିରେ ଆମର ବନାବାଡ଼ି ଅଛି, ତାପରେ ଘୁଡ଼କା ଅଛି, ଢାବ ଅଛି, ଘୁମରା ଅଛି, ଯେଉଁଟା ଆମର ମିଶ୍ରିତ ଏକ ଲୋକନୃତ୍ୟ, ସେଇଟା ଆମର ପ୍ରାୟତଃ ଭାରି ପରିଚିତ ଲୋକନୃତ୍ୟ, ତ ଆମେ ପ୍ରାୟତଃ ସେଇ ଲୋକନୃତ୍ୟ ହିଁ ପରିବେଷଣ କରୁ। ତା ବାଦକୁ ରହିଲା ବଜାଶାଲ ଡ୍ୟାନ୍ସ। ବଜାଶାଲ ମାନେ ଆମର, ବଜାଶାଲର ଅର୍ଥ ହେଉଛି ଗୋଟେ ବଜା, ପର୍ଟିକୁଲାର ଗୋଟେ ବଜା ରିଦିମ୍, ଆଉ ଶାଲ ମାନେ ଗୋଟେ ପର୍ଟିକୁଲାର ଜାଗା। ତ ବଜା ଯେଉଁଠି ପର୍ଟିକୁଲାର ଯେକୌଣସି ଗୋଟିଏ ଜାଗାରେ ବାଜେ, ରିଦିମ୍ଟା ପ୍ଲେ କରାଯାଏ, ସେଇଟାକୁ ବଜାଶାଲ କହନ୍ତି। ତ ବଜାଶାଲ ଲୋକନୃତ୍ୟଟା ପ୍ରାୟତଃ ବାହାଘର ସମୟରେ ହୋଇଥାଏ। ବାହାଘର ଚାଲିଛି, ଗୋଟେ ପକ୍ଷ ଗୋଟେ ସାଇଡ଼୍ରେ ବର ପିଲା, ଗୋଟେ ସାଇଜ୍ରେ ଆମର କନ୍ୟା ପିଲା, ତ ଏମାନଙ୍କର ବାହାଘର ସମୟରେ ଯେଉଁ ଲୋକନୃତ୍ୟ ବାଜେ, ଆଉ ସେ ବାଜିବା ସମୟରେ ଯେଉଁ ଲୋକନୃତ୍ୟଟା ବାଜିବା ସମୟରେ ସେଇ ପିଲା ଆଉ ଝିଅର ମିଶ୍ରିତ ଲୋକନୃତ୍ୟରେ ହିଁ ବଜାଶାଲଟା ତିଆରି।
1: ବହୁତ ସୁନ୍ଦର ଭାବରେ ତ ଆପଣ ବ୍ୟାଖ୍ୟା କଲେ ବଜାଶାଲର। ଏତେ ସବୁ ଲୋକନୃତ୍ୟ ଆମ କଳାହାଣ୍ଡିରେ ଅଛି, ସେ ମଧ୍ୟରୁ ଆପଣଙ୍କର ସବୁଠାରୁ ବେଶୀ ପ୍ରିୟ ଲୋକନୃତ୍ୟଟି କେଉଁଟି?
0: କୌଣସି ଏକ ପର୍ଟିକୁଲାର ଡ୍ୟାନ୍ସକୁ ତ ଭାରି ପସନ୍ଦ କହିପାରିବିନି, କିନ୍ତୁ ମୋତେ ସିଙ୍ଗାରି ଭଲ ଲାଗେ, କାହିଁକିନା ସେଠାରେ ବଜାଶାଲ ବି ଅଛି, ଘୁମୁରା ବି ଅଛି, ଢାପ ବି ଅଛି, ଘୁଡ଼କା ବି ଅଛି, ପ୍ରାୟତଃ ଆମର ଆଞ୍ଚଳିକ ଲୋକନୃତ୍ୟର ଏକ ସମ୍ମିଶ୍ରଣ ଯେଉଁଟା ସିଙ୍ଗାରି।
1: ସିଙ୍ଗାରି ସମ୍ପର୍କରେ ଆଉ ଟିକେ କୁହନ୍ତୁ ଯେ ଏହା କେମିତି ପରିବେଷଣ କରାଯାଏ, କେତେ ଜଣ ଆବଶ୍ୟକ ହୁଅନ୍ତି, ଆଉ କେଉଁ କେଉଁ ବାଦ୍ୟଯନ୍ତ୍ର ବ୍ୟବହାର ହୋଇଥାଏ?
0: ସିଙ୍ଗାରିରେ ପ୍ରଥମତଃ ଘୁମୁରା ହୋଇଥାଏ। ତ ଘୁମୁରା ଆମର ପାରମ୍ପରିକ ଲୋକନୃତ୍ୟ ବୀର ବାଦ୍ୟ, କଳାହାଣ୍ଡିର ଦେଶ ବିଦେଶରେ ପ୍ରଖ୍ୟାତ ବିଖ୍ୟାତ, ତ ସେଥିପାଇଁ ବୀରବାଦ୍ୟ ସବୁବେଳେ ଆଗରେ, ତ ଆମେ ଯେତେବେଳେ ସିଙ୍ଗାରି ନୃତ୍ୟ ପରଫର୍ମ କରୁ, ତ ଘୁମୁରା ବାଦ୍ୟ ହିଁ ସବୁଠାରୁ ଆଗରେ ବାଜିଥାଏ। ଘୁମୁରା ନୃତ୍ୟ ପ୍ରାୟତଃ ପିଲାମାନେ ହିଁ ପରଫର୍ମ କରିଥାନ୍ତି, ଅବଶ୍ୟ ଝିଅମାନେ ବି କରନ୍ତି, ଯାହାକୁ ସଖୀ ଘୁମୁରା କୁହାଯାଏ। ତ ଝିଅମାନେ ସେତିକି ଆଗକୁ ଆସୁନାହାନ୍ତି ବୋଲି କିଛି ପିଲାମାନେ ହିଁ, ପୁରୁଷମାନେ ହିଁ ଝିଅର ବେଶ ଧାରଣ କରି ସଖୀ ଘୁମୁରା ପରିବେଷଣ କରିଥାନ୍ତି। ତ ଘୁମୁରା ସରିଲା ପରେ ଆମର ଢାବ ନୃତ୍ୟଟା ଆରମ୍ଭ ହୁଏ। ଢାବ ନୃତ୍ୟର ବି ଗୋଟେ ପାରମ୍ପରିକ ଅଛି, ପାରମ୍ପରିକ ନୃତ୍ୟ ଅଛି, ରୀତିନୀତି ଅଛି, ଏ ଢାବ ଅନେକ ସମୟରେ ବାଜିଥାଏ। ଦେଖନ୍ତୁ ଟୋକି ପରବ ହୁଏ, ଆମର କୋଟପାଡ଼ ଏରିଆ ଯିବେ, ମୟୂରଭଞ୍ଜ ଯିବେ, ସବୁଥିରେ ଆମର କଳାହାଣ୍ଡି ଡିଷ୍ଟ୍ରିକ୍ଟ ଥମରାମପୁର ଅନେକ ଗାଁ ଅଛି ଟୋକି ପରବ, ତ ସେହି ସମୟରେ ହିଁ ଢାବ ନୃତ୍ୟଟା ପରିବେଷଣ ହୋଇଥାଏ। ଆଉ ସନ୍ଧ୍ୟାକାଳୀନ ସମୟରେ ଟିକେ ଏନ୍ଜୟମେଣ୍ଟ ଲାଗି ମଧ୍ୟ ଢାବଟା ପରିବେଷଣ ହୋଇଥାଏ। ତ ଢାବ

0: ଏକ ରିଦିମ୍ ଯେଟା ଗୋଟେ ହାତରେ ଧରିବେ ଗୋଟେ ହାତରେ ବଜେଇବେ ଖଞ୍ଜଣୀ ଟାଇପ୍ର, କିନ୍ତୁ ଖଞ୍ଜଣୀରେ ହାତରେ ବଜେଇବାକୁ ପଡ଼େ, ଏଇଠି ଷ୍ଟିକ୍ଟା ବାଡ଼ିଟା ୟୁଜ୍ କରିପାରିବେ। ତ ଗୋଟିଏ ଧାଡ଼ିରେ ଝିଅମାନେ ଠିଆ ଉଠିବେ, ଆଉ ଗୋଟିଏ ଧାଡ଼ିରେ ପିଲାମାନେ ଠିଆ ହେବେ, ତାପରେ ଦୁଇ ଜଣ ଗୀତ ଗାଇ ଗାଇ ନୃତ୍ୟଟା ପରିବେଷଣ କରିବେ। ଆଉ ଏହାପରେ ରହିଲା ଆମର ଘୁଡ଼କା ଡ୍ୟାନ୍ସ। ଘୁଡ଼କା ତିଆରିର ଅନେକ କିମ୍ବଦନ୍ତୀ ରହିଛି। କିଛି ଲୋକ କହନ୍ତି ଆମର ଶିବ ତାଣ୍ଡବ ଯେତେବେଳେ କରୁଥିଲେ ତାଙ୍କର ଡମ୍ବରୁଟା ଭାଙ୍ଗିକି ଦୁଇ ଫାଳ ହୋଇଥିଲା। ଗୋଟିଏ ହେଲା ଘୁଡ଼କା। ଘୁଡ଼କା ଯେହେତୁ ସବର ଜାତି ଲୋକମାନେ ପାଇଥିଲେ ବୋଲି, ଶିବ ଡମ୍ବରୁର ଅଧା ଭାଗ ପାଇଥିଲେ ବୋଲି, ସେମାନେ ସେଇଟାକୁ ଚମଡ଼ାରେ ଛାଉଣି କରିକି ଘୁଡ଼କା ତିଆରି କଲେ। ତାପରେ ବନାବାଡ଼ି, ଦେଖନ୍ତୁ ବନାବାଡ଼ି ବି ଆମେ ଆମର ପଶ୍ଚିମ ଓଡ଼ିଶାର ଏକ ମୌଖିକ ନୃତ୍ୟ, ବେଶୀ ତ ଆମର ଗୌଡ଼ ସମ୍ପ୍ରଦାୟର ଲୋକ ହିଁ ପରଫର୍ମ କରନ୍ତି। ସେଠି ଅଗରିଆ ପୂଜା ବୋଲି ଗୋଟେ ପୂଜା ହୁଏ ଆମର ଗୌଡ଼ ସମ୍ପ୍ରଦାୟର। ତ ସେମାନେ ଚାଉଳକୁ ଗୁଣ୍ଡ କରି ପିଠାଉ ଚିହ୍ନ କରିକି ନୃତ୍ୟଟା ପରିବେଷଣ କରିଥାନ୍ତି। ତ ଅନେକ ଅଛି ଥିଓରି ଗୁଡ଼ାକ ଯାହାକୁ ଏକ୍ସପ୍ଲେନ୍ ତ କଲେ ସମୟ ହେବନି, କିନ୍ତୁ ବହୁତ ଗୁଡ଼ା ଅଛି। ଆମେ ସର୍ଟଲି ଆମ ପଶ୍ଚିମ ଓଡ଼ିଶାର ଗୋଟେ ସେପାରେଟ୍ ସେପାରେଟ୍ ଡ୍ୟାନ୍ସ ଫର୍ମକୁ ଗୋଟେ ସାଙ୍ଗରେ କରିକି ପରଫର୍ମ କରିବାର ଆମର ଉଦ୍ଦେଶ୍ୟ ସେଇଟା, କି ଲୋକମାନେ ଜାଣିବେ ନା କଳାହାଣ୍ଡିରେ ଘୁମୁରା ଅଛି, ବନାବାଡ଼ି ଅଛି, ଘୁଡ଼କା ଅଛି, ବଜାଶାଲ ଅଛି, ଏମିତି ଏମିତି।
1: ବହୁତ ସୁନ୍ଦର ଭାବରେ ଆଜି ଆପଣ କହିଲେ ଭାଇ, ସିଙ୍ଗାରି ନୃତ୍ୟ ବିଷୟରେ ଅନେକ କଥା ଜାଣିବାକୁ ମିଳିଲା ଆପଣଙ୍କ ଠାରୁ। ତେବେ ବର୍ତ୍ତମାନ ସମୟରେ ତ ଯେଉଁ ଯୁବପିଢ଼ିମାନେ ରହିଲେ, ଅନେକ ଲୋକ କ'ଣ କରୁଛନ୍ତି ନା, ଯେଉଁ ପାଶ୍ଚାତ୍ୟ ଶୈଳୀ ରହିଛି ନୃତ୍ୟର ବା ଆମର ଲୋକନୃତ୍ୟକୁ ଛାଡ଼ି ଦେଇକି ଯେଉଁମାନେ ଆଜିକାଲି ମାନେ ପପ୍ ଡ୍ୟାନ୍ସ ହେଇଗଲା ବା ଅନ୍ୟ ସବୁ ପାଶ୍ଚାତ୍ୟ ଶୈଳୀ ହେଇଗଲା, ତା ପ୍ରତି ବେଶୀ ଆକର୍ଷିତ ହେଉଛନ୍ତି, ଆଉ ଲୋକନୃତ୍ୟ ପ୍ରତି ଲୋକମାନଙ୍କର ଆକର୍ଷଣ ଟିକେ ଟିକେ କମି କମି ଯାଉଛି, ସେ ସମୟରେ ଆପଣ ଲୋକନୃତ୍ୟକୁ ନେଇକି ଆଗକୁ ବଢ଼ିବା ପାଇଁ ଭବିଷ୍ୟତରେ ଚିନ୍ତା କେମିତି କଲେ?
0: ଦେଖନ୍ତୁ ମ୍ୟାଡ଼ମ୍, ଆମେ ଯେଉଁ ମାଟିରେ ଜନ୍ମ ହେଇଛେ, ଯେଉଁ ସଂସ୍କୃତି ଆମର, ତାକୁ ଯଦି ଆମେ ଆଡ଼େ ଦେଇକି ଅନ୍ୟ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣେଇବା ତାହା ଉଚିତ ହେବନି। ତ ଆମ ପାଖରେ ଯାହା ଅଛି, ଆମର ପୂର୍ବପୁରୁଷଙ୍କର ଦେନ ଯାହା ଅଛି ଆମ ପାଖରେ, ଆମକୁ ସେଇଟାକୁ ପିଢ଼ି ଦର ପିଢ଼ି ପାସ୍ କରିବାକୁ ପଡ଼ିବ, ଆଗକୁ ବଢ଼ିବାକୁ ପଡ଼ିବ। ତ ପ୍ରାୟ ଆମର କଳାହାଣ୍ଡି ଉତ୍ସବରେ ସେଇ ଜିନିଷ ଉପରେ ହିଁ ଟିକେ ବିଶେଷ ଦୃଷ୍ଟି ଦିଆଯାଏ, ଛୋଟ ବଡ଼ ସବୁ କଳାକାର ସେଠି ପରଫର୍ମ କରିପାରିଥାନ୍ତି। କିନ୍ତୁ ଆମର ଆଞ୍ଚଳିକ କଳାକୁ ନେଇ ପାଶ୍ଚାତ୍ୟ କଳାର ସମ୍ମିଶ୍ରଣରେ ବି ଆଗାମୀ ଭବିଷ୍ୟତ ସେମାନେ ହୁଏତ ଦେଖୁଛନ୍ତି। ସେଥିପାଇଁ ତ ଦେଖନ୍ତୁ, ସରକାରଙ୍କ ଦ୍ୱାରା ଅନେକ ଗୁଡ଼ାଏ ସୁବିଧା ସୁଯୋଗ ରହିଛି ଆମର ଆଞ୍ଚଳିକ ଲୋକନୃତ୍ୟ ଉପରେ, ଯେମିତି CCRT, CTSS, ଏମିତି ଅନେକ ସୁବିଧା ରହିଛି। ଆଉ କିଛି ନା କିଛି ଗୋଟେ ମଝି ମଝିରେ ଆମର ସ୍କିମ୍ ଆସେ କି ତୁମେ ଏ ଉପରେ ରିସର୍ଚ୍ଚ କର, ଏଇ ଲୋକକଲାକୁ ବଞ୍ଚାଇ ରଖ, ଏମିତି ସରକାରଙ୍କର ଅନେକ ସୁବିଧା ଗୁଡ଼ାକ ରହିଛି। ଯେମିତି ଆମର ସଙ୍ଗୀତ ନାଟକ ଏକାଡେମୀ ପୂର୍ବତନ ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥ ମହୋଦୟ, ଯିଏ ଲାଗି ପଡ଼ିକି କଳାହାଣ୍ଡିରେ ଲୁଚି ଯାଉଥିବା ଲୋକକଲା ଆମର ଘୁମୁରାକୁ ଲୋକମାନଙ୍କର ସାମ୍ନାକୁ ଆଣିବା ପାଇଁ, ଯିଏ ନିଜର ପ୍ରଚେଷ୍ଟାରେ ନିଜର ଉଦ୍ୟମରେ କଳାହାଣ୍ଡିରେ ଗୋଟେ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ତିଆରି କରିଥିଲେ, ତ ତାଙ୍କ ଯୋଗୁଁ ଆମର ଦୀର୍ଘ ଆମର 20 ପିଲା ଖଣ୍ଡେ ଏକାଡେମିକାଲି ଘୁମୁରାକୁ କେମିତି ତିଆରି କରାଯାଏ, କ'ଣ ପ୍ରୋସେସ୍, କେତେ ଜଣ ନାଚନ୍ତି, ଦଳଗତ ନୃତ୍ୟ କେମିତି, ଏକକ ନୃତ୍ୟ କେମିତି, ଥିଓରି ଟୋଟାଲି ଥିଓରି ଗୋଟେ ସିଲାବସ୍ ତିଆରି କରି କିଛିଟା ନା କିଛିଟା ଶିଖନ୍ତୁ ଆମର କଳାହାଣ୍ଡିର ଯୁବ ପିଲାମାନେ। ଆଉ ପାଶ୍ଚାତ୍ୟ ସଭ୍ୟତାକୁ ଟିକେ କମ୍ ରଖି ଆମର ଆଞ୍ଚଳିକ ସଭ୍ୟତା, ଆମର ଆଞ୍ଚଳିକ ଲୋକନୃତ୍ୟକୁ କେମିତି ଟିକେ ଅଧିକ ବିକାଶ କରିବେ, ସେ ଉପରେ ଧ୍ୟାନ ଦେବା ପାଇଁ ସେ ଅନେକ ପ୍ରଚେଷ୍ଟା କରିଛନ୍ତି।
1: ବହୁତ ସୁନ୍ଦର ଚିନ୍ତାଧାରା ଭାଇ ଆପଣଙ୍କର। ଏବେ ଆମେ ଟିକେ କଥା ହେଇଯିବା ଆପଣଙ୍କ ବୃତ୍ତି ସମ୍ପର୍କରେ। ଆପଣଙ୍କୁ ଯେଉଁ ବୃତ୍ତିଟି ମିଳିବ, ସେଇ ବୃତ୍ତିଟି ଆପଣଙ୍କୁ କେତେ ସମୟ ଲାଗି ମିଳିବ ଆଉ କ'ଣ କେମିତି ମିଳିବ, ସେ ସମ୍ପର୍କରେ ଟିକେ କୁହନ୍ତୁ।
0: ଏଇଟା ଆମର ଯେଉଁଟା ୟଙ୍ଗ ଆର୍ଟିଷ୍ଟ ସ୍କଲାରସିପ୍ ଅଛି, ଯୁବ କଳାକାର ଛାତ୍ରବୃତ୍ତି ସମାନ, ସେଇଟା 2 ପାଇଁ ଅଛି। ଆଉ 2 ପାଇଁ ଛାତ୍ର କେତେଟା ଆର୍ଟ ଫର୍ମକୁ ନେଇ ଡକ୍ୟୁମେଣ୍ଟ କରିବ, ରିସର୍ଚ୍ଚ କରିବ, ସେଇଟା ନିଜ ଉପରେ ରହିଲା। ତ ମୋର ଅଛି 8 ଖଣ୍ଡେ ଆର୍ଟ ଫର୍ମ, ଯାହା ଆମର ଲୋକାଲ ଆମର ଆଞ୍ଚଳିକ ଲୋକନୃତ୍ୟ। ତ ମୁଁ ମୋର 8 ଖଣ୍ଡେ ଲୋକନୃତ୍ୟର ଗୋଟେ ଡକ୍ୟୁମେଣ୍ଟ କରିକି ସେଠି ସବମିଟ୍ କରିବି। 2 ସମୟ ଅଛି ଆମ ପାଖରେ। ତ ଆମ ଅଞ୍ଚଳରେ ଦେଖନ୍ତୁ ବଜାଶାଲ ଅଛି, ଢାବ ଅଛି, ବନାବାଡ଼ି ଅଛି, ଘୁଡ଼କା ଅଛି, ମାଦିଲି ଅଛି, ଏମିତି ଅନେକ ଗୁଡ଼ା ଅଛି ଯାହାକୁ ଆମକୁ ରିସର୍ଚ୍ଚ କରିବାକୁ ପଡ଼ିବ। ଯାହା ହୁଏତ ଲୋକମାନଙ୍କର ଆଖିରେ ପଡ଼ୁନାହିଁ, ଏବଂ ମାଦିଲି ଗୋଟେ ଡ୍ୟାନ୍ସ ଫର୍ମ ହେଲା, ମାଦିଲି ଢୋଲ ଆକାରର, କିନ୍ତୁ ସେଇଟା ଗଳାରେ ଲଗାନ୍ତିନି, ସିଧା ଅଣ୍ଟାରେ ବାନ୍ଧନ୍ତି। ମାଦିଲିର ସାଇଜ୍ ହେଉଛି ଛୋଟ, ତାପରେ ଆସେ ମାନ୍ଦଲ, ତାପରେ ଆସେ ସଞ୍ଚାର। ତ 3 ସମାନ ଦେଖାଯାଏ, କିନ୍ତୁ ସବୁ ତୀରବାଦୀର ଟିକେ ଅଲଗା ଅଲଗା ଧ୍ୱନି। ତ ସେ ଉପରେ ରିସର୍ଚ୍ଚ କରିବାକୁ ପଡ଼ିବ, କାହିଁକି ସେଇଟା ମାଦିଲି ହେଲା, ଆଉ କାହିଁକି ସେଇଟା ମାନ୍ଦଲ ହେଲା, ତାପରେ ସଞ୍ଚାର ହେଲା। ଆମର ଢାବ ତିଆରି, ଆମର କଳାହାଣ୍ଡିକୁ ଛାଡ଼ିଦେଲେ ଅଲଗା ଡିଷ୍ଟ୍ରିକ୍ଟକୁ ଯିବେ, ତ ସେଠି ଢାବ ଡ୍ୟାନ୍ସର ହିଁ ରୂପରେଖ ଅଲଗା। ଯାହା ଆମର ଢାବ ଡ୍ୟାନ୍ସ ହେଉଛି ଅରିଜିନାଲ କଳାହାଣ୍ଡି,

0: ବୋଜାସାଲ ଅରିଜିନେଟ୍ କଳାହାଣ୍ଡି, ଘୁମରା ଅରିଜିନେଟ୍ କଳାହାଣ୍ଡି, ବଲାଙ୍ଗୀରକୁ ଯାଆନ୍ତୁ ବୋଜାସାଲ ଡ୍ୟାନ୍ସ ଦେଖିବାକୁ ପାଇବେନି, ସେଇଟା କଳାହାଣ୍ଡିରେ ସୃଷ୍ଟି ହୋଇଛି। ଅବଶ୍ୟ ବାହାଘର ସବୁ ଡିଷ୍ଟ୍ରିକ୍ଟରେ ହୁଏ, ସବୁ ସଭ୍ୟତାରେ ହୁଏ, କିନ୍ତୁ ଆମର ଏଠିର ସେ ବାହାଘର ଟିକେ ନିଆରା ପ୍ରସ୍ତୁତି। ଆମର ସାର୍ମାନେ, ଆମର ଗୁରୁଜୀମାନେ ଯିଏ ଅଛନ୍ତି, ସେ ପର୍ଟିକୁଲାର ପଏଣ୍ଟଟାକୁ ନେଇକି ଲୋକମାନଙ୍କର ସାମ୍ନାକୁ ଆଣିବା ପାଇଁ ଯେଉଁ ଚେଷ୍ଟାଟା ଚଲେଇଛନ୍ତି, ସେଇଟା ବହୁତ ବଡ଼ କଥା। ତ ତାଙ୍କ ପରେ ପରେ ଆମକୁ ସୁଯୋଗ ମିଳୁଛି, ଯଦି ଆମକୁ ଆଗକୁ ନେବାର ଅଛି, ଆମକୁ ସରକାରଙ୍କର ଦ୍ୱାରା ଏତେ ସୁଯୋଗ ମିଳୁଛି, ତ ଆମେ କାହିଁକି ନେବାନି ଆଗକୁ? ବଜାସାଲ ବୋଲି ପର୍ଟିକୁଲାର ନୁହେଁ ମ୍ୟାଡ଼ାମ, ଦେଖନ୍ତୁ ମୁଁ 8ଟା ଡ୍ୟାନ୍ସ ଫର୍ମର ଦେଇଛି, ତ ପ୍ରତିବର୍ଷ ମୋତେ 4ଟା ସବମିଟ୍ କରିବାକୁ ପଡ଼ିବ, ତାପରେ ଆଉ ଗୋଟେ ବର୍ଷରେ 4। ତ ମୋର ପ୍ରଥମ ବର୍ଷର ଅଛି ଘୁମରା, ନିହାତି ଭାବରେ ଆମର ଘୁମରାରେ ବିଶିଷ୍ଟ କଳାକାରମାନେ ଅଛନ୍ତି, ଜୁନାଗଡ଼ରେ ଅଛନ୍ତି, ଜୟପାଟନା ମୁଖୀଗୁଡ଼ାରେ ଅଛନ୍ତି, ଏମ୍ ରାମପୁର, ଥୁଆମୁଣ୍ଡ ରାମପୁର, ଏମିତି ଅନେକ ଏରିଆରେ ଅଛନ୍ତି। ତ ସେମାନେ ନିଜର ଯାହା ଘୁମରା ଉପରେ ଜ୍ଞାନ ସେମାନଙ୍କ ପାଖରେ ହିଁ ସେଇଟା ସୀମିତ ରହିଯାଇଛି, ତ ସେମାନେ ସୁଯୋଗ ପାଉନାହାନ୍ତି ନିଜର କଳାକୁ ପରିବେଷଣ କରିବା ପାଇଁ। ତ ଆମେ ସେମାନଙ୍କ ପାଖକୁ ଯିବୁ, ସବୁ ଡିଟେଲରେ ରିସର୍ଚ୍ଚ କରିବୁ ସରକାରଙ୍କ ତରଫରୁ, ଆଉ ଟୋଟାଲ ଏକ ଗୋଟେ ଡକ୍ୟୁମେଣ୍ଟ କରିକି ଆମେ ସେଇଟା ସବମିଟ୍ କରିବୁ। ଏମିତି 8ଟା ଆର୍ଟ ଫର୍ମ ଅଛି ଯାହାକୁ ମୋତେ ଟୋଟାଲ କଳାହାଣ୍ଡି ହଉ, ତାପରେ ବାହାରେ ବି ହଉ, ମୁଁ ଯାଇକି ରିସର୍ଚ୍ଚ କରିବି ନିହାତି ଭାବରେ। ଆଗାମୀ ଦିନରେ କେମିତି ଘୁମରା ସଂସ୍କୃତି ବଞ୍ଚି ରହିବ, ବଜାସାଲ ବଞ୍ଚି ରହିବ, ବନାବାଡ଼ି ବଞ୍ଚି ରହିବ, ଧୀରେ ଧୀରେ ଧୀରେ ଧୀରେ ଯଦି ମଡର୍ଣ୍ଣାଇଜ୍ ହେବେ ସମସ୍ତେ, ତ କଲଚର୍ଟା ଧୀରେ ଧୀରେ ଉହେଇ ଯିବ, ତ ଆମକୁ ସେ ଉପରେ ହିଁ ଗୁରୁତ୍ୱ ଧ୍ୟାନ ଦେବାକୁ ପଡ଼ିବ, କାହିଁକି ନା ଲୋକକଲା ବଞ୍ଚିଲେ ଆମେ ବଞ୍ଚିବୁ।
1: ବହୁତ ଭଲ ଲାଗିଲା ଭାଇ ଆଜି ଆପଣଙ୍କ ସହ କଥା ହେଇ, ଆପଣଙ୍କ ସମ୍ପର୍କରେ, ଆମର ଲୋକନୃତ୍ୟ ସମ୍ପର୍କରେ ଅନେକ କଥା ଜାଣିବାକୁ ମିଳିଲା। ଆଜି ସନ୍ଧ୍ୟାରେ ଆମ ଅତିଥି ଭାବରେ ଉପସ୍ଥିତ ହେଇ ଆମକୁ ଏତେ ସୁନ୍ଦର ସୁନ୍ଦର ଏତେ ଭଲ କଥା ସବୁ କହିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆଶା କରୁଛୁ ପୁଣି ଥରେ ସମୟ ମିଳିଲେ ଆପଣଙ୍କ ସହ ଅନେକ କିଛି କଥା ହେବୁ। ଆଜି ପାଇଁ ସାକ୍ଷାତକାରଟି ଶେଷ କରିବା, ଧନ୍ୟବାଦ।
0: ଧନ୍ୟବାଦ,
1: ନମସ୍କାର।
0: ନମସ୍କାର।
1: ଯୁବବନ୍ଧୁ, ଆମ ଲୋକନୃତ୍ୟକୁ ଏକ ନୂତନ ମାର୍ଗ ଦେଖାଉଥିବା ଅତିଥିଙ୍କ କଥା ତ ଶୁଣିଲେ। ସେ ଜଣାଇ ଦେଲେ ଯେ କେମିତି ଆମେ ହିଁ ହେଉଛୁ ଏଇ ମାଟିର, ସଂସ୍କୃତିର, ଦେଶର ଭବିଷ୍ୟତ। ତେବେ ଏତେ ସବୁ ସୁନ୍ଦର ସୁନ୍ଦର କଥା ପରେ ଏବେ ମନ ଖୋଜିଲାଣି ଆଉ ଏକ ମନମତାଣିଆ ଗୀତ।

ଗୀତ ତାଳେ ତାଳେ ଝୁମୁ ଝୁମୁ ସମୟ ହୋଇଗଲାଣି ଆଜି ଏହି ମନୋରଞ୍ଜନୀ ସନ୍ଧ୍ୟାରୁ ବିଦାୟ ନେବାର। ହେଲେ ନିଜ ହାତରେ ଥିବା ଖାଲି ଚା କପ୍ରେ ପୁଣି ଥରେ ଚା ଭରି ଅପେକ୍ଷା କରନ୍ତୁ ଆଉ ଏକ ନୂଆ ସନ୍ଧ୍ୟାରେ ନୂଆ ନୂଆ କଥା ସୂଚନା ମନୋରଞ୍ଜନର। ସେ ପର୍ଯ୍ୟନ୍ତ ଆମକୁ ଅପେକ୍ଷା ରହିବ ଆପଣମାନଙ୍କ ସୁଚିନ୍ତିତ ମତାମତର। ସେହି ମତାମତ ଲେଖି ଜଣାଇବା ଠିକଣାଟି ହେଉଛି ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 7660001 ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ଜଣାଇପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ପୁଣି ଥରେ ଲେଖି ରଖନ୍ତୁ 8895994143। ତେବେ ପୁଣି ଥରେ କଥା ହେବା ଆଉ ଏକ ନୂଆ ସନ୍ଧ୍ୟାରେ କିଛି ନୂଆ ତଥ୍ୟ ସୂଚନା ଆଉ ମନୋରଞ୍ଜନ ସାଥିରେ। ଆଜି ପାଇଁ ବିଦାୟ ନେଉଛି ମୁଁ ଆପଣମାନଙ୍କ ପ୍ରିୟ ଯୁବାସାଥୀ ଶେଫାଳି, ଆପଣ ସଭିଙ୍କ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲି। ନମସ୍କାର।

0: ଓ ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କର 12 ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ। ରିଲେକରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପ

ଅତ୍ରା ସମ୍ପ୍ରଦାୟର ଭାଇ ଓ ଭଉଣୀମାନେ ନିଜର ଦେବତାଙ୍କୁ ପୂଜା ଦେବା ପାଇଁ ମୂଷା ମାରିବାକୁ ଯାଆନ୍ତି। ବର୍ତ୍ତମାନ ଆସନ୍ତୁ ଶୁଣିବା ସେହି ସମୟର ଏକ ଗୀତ। ପରିବେଷଣ କରିଛନ୍ତି ବାଟାଗୁଡ଼ା ଗ୍ରାମର ମାୟାରାଣୀ ଭତ୍ରା ଓ ସାଥୀ।

0: ଆଦିବାସୀ ଗୀତକ୍ରମରେ ପ୍ରଚାର କଲୁ ଭତ୍ରା ସମ୍ପ୍ରଦାୟର ଗୀତ। ପରିବେଷଣ କରିଥିଲେ ମାୟାରାଣୀ ଭତ୍ରା ଓ ସାଥୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରୁଛୁ। ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଓ ପରେ ପରେ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ତେବେ ପ୍ରଥମେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
3: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
4: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ କେୱାଇସି ଦ୍ୱାରା କେୱାଇସି ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
1: କୁଆଡେ?
4: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
5: ଆରବିଆଇ କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆଜିକାଲି ଭାରତର ଗାଁ ମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30,00,000 ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
7: ଆରେ ଏତେ ଜଲ୍ଦି ଥକି ଗଲୁ, ଚାଲ ଆଉ ଗୋଟେ ରାଉଣ୍ଡ ଯିବା। ଚାଲ,
8: ତୋର ତ ଏସବୁ ଅଭ୍ୟାସ ନଥିଲା।
9: ଏଇ ଶୋଇପଡ଼ିଲୁ ନା କଣ? ସିଗାରେଟ୍ଟେ ଟାଣି ଦେ, ନିଦ ଆପେ ଆପେ ଚାଲିଯିବ।
7: ଆରେ ନାଇଁ ନାଇଁ,
9: ନହେଲେ ଚେଇଁବୁ କେମିତି? ମୁଣ୍ଡ ଉପରେ ବା ରିଟେନ୍ ଟେଷ୍ଟ ନେ।
10: ଓ ବୁଝିଲି,
8: ସିଗାରେଟ୍ ପିପି କେମିତି ଦେଖାଯାଉଛି।

0: ଷ୍ଟ୍ରିମିଂ ଯୋଗେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ, ମୋରାର୍ଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡ ସହଯୋଗରେ ଏହି ଅନ୍ଲାଇନ୍ ଅଧିବେଶନ ଆୟୋଜିତ ହୋଇଥିଲା। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅଧିବେଶନରେ 435,000 ଅଧିକ ଦର୍ଶକ ଏହାକୁ ଦେଖିଛନ୍ତି। 2024 ସ୍ଥାପନ ହୋଇଥିବା ରେକର୍ଡ ସଂଖ୍ୟକ 246,000 ଦର୍ଶକଙ୍କ ସଂଖ୍ୟାକୁ ମଧ୍ୟ ଏଥର ଅତିକ୍ରମ କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ପାଇଁ ଆୟୁଷ ମନ୍ତ୍ରୀ ପ୍ରତାପ ରାବ ଯାଦବ ବିଶ୍ୱର ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ବିଶ୍ୱସ୍ତରରେ ବୃଦ୍ଧି ହୋଇଥିବା ଯୋଗର ଗ୍ରହଣୀୟତାକୁ ଏହା ପ୍ରତିଫଳିତ କରୁଛି। ଅଧିବେଶନ କାଳରେ ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ ଯୋଗାଭ୍ୟାସ ଏବେ ବିଶ୍ୱସ୍ତରରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେବା ସହିତ ଆସନ୍ତା 21 ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ହର୍ ଘର୍ ଯୋଗ ହର୍ ଘର୍ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 21 ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍ ସେବା ଯୋଗାଣ ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବସ୍ଗୁଡ଼ିକରେ ପରୀକ୍ଷାର୍ଥୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ତେବେ ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ପରୀକ୍ଷାର୍ଥୀଙ୍କ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।
1: ରାଜ୍ୟ ତରଫରୁ 21 ଯୋଉ ଏକ୍ଜାମ୍ ହବ, ଆମେ ଓଏସ୍ଆର୍ଟିସିର ସମସ୍ତ ବସ୍ ମଧ୍ୟ ସେବା ପରିବହନ ସେବା ଦେବୁ ଏବଂ କଲେକ୍ଟର ମାନଙ୍କ ପାଖରୁ ଲିଷ୍ଟ ଆସିବ, ଯେତିକି ଆବଶ୍ୟକ ବସ୍ ସମସ୍ତଙ୍କୁ ଅଲରେଡି ତା ଉପରେ ନେଇକି ସମସ୍ତଙ୍କୁ ସୂଚନା ଦିଆଯିବ। ଜିଲ୍ଲାପାଳଙ୍କ ଲିଷ୍ଟ ଆସୁ ଏବଂ ତା ଅନୁଯାୟୀ ବସ୍ ଦେବୁ ଏବଂ ସବୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୂର୍ବରୁ ଅବଗତ କରାଇବୁ। ଯେତିକି ଆବଶ୍ୟକ ସଂଖ୍ୟକ ବସ୍ ଆମେ ଦେବୁ ଛାତ୍ରଛାତ୍ରୀମାନଙ୍କର କଲ୍ୟାଣ ଦୃଷ୍ଟିରୁ।
0: ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ, ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଏହି କାର୍ଯ୍ୟ ଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ରକ୍ତଦାନର ମହତ୍ତ୍ୱ ଉପରେ ଆକାଶବାଣୀକୁ ସୂଚନା ଦେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି,
2: ଆଜି ଇଣ୍ଟରନ୍ୟାସନାଲ ବ୍ଲଡ୍ ଡୋନେସନ ଡେ, ତାର ପାଳନ କରାଯାଏ ସମସ୍ତଙ୍କୁ ଇନ୍ସପାୟାର କରିବା ପାଇଁ ବ୍ଲଡ୍ ଡୋନେସନ ପାଇଁ। ଆଉ ବ୍ଲଡ୍ ଡୋନେସନ ଦ୍ୱାରା ପ୍ରତ୍ୟେକଟି ଲୋକ ଉପକାର ପାଇଥାନ୍ତି। ରାସ୍ତାରେ ଆକ୍ସିଡେଣ୍ଟ ଭୋଗିଥିବା ଲୋକଟି ହଉ, ଗୋଟେ ଗର୍ଭବତୀ ସ୍ତ୍ରୀ ଲୋକ ହଉ, ଯାହା ରକ୍ତ କମିଯାଏ ସିଏ ହଉ, ଥାଲାସିମିଆ ଦ୍ୱାରା ପୀଡିତ, ସିକିଲ୍ ସେଲ୍ ଦ୍ୱାରା ପୀଡିତ, ସେମାନଙ୍କ ପାଇଁ ରକ୍ତ ଦରକାର ହେଇଥାଏ। ଆଉ ଯେଉଁମାନେ ବ୍ଲଡ୍ ଦିଅନ୍ତି ସେମାନଙ୍କର 3 ଭିତରେ ବ୍ଲଡ୍ ତିଆରି ହେଇଯାଇଥାଏ, ହାର୍ଟ ଭଲ ରହେ, ଆଉ ବହୁତ ଆଣ୍ଟିଜେନ୍ ଆଣ୍ଟିବଡି ଓ ଇମ୍ୟୁନୋଲୋଜିକାଲ ଡିଜିଜ୍ ମଧ୍ୟ ବେନିଫିଟ୍ ହୋଇଥାଏ।
0: ଏହି ଦିବସ ଅବସରରେ ଜୟପୁରଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିବା ସଂକ୍ରାନ୍ତ ପ୍ଲାକାର୍ଡ ଏବଂ ବ୍ୟାନର ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଏହି ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ଏଥିରେ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଶିବିରରେ 65 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଚିକିତ୍ସା ଅଧିକାରୀ ଯୋଗଦେଇ ରକ୍ତଦାନର ଆବଶ୍ୟକତା ଏବଂ ଏହାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମି ଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ

0: ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ କୁଆଁରୀ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ମେହେନ୍ଦି ପାଦରେ ଅଳତା ଲଗାଇବା ସହ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇ ଉଠିଛି। ପିଠାପଣା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁସ୍ୱାଦୁ ପାନ ଏବଂ ବ୍ୟଞ୍ଜନର ନିଆରା ପରମ୍ପରା ଦେଖିବାକୁ ମିଳୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣପର୍ବ ରଜ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପାରମ୍ପରିକ ଦୋଳି ଖେଳ, ପିଠା, ପାନ ଆଦିର ମହତ୍ତ୍ୱ ସମ୍ପର୍କରେ କହିବା ସହ ମାଟି, ମା ଓ ମେଘ ସମ୍ମାନାର୍ଥେ ଏହା ପାଳନ କରାଯାଉଥିବା ଉଲ୍ଲେଖ କରିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଆନୁକୂଲ୍ୟରେ ରଜପର୍ବ ମହା ଆଡ଼ମ୍ବରରେ ପାଳନ କରାଯାଇଛି। ଆଜି ପହିଲି ରଜଠୁ ଆରମ୍ଭ କରି ଆସନ୍ତା 16 ତାରିଖ ଭୂମି ଦହନ ତିନିଦିନ ଧରି ଜିଲ୍ଲାର ଗୋପାଳପୁର ସମୁଦ୍ରକୂଳରେ ଥିବା ପାନ୍ଥନିବାସ ସମେତ ରାଜ୍ୟର 16 ପାନ୍ଥନିବାସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସମୁଦ୍ରକୂଳର ମନୋରମ ପରିବେଶ ମଧ୍ୟରେ ପର୍ଯ୍ୟଟକମାନେ ଦୋଳି ଖେଳିବା ସହ ଲୁଡ଼ୁ, ପୁଚି ଏବଂ ଲଉଡ଼ି ଭଳି ପାରମ୍ପରିକ ଖେଳର ଆନନ୍ଦ ଉପଭୋଗ କରୁଛନ୍ତି। ନୂଆପଡ଼ା ଜିଲ୍ଲାର ଖରିଆର ରୋଡ଼ସ୍ଥିତ ରାମ ମନ୍ଦିରରେ ବିଧାୟକ ଜୟ ଢୋଲକିଆଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଭାରତକୁ ଏକ ବିକଶିତ ରାଷ୍ଟ୍ର ଏବଂ ଅର୍ଥନୈତିକ ଦୃଷ୍ଟିରୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ଢୋଲକିଆ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ସୋମନାଥ ସ୍ୱାଭିମାନ ଯାତ୍ରାରେ ଯୋଗଦେବା ପାଇଁ 52 ଜଣ ତୀର୍ଥଯାତ୍ରୀ ଆଜି ଯାତ୍ରା ଆରମ୍ଭ କରିଛନ୍ତି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହିତ ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଛନ୍ତି। ଯାତ୍ରା ମାଧ୍ୟମରେ ତୀର୍ଥଯାତ୍ରୀମାନେ ଦେଶର ସାଂସ୍କୃତିକ ଐତିହ୍ୟ, ବିଭବ, ଆଧ୍ୟାତ୍ମିକ ପରମ୍ପରା ଏବଂ ଐତିହାସିକ ଗୁରୁତ୍ୱ ବହନ କରୁଥିବା ସୋମନାଥ ମନ୍ଦିର ଦର୍ଶନର ମଧ୍ୟ ସୁଯୋଗ ପାଇବେ। ତୀର୍ଥଯାତ୍ରୀମାନଙ୍କ ସୁବିଧାରେ ଯାତ୍ରା ଓ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାୟଗଡ଼ା ଜିଲ୍ଲାର ଆମ୍ବାଡୋଲା ଥାନା ଅନ୍ତର୍ଗତ ଧେପଗୁଡ଼ା ସଂରକ୍ଷିତ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ କହିଛନ୍ତି, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହିସବୁ ସାମଗ୍ରୀ ସହ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି। ଆଗାମୀ 2 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼, ବଜ୍ରପାତ, ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଓଏସ୍ଆର୍ଟିସି ବସ୍ରେ ମାଗଣା ଯାତାୟତ କରିପାରିବେ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କ ତାଲିକା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ। ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: यहां पर क्या इंटेंसिटी आप फील कर रहे हैं?
2: देखिए, इस बड़े मैच में थोड़ी बहुत टेंशन तो होती है दोनों टीमों के लिए, बट लेटली अगर आप देखिए तो इंडिया बोथ मेंस एंड वुमेन्स में बड़े आराम से जीत रहा है, तो वो जो टेंशन इंडियन प्लेयर्स में है वो थोड़ी सी कम होगी इस बार, एंड मेरे ख्याल से हम लोग अच्छा खेलेंगे।
1: जी हाँ, बिल्कुल, हम उम्मीद कर रहे हैं कि हम अच्छा खेलेंगे। वैशाली, क्विक आपसे टेक लेना चाहेंगे, भारतीय बल्लेबाज किस तरीके की शुरुआत की उम्मीद कर रहे होंगे? हमने शेफाली की बात की, स्मृति की बात की, हमने ये भी चर्चा की कि स्मृति का फॉर्म उनके साथ नहीं है, जो टीम दक्षिण अफ्रीका खेलने गई थी, जो इंग्लैंड में वो बल्लेबाजी करके आई हैं, लेकिन हम सब जानते हैं वो बिग मैच प्लेयर है।
3: जी बिल्कुल, और मैं यही उम्मीद करती हूँ और बाकी फैंस भी यही उम्मीद करते होंगे कि जो पावर प्ले है उसका भरपूर फायदा उठाया जाए, और जितने रन्स हम लूट सकते हैं उतने रन्स हम लूटे हमारी टीम वो उसके बाद जब हमारी शेफाली वर्मा मारने को आती है ना तो वो

0: ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗିଛି। ଏବେ 16 ତାରିଖ ଝାଡ଼ପଡ଼ାର ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବାଙ୍କର ସହତେ ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫୁ ପତରପାଣି ନୀତି ହେବା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମୁଦ୍ର ଖଣି ଇଲାକାନ ପହଞ୍ଚିଛେ। ଏବେ 2 ଦିନ ଭିତରେ ମୌସୁମୀ ରାଜ୍ୟର ଅଲଗା ଜାଗାମାନଙ୍କେ ପହଞ୍ଚିବାର ସମ୍ଭାବନା ଅଛି। ଏବେ 20 ତାରିଖ ତକ ରାଜ୍ୟର ଭିନ୍ ଭିନ୍ ଜାଗାନୁ ହାଲକାନୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର କେତେଟା ଜାଗାନୁ କାଲ ବୈଶାଖୀରି ବଲେ ଚଡ଼କ ମାରିକିରି ବର୍ଷା ହେବାର ସମ୍ଭାବନା ବି ଅଛି। ଦେଶବାସୀଙ୍କର ନିକେ ଗଲା 12 ବର୍ଷରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକେ ସହଜ ଆର୍ ସୁଲଭ ଦର୍ଥି ପହଞ୍ଚା ଯାଇପାରିଛେ କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମଟି ଉଷ୍ଣାକିର ସହାୟତେ ଭାଗ ନେବାକେ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାନୁ ମୂଲ ହେଇଛେ 3 ଦିନିଆ କୃଷିଭିତ୍ତିକ ଗଣପର୍ବ ରଜ। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଆଉ ନନ୍ପଡ଼ାର ପତରପେଣି ସହାୟତେ ଆଉ କିଛି ସମୟ ଉତ୍ତରୁ ମୂଲ ହେବା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।
1: ଶୁଣୁଥିଲେ

0: କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ନେଇ ପ୍ରତିନିଧିସ୍ତରୀୟ ଆଲୋଚନା। ଗିନିଜ୍ ବିଶ୍ୱରେ ରେକର୍ଡ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକରେ ଇଞ୍ଜିନ୍ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ରିୟୁ ସଦସ୍ୟ। ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ଙ୍କ ମଧ୍ୟରେ ଫ୍ରାନ୍ସର ନିସ୍ ସହରସ୍ଥିତ ଐତିହାସିକ ଭିଲ୍ଲା କେରିଲୋସ୍ଠାରେ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଥିବା ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତାର ସମ୍ପ୍ରସାରଣ ଉପରେ ପର୍ଯ୍ୟବେସିତ। ଏଥିସହ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟ କ୍ଷେତ୍ର ମଧ୍ୟ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଆଜି ଫ୍ରାନ୍ସର ନିସ୍ ସହରସ୍ଥିତ ପ୍ୟାଲେସ୍ ଡେସ୍ ଏକ୍ସପୋଜିସନ୍ ଠାରେ ମିଳିତ ଭାବେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଏହା ଭାରତ ଦ୍ରୁତଗତିରେ ସମ୍ପ୍ରସାରିତ ହେଉଥିବା ନବସୃଜନ ଏବଂ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ପ୍ରଦର୍ଶିତ କରୁଛି। ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅନ୍ତର୍ଗତ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମରେ 120ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍ ଏବଂ ସମଗ୍ର ବିଶ୍ୱର ପ୍ରମୁଖ ନିବେଶକାରୀ, ପ୍ରଯୁକ୍ତିବିଦ୍ୟା ନେତୃବୃନ୍ଦ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ଏଥିରେ ଉନ୍ନୀତ କମ୍ପ୍ୟୁଟିଂ ବ୍ୟବସ୍ଥା, ସେମି କଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା, ମହାକାଶ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ସମେତ 13ଟି ପ୍ରମୁଖ କ୍ଷେତ୍ରର ନବସୃଜନଗୁଡ଼ିକୁ ସ୍ଥାନିତ।

0: କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ପ୍ରତିଭା ଏବଂ ୟୁରୋପୀୟ ପୁଞ୍ଜି ମଧ୍ୟରେ ଏକ ସେତୁ ଭାବେ ଉଭା ହୋଇଛି। ଏହା ଯୁବ ନବସୃଜନକାରୀମାନଙ୍କୁ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କ ସହ ସଂଯୋଗ କରିବା ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ଭାରତର ଷ୍ଟାର୍ଟଅପ୍ ବିପ୍ଳବ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଦେଶର ଯୁବପିଢ଼ି କୃତ୍ରିମ ବୁଦ୍ଧିମତା ଓ ମହାକାଶ ପ୍ରଯୁକ୍ତି ବିଦ୍ୟାଠାରୁ ଆରମ୍ଭ କରି ସବୁଜ ଶକ୍ତି, ଉନ୍ନୀତ ନିର୍ମାଣ ବ୍ୟବସ୍ଥା ଏବଂ ପ୍ରତିରକ୍ଷା ନବସୃଜନ ଭଳି କ୍ଷେତ୍ରରେ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ସମାଧାନ ପ୍ରସ୍ତୁତ କରୁଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତରେ ଆଜି 2 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ରହିଛି ଏବଂ ଦେଶ ମାନବିକତା ପାଇଁ ପ୍ରଯୁକ୍ତି ବିଦ୍ୟା ନୀତି ଦ୍ୱାରା ପରିଚାଳିତ ଏକ ମାନବ କେନ୍ଦ୍ରିକ ନବସୃଜନ ମଡେଲକୁ ପ୍ରସାରିତ କରୁଛି।
1: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ବାୟୋଟେକ୍ନୋଲୋଜି, ସ୍ପେସ୍ ଟେକ୍ନୋଲୋଜି ଅର୍ ଆଡଭାନ୍ସ ମଟେରିଆଲ୍ସ, ଏ ସଭି ଏସି ଟେକ୍ନୋଲୋଜି ହେଁ ଯୋ ମାନବତା କେ ଫ୍ୟୁଚର କୁ ସେପ୍ କରେଙ୍ଗେ। ये ह्यूमन सिविलाइजेशन के अगले चैप्टर है। हर टेक्नोलॉजिकल रिवॉल्यूशन मानवता को एक नया अवसर देता है।
0: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଭାରତ ବିଶ୍ୱସ୍ତରୀୟ ନବସୃଜନ ଶକ୍ତି କେନ୍ଦ୍ର ଭାବେ ଅଭ୍ୟୁଦୟ ହୋଇଥିବାରୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ମାକ୍ରନ୍ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ନବସୃଜନ ବ୍ୟବସ୍ଥା ଏବଂ ଫ୍ରାନ୍ସ ସମୃଦ୍ଧ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ମଧ୍ୟରେ ଏକ ଦୃଢ଼ ସେତୁ ସ୍ଥାପନ କରୁଛି। ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ। ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ୟୁଟ୍ୟୁବ୍ ଚ୍ୟାନେଲ୍ର ଲାଇଭ୍ ଷ୍ଟ୍ରିମିଂ ଯୋଗେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ, ମେରାଜି ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାୱିଲ୍ ସହଯୋଗରେ ଏହି ଅନ୍ଲାଇନ୍ ଅଧିବେଶନ ଆୟୋଜିତ ହୋଇଥିଲା। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅଧିବେଶନରେ 4,35,000ରୁ ଅଧିକ ଥର ଦର୍ଶକ ଏହାକୁ ଦେଖିଛନ୍ତି। 2024ରେ ସ୍ଥାପନ ହୋଇଥିବା ରେକର୍ଡ ସଂଖ୍ୟକ 2,46,000 ଦର୍ଶକଙ୍କ ସଂଖ୍ୟାକୁ ମଧ୍ୟ ଏଥର ଅତିକ୍ରମ କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ପାଇଁ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ବିଶ୍ୱର ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ହର୍ ଘର୍ ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଓମାନ ଉପକୂଳ ନିକଟରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ 1ର ଇଞ୍ଜିନ୍ରେ ତ୍ରୁଟି ଘଟିଛି। ଏହି ଜାହାଜରେ 14 ଜଣ ଭାରତୀୟ ଥିଲେ। ସୋସିଆଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ସମସ୍ତ 14 ଜଣ କ୍ରୁ ସଦସ୍ୟ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କୁ ଏମ୍ଭି ଜବଲ ଅଲ୍ଲୀ 9 ନାମକ ଅନ୍ୟ ଏକ ଜାହାଜରେ ସ୍ଥାନାନ୍ତରିତ କରାଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିରାଟ 1 ଜାହାଜଟି ବୁଡ଼ିଯାଇଥିବା ଜଣାଯାଇଛି। ଓମାନର ମସ୍କାଟସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଶାରୀରିକ ଅସୁସ୍ଥତା ଯୋଗୁଁ ଏମ୍ଟି ସେଲେଷ୍ଟିଆଲ୍ ଜାହାଜରେ ପ୍ରାଣ ହରାଇଥିବା ଭାରତୀୟ ନାଗରିକ ନିଶାନ୍ତ ଉଇର୍ ଥାନାଙ୍କ ସମ୍ପର୍କରେ ସେମାନେ ସ୍ଥାନୀୟ ଓମାନ କର୍ତ୍ତୃପକ୍ଷ, ବନ୍ଦର ଅଧିକାରୀ ଏବଂ ସିପିଂ କମ୍ପାନୀ ସହିତ ସକ୍ରିୟ ସମନ୍ୱୟ ରକ୍ଷା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଜାହାଜଟି ଖୁବ୍ ଶୀଘ୍ର ଦୁକମ୍ ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ସହିତ ଜାହାଜରୁ ପାର୍ଥିବ ଶରୀରକୁ ଠିକ୍ ସମୟରେ ବାହାର କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କୁହାଯାଇଛି। ନିଶାନ୍ତଙ୍କ ମରଶରୀରକୁ ଯଥାଶୀଘ୍ର ଭାରତ ପଠାଇବା ପାଇଁ ସମସ୍ତ ଆନୁଷ୍ଠାନିକ ପ୍ରକ୍ରିୟା ଜାରି ରହିଛି ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଲେବାନନ୍ର ରାଜଧାନୀରେ ଇରାନ୍ ସମର୍ଥିତ ସଶସ୍ତ ଗୋଷ୍ଠୀ ହେଜବୁଲ୍ଲାର ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିବା ଇସ୍ରାଏଲ୍ ସେନା ପକ୍ଷରୁ ଆଜି ଘୋଷଣା କରାଯାଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଉତ୍ତର ଇସ୍ରାଏଲ୍ ଉପରେ ହିଜବୁଲ୍ଲା କରିଥିବା ଆକ୍ରମଣର ଜବାବରେ ଏହି ବିମାନ ଆକ୍ରମଣ କରାଯାଇଛି। ସପ୍ତାହକ ପୂର୍ବରୁ ଇସ୍ରାଏଲ୍ କରିଥିବା ଶେଷଥର ପାଇଁ ବେଡ୍ତୁର୍ ନିକଟବର୍ତ୍ତୀ ଅଞ୍ଚଳରେ ଆକ୍ରମଣରେ ଇରାନ୍ ପାଲଟା ଜବାବ ଦେଇଥିଲା। ତେହେରାନ୍ ପକ୍ଷରୁ କୁହାଯାଇଛି ଆମେରିକା ଇରାନ୍ ମଧ୍ୟସ୍ଥତା ଅସ୍ତ୍ରବିରତି ଚୁକ୍ତିରେ ଲେବାନନ୍ ଉପରେ ହେଉଥିବା ଇସ୍ରାଏଲ୍ ଆକ୍ରମଣର ଅନ୍ତ ମଧ୍ୟ ସାମିଲ ହେବା ଆବଶ୍ୟକ। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଭାରତର ମହାକାଶ ଅର୍ଥନୀତି ଆସନ୍ତା ଦଶନ୍ଧିରେ ପାଖାପାଖି 40-45 ବିଲିୟନ୍ ଡଲାରରେ ପହଞ୍ଚିବ। ସମ୍ପ୍ରତି ମହାକାଶ ଅର୍ଥନୀତି 8-9 ବିଲିୟନ୍ ଡଲାର ହୋଇଥିବାବେଳେ ଏ କ୍ଷେତ୍ରରେ ଆଗାମୀ ଦିନରେ ଅଭିବୃଦ୍ଧି ସୁନିଶ୍ଚିତ ବୋଲି ସେ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି ମହାକାଶ ନୀତି ନିର୍ଦ୍ଧାରଣରେ ସଂସ୍କାର

0: ଏ କ୍ଷେତ୍ରରେ ଘରୋଇ ଭାଗିଦାରିତା ଏବଂ ନବସୃଜନର ଦ୍ରୁତ ଅଭିବୃଦ୍ଧି ଯୋଗୁଁ ବିକାଶ ହୋଇପାରିଛି। ସେ କହିଛନ୍ତି ଭାରତର ମହାକାଶ କ୍ଷେତ୍ରରେ ରୂପାନ୍ତରଣ ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଡକ୍ଟର ସିଂହ କହିଛନ୍ତି ଭାରତର ମହାକାଶ କ୍ଷେତ୍ରରେ ଏହି ପରିବର୍ତ୍ତନ ସମଗ୍ର ଦେଶରେ ଘଟୁଥିବା ଏକ ବଡ଼ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି, ଯେଉଁଠାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଗବେଷଣାଗାର ସୀମାରୁ ବାହାରି ଜାତୀୟ ଚେତନାର ଏକ ଅଂଶ ପାଲଟିଛି। ସେ କହିଛନ୍ତି ସାମ୍ପ୍ରତିକ ବର୍ଷଗୁଡ଼ିକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମଧ୍ୟରୁ ଗୋଟିଏ ହେଉଛି ବିଜ୍ଞାନ ଏବଂ ସମାଜ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ। ଶ୍ରୀ ସିଂହ କହିଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ବଢ଼ୁଥିବା ଗୁରୁତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି। ସ୍ୱଚ୍ଛ ଭାରତ, ଡିଜିଟାଲ୍ ଇଣ୍ଡିଆ, ଡିଜିଟାଲ୍ ହେଲ୍ଥ, ଗଭୀର ସମୁଦ୍ର ଅଭିଯାନ ଏବଂ ଗଗନଯାନ ଭଳି କାର୍ଯ୍ୟକ୍ରମଗୁଡ଼ିକ ଭାରତର ବିକାଶ ଯାତ୍ରାର କେନ୍ଦ୍ରରେ ବିଜ୍ଞାନ ଏବଂ ନବସୃଜନକୁ ସ୍ଥାପିତ କରିବାରେ ସାହାଯ୍ୟ କରିଛି ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ ଦଶମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିଛି। ବର୍ମିଂହାମ୍ର ଏଜ୍ବାଷ୍ଟନ୍ କ୍ରିକେଟ୍ ଖେଳ ପଡ଼ିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ ଦୁଇ ଓଭରରେ ଏକ ୱିକେଟ୍ ହରାଇ ଦଶ ରନ୍ ସଂଗ୍ରହ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ଇ ମ୍ୟାଚ୍ ଆଜି ଭାରତୀୟ ସମୟ ରାତି 10:30ରେ ଆରମ୍ଭ ହେବ। ଅନ୍ୟ ଏକ ମ୍ୟାଚ୍ ଗ୍ରୁପ୍ ଏଫ୍ ଡାଲାସ୍ ଷ୍ଟାଡିୟମ୍ଠାରେ ନେଦରଲ୍ୟାଣ୍ଡସ୍ ଏବଂ ଜାପାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 1:30ରେ ଆରମ୍ଭ ହେବ। ଅଷ୍ଟ୍ରେଲିଆ ନିଜର ବିଶ୍ୱକପ୍ ଅଭିଯାନରେ ଏକ ଚମତ୍କାର ଆରମ୍ଭ କରି ଗ୍ରୁପ୍ ଡିର ପ୍ରଥମ ମ୍ୟାଚ୍ରେ ତୁର୍କୀକୁ 2-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ସ୍କଟଲ୍ୟାଣ୍ଡ ମାସାଚୁସେଟ୍ସଠାରେ ହାଇତି ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ 1-0 ଗୋଲ୍ରେ ବିଜୟ ହାସଲ କରି ଗ୍ରୁପ୍ ସିର ଶୀର୍ଷ ସ୍ଥାନରେ ପହଞ୍ଚିଛି। ତୁର୍କୀର ଆଣ୍ଟାଲିଆଠାରେ ଚାଲିଥିବା ବିଶ୍ୱକପ୍ ତୃତୀୟ ପର୍ଯ୍ୟାୟ ତୀରଚାଳନା ପ୍ରତିଯୋଗିତାରେ ଭାରତର ଧୀରଜ ବୋମାଦେବରା ଏବଂ କୁମକୁମ ମୋହତ ମିଳିତ ଭାବେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଧୀରଜ ଏବଂ କୁମକୁମଙ୍କ ପାଇଁ ମିଳିତ ତୀରଚାଳନା ପ୍ରତିଯୋଗିତାରେ ଏହା ହେଉଛି ପ୍ରଥମ ବିଶ୍ୱକପ୍ ସ୍ୱର୍ଣ୍ଣପଦକ। ମୁଖ୍ୟ ସମ୍ବାଦ ପୁଣିଥରେ ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ନେଇ ପ୍ରତିନିଧିସ୍ତରୀୟ ଆଲୋଚନା। ଗିନିଜ୍ ବିଶ୍ୱରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକରେ ଇଞ୍ଜିନ୍ ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ରୁ ସଦସ୍ୟ। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଭାରିପାଟଣା ଶ୍ରୋତାବନ୍ଧୁ ଶୁଣନ୍ତୁ ଏକ ଓଡ଼ିଶୀ ରଞ୍ଜିତା ସେନାପତିଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଗୋପାଳକୃଷ୍ଣ।

0: ଶ୍ରୋତାବନ୍ଧୁ ଶୁଣିଲେ ଏକ ଓଡ଼ିଶୀ ରଞ୍ଜିତା ସେନାପତିଙ୍କ କଣ୍ଠରେ ଗୀତ ରଚନା କରିଥିଲେ ଗୋପାଳକୃଷ୍ଣ। ଆକାଶବାଣୀ ଭବାନୀପାଟଣା, ସୋମରାତି 7:30। ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷପାସ। ତେବେ ତା ପୂର୍ବରୁ ଏହି ସୂଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ମୁଇଁ ଟିକେ ଆଗେ କରି କଟା ମଡା କଲି, ଧାନକେ ବି ଭଲ ହିସାବରେ ଭରା ଭୁରି କଲି, ଆର ଧାନକେ ମଣ୍ଡିନେ ଦେଇଦେଲି ନା। ମୋର ତ ଧାନ ଦେଇଦେଲି ନା, ତୋର କେନ୍ତା କେନ୍ତା?
1: ଆମର ବି ଡାଲୁଆ ଧାନ ନିକେ ହେଲା ବୋଲ ତ ବନେ ହେଇଛେ ବଚର, ଆରୁ ଆମେ ବି ଇଟା ମଣ୍ଡିନେ ଏକା ଦଉଛୁ ନା, ଯେ କରୁନ କରୁନ ଖଣେ ଆମର ଡେରି ହେଇଗଲା ବୋଲ ତୁ ଯେ ଏବେ ଏବେ ଦିଆ ଦୁଇ କରିଛୁ।
0: ମୁଇଁ ଜାଣିଛେ ନାନୀ, ଦୁଇ ତିନ ଦିନ ହେଲା ନା ମୁଇଁ ଦେଖୁଥିଲି ଆମ ଭାଟ ଯେନ୍ତା ନର୍ଦ୍ଦା ଧୂପା କରୁଛନ୍, ସେ ବି ନିଶ୍ଚେ ଟୋକନ ପାଇଥିବେ ନା।
1: ହଁ, ସେ ତ ପାଇଲେ, ଆରୁ ଇଟା ଆମେ ମଣ୍ଡିନେ ଏକା ଦେମୁ ବୋଲ ତୁ
0: ତିଆର କଥା ନାନୀ, ମଣ୍ଡିନେ ଏକା ବିକବା କଥା। ଆମର ସରକାର ଆମକେ କେଡେ ସୁନ୍ଦର କରି ଭଲ କରି ଦୁଇ ପଇସା ଦଉଛନ୍, ଆମେ ତାର ସୁଯୋଗ ବି ନେବା କଥା।
1: ନିଶ୍ଚେରେ ଭେ, ଯଦି ଆମେ ସରକାର କେ ଦେଲୁ ବେଲେ ଆମେ ଯେତକି ଆମର ପରିଶ୍ରମ କଲାଟା ନେଇକେ ଲାଭ ହେବା।
0: ତିଆର କଥା ନାନୀ, ମାତର ନାନୀ, ଇ ଯେନ୍ ଡାଲୁଆ ଧାନ ନେଇ ହେଲା କେ ସବୁକେ ମଣ୍ଡିନେ ଦେଇଦେବୁ କି କିଛି କେ ରଖାରୁଖି ବି କରବୁ?
1: ଦି ଚୁନେ ଭେ, ଆର କିଛି ନେଇକେ ଆମର ଘରର ଲାଗି ବି ରଖିଛୁ ବୋଲ ତୁ। ଚାଷୀ ଘରର ଲୋକ ଚୁଲ ଦିରା ନେଇ କଲେ ହେବା କେ କ, ଘରେ ଚାଷ କରୁଛୁ, ଚୁଲ ଦିରା ତ କରବୁ ନା ଘରର ଲାଗି।
0: ଇଟା ତ ରଖିଛେ ବୋଲୁଛୁ ନାନୀ, ମାତର ରଖିଦେଲେ ନେଇ ହୁଏ, ସେଟାକେ ବନେ କରି ଯତନ ପାତନ କରି ରଖବାକେ ପଡ଼ବା।
1: ଡାଲୁଆ ଧାନ କେ ନେଇକେ ରେ ଭେ, ଦେଖ ବର୍ଷା ବି ଆସି ଯେସି ନା ବୋଲ ତୁ, ଇଟା ସରୁନ ସରୁନ ତାର ଯେନ୍ ଯତନ କରବାଟା ନେଇକେ ଆମେ ଅମଲ କରି ସାରିଲା ପଛେ, ହେଟା ଗୋଟେ ଖୁବ ଜରୁରୀ ଜିନିଷ ବୋଲ ତ ଆମେ ସବେ ଜାଣବା କଥା। ଡାଲୁଆ ଧାନ କେ ଯଦି ଆମେ ଅମଲ କରି ସାରିଲା ପରେ ଯତନ ନେ ରଖଲୁ ବେଲେ ସେଟା ବନେ କରି ରହି ପାରବା।
0: ନିଶ୍ଚେ ଭଲିକି ରହିବା ନାନୀ, ମାତର ତୋର ମୋର କଥାବାର୍ତ୍ତା ଭିତରେ ମୋତେ କଥା ଗୋଟେ ସୁର ପଡ଼ଲା।
1: କେଟା ନୁ?
0: ଆଜି କାଏ ଦିନ ଯେ ଜାଣିଛୁ କି ନାଇଁ?
1: ହଁ, ଏଚ ପହିଲି ରଜରେ ଭେ,
0: ଆମର ଚାଷୀ ମାନଙ୍କର ଗୋଟେ ବଡ ପରବ ନାନୀ।
1: ହୁଏ ହୁଏ ହୁଏ, ଆମର ଅଞ୍ଚଳରେ ସିନା ହେତକି ପାଳନ ନେଇ କରବାର, ମାତର କ ତୁଇ ଯଦି ଯିବୁ ଭୁବନେଶ୍ୱର ବାଟେ ବେଲେ ହେବାର ତ କେତେ ସୁନ୍ଦର ପାଳନ କରୁଛନ୍।
0: ତୋ ଯେନ୍ ଚାଷୀ ଦଦା ମାନେ ଆଜି ଯେନ୍ ପହିଲି ରଜ ପାଳନ କରୁଛନ୍, ଆମର ତରଫୁ ସେମାନଙ୍କୁ ଗୋଟେ ଆମେ ଶୁଭେଚ୍ଛା ଜଣେଇ ଦମା।
1: ହୁଏ ରେ ଭେ, ଆର ଶୁନୁ, ଆମର ଇଲଗେ ବି ନେଇକେ ଆମେ ତ ଦେଖୁଛୁ ଚାଷୀ ଲୋକ ଇ ତିନ ଦିନ ନେଇକେ ରଜ ତିନ ଦିନ ଭଲ ବି ନେଇ କରୁ ଜମିକି, କାଁ ଯେ ଜାଣିଛୁ ତ ପୃଥ୍ୱୀ ମାତା ଅସୁଧିଆ ହେଇଥିସନ୍ ବୋଲି କରି ନେଇକେ ଆମର ବିଶ୍ୱାସ ଅଛେ। ହେତିର ଲାଗି ପରେ ପହିଲି ରଜ ପଛେ ରଜ ସଂକ୍ରାନ୍ତି ଆସୁଛେ।
0: ଇଟା ତ ଆଜି ତିଆର ତିଆର ଜାଣବାର କଥା ମାନେ ତୁ କହିଲୁ ନାନୀ, ମାତର ତୋର ମୋର କଥାବାର୍ତ୍ତା ଭିତରେ ଆମର ମନୋରଞ୍ଜନ କରବାକେ ଦଦା ମାନେ ବି ଖେଟ।
1: ମୁଇଁ ଖବର ଦେଇଥିଲି ତାକର ଦଲ ବଲ କେ ଧରିକର ଠିକ ସମୟାନେ ଖେଟିଲେ ଆମର ଶିଳ୍ପୀ ଦଦା। ଆମର ଶିଳ୍ପୀ ଦଦା ହଉଛନ୍ ନବୀନ କୁମାର ବାଗ ଆରୁ ତାକର ଦଲ ବଲ।
0: ତୁ ଦଦା ମାନଙ୍କର ଗାନା ବାଜନା ଶୁଣୁ ନାନୀ?
1: ହଁ ଚାଲ ଶୁଣୁ।

0: ଶୁଣିଲି ନାନୀ,
1: ଶୁଣିଲି ରେ ଭେ ମୁଇଁ ବି ବଡ଼ା ସୁନ୍ଦର ଲାଗ୍ଲା ଗାନା। ଧନ୍ୟବାଦ ଗୋଟେ ବି ହିନ୍ତି ସୁନ୍ଦରଟା ଦୁଁ, ଆମର ଶିଳ୍ପୀ ଦୋଦା ମାନେ କେତେ ସୁନ୍ଦର କରି ଗାଇଲେ। ମା ତର୍କ ଶୁଣୁ ଛନେ କାଗରୁନ୍ ଯେ ଡାଲୁଆ ଧାନର କଥା ନେଇ ହଉଥିଲୁ କେ, ଡାଲୁଆ ଧାନର ପରବର୍ତ୍ତୀ ଯତ୍ନ କେନ୍ତା କରି ଆମର ଚାଷୀ ଭାଇ ଭଉଣୀ ମାନେ କରିପାରବେ ସେ ବିଷୟରେ ଛନେ ଚାଲ ବିଶେଷଜ୍ଞ ଆଜ୍ଞା ଠାନୁ ଶୁଣୁ।
0: ହଁ ନାନୀ,
2: ଏବେ ତ ଆମର ଚାଷୀ ଭାଇ ମାନେ ଡାଲୁଆ ଧାନ ଚାଷ କରୁଛନ୍, ତ ଇ ଯେନ୍ ଡାଲୁଆ ଧାନକେ ଆମେ କେନ୍ତା କରି ଯତ୍ନ ନୂତନ କର୍ମା, କେନ୍ତା କଲେ ଆମେ ଡାଲୁଆ ଧାନ୍ତି ଅଧିକ ଅମଲ ପାଇପାର୍ମା, ସେ ବିଷୟରେ କହିବା ଲାଗି ଆଜି ଆମର ବୈଠକକେ ଭବାନୀପାଟନାର କୃଷି ଅଧିଦର୍ଶକ ଲଦୁରାମ ଝାକର ଆଜ୍ଞା ଆସିଛନ୍। ତ ଆଜ୍ଞା ଆଜି କହିବେ ଡାଲୁଆ ଧାନର ପରବର୍ତ୍ତୀ ଯତ୍ନ। ତ ଝାକର ଆଜ୍ଞା ଜୁହାର।
3: ଜୁହାର ଆଜ୍ଞା, ଜୁହାର।
2: ତ ଆଜ୍ଞା ପ୍ରଥମ କରି କହନ୍, ଆମେ ଇ ଯେନ୍ ଡାଲୁଆ ଧାନ ଚାଷ କର୍ମୁ ଆଜ୍ଞା,
3: ଆଜ୍ଞା
2: ଇତା ଲାଗି ଆମେ କେନ୍ତା କରି ଯତ୍ନ ନତନ କର୍ମୁ
3: ଆଜ୍ଞା,
2: ଆର୍ କେନ୍ତା କରି ସାର ପ୍ରୟୋଗ କଲେ
3: ଆଜ୍ଞା
2: ଇ ଯେନ୍ ଡାଲୁଆ ଧାନଟା
3: ଆଜ୍ଞା
2: ଠିକ୍ ହିସାବରେ ହେଇପାର୍ବା? ଆଜ୍ଞା,
3: ଇଟା ହଉଛେ ଆଜ୍ଞା ଧାନ ଗଛର ଜୀବନ ଧାରଣ ପାଇଁ ଆଉ ବଂଶ ବିସ୍ତାର ପାଇଁ 17 ପ୍ରକାର ଖାଦ୍ୟ ସାର ଦରକାର
2: ଆଜ୍ଞା।
3: ସେ ଭିତରୁ ମେନ୍ ହଉଛେ 3ଟା ସାର, ଗୋଟେ ହଉଛେ ଯବକ୍ଷାରଜାନ, ଗୋଟେ ହଉଛେ ଫସ୍ଫରସ୍, ଆଉ ଗୋଟେ ପଟାସ
2: ଆଜ୍ଞା।
3: ଇଟାକେ ଆମେ କାଣା କର୍ମା, ବର୍ତ୍ତମାନ ଡାଲୁଆ ଧାନରେ ଆମେ 100ରୁ 120 ଦିନିଆ ଧାନ ଏକା କରୁଛୁଁ
2: ଆଜ୍ଞା।
3: ସେନୁଆର ବେଶୀ ଦିନ କଲେ ଆମକୁ ପାଣିର ଅଭାବ ହେବା, ଅସୁବିଧା ହେବା। ତ ଚାଷ ଯେତିକି ବେଲ୍କେ କରାହେବା, ତଳି ରୁଆ ହେବା, ସେ ସମୟରେ ଆମେ କାଣା କର୍ମା, ସାର୍କେ 4 ଥର କରିକରି ତାକେ ଦିଆଯିବା
2: ଆଜ୍ଞା।
3: ପ୍ରଥମରେ ତଳି ରୁଇଲା ବେଲ୍କେ ଫସ୍ଫରସ୍, ଆଉ ଅଧା ହେଉଛେ ପଟାସ୍, ଆଉ 1/4 ହେଉଛେ ସେଟା ଆମର ଯବକ୍ଷାରଜାନ ଦରକାର। ଆମର ଗୋଟିଏ ହେକ୍ଟର ପାଇଁ, 1.5 ଏକର ପାଇଁ 60 kg ଯବକ୍ଷାରଜାନ, 30 kg ହେଉଛେ ଫସ୍ଫରସ୍, ଆଉ 30 kg ପଟାସ ଦରକାର
2: ଆଜ୍ଞା।
3: ତ ସେ ଭଳିଆ ଆମେ ଫାର୍ଷ୍ଟରେ ଆମେ ତଳି ରୁଆ ସରିଗଲାନ
2: ଆଜ୍ଞା,
3: ତେଣୁକରି ଆମେ ବର୍ତ୍ତମାନ ତଳି ରୁଇକରି ପାଖାପାଖି ଲୋକମାନଙ୍କର କାର ପିଲ୍ ଦେବା ଅବସ୍ଥାରେ ଅଛେ। ତ ଇ ପିଲ୍ ଦେବା ସମୟରେ ଆମେ କାଣା କର୍ମା, ଯବକ୍ଷାରଜାନ ଯେନ୍ ରହିଲା ସେଟାକେ 15 kg ହିସାବରେ ହେକ୍ଟର ପିଛା ଯବକ୍ଷାରଜାନ ସାର ଏତିକି ବେଲ୍କେ ଆମେ ପ୍ରୟୋଗ କର୍ମା
2: ଆଜ୍ଞା।
3: ତ ତେଣୁକରି ଗଣ୍ଠି ଛାଡ଼ିଲା ଗଲା ପରେ ପୁଣି ଗର୍ଭ ଅବସ୍ଥାରେ ଯବକ୍ଷାରଜାନ ଯେନ୍ 15 kg ବାକି ରହିଥିବା ହେକ୍ଟର ପିଛା ତାକେ ଆମେ ପ୍ରୟୋଗ କରିଦେମା, ଆଉ ଯେନ୍ ଅନୁସାରେ ପ୍ରୟୋଗ କର୍ମା ସେତିକି ଆମକେ ଭଲ ଅମଳ ମିଳିବା।
2: ତ ଆଜ୍ଞା ଆପଣ ତ ଜାଣିଛନ୍ ଆମର ଚାଷ ଲାଗି ପେନ୍ ଗୋଟେ ମୁଖ୍ୟ ଜିନିଷ ଆଜ୍ଞା
3: ଆଜ୍ଞା।
2: ଆର୍ ଇ ଯେନ୍ ଡାଲୁଆ ଧାନ ଯେନ୍ଟା ଆମର ଖରାଦିନେ ଚାଷ ହେଉଛି
3: ଆଜ୍ଞା ଆଜ୍ଞା,
2: ଇଥିଲାଗି ତ ପେନ୍ ଯେନ୍ତା କରିବି ଦେବାକେ ପଡ଼ବା
3: ଆଜ୍ଞା ଆଜ୍ଞା।
2: ତ ଇ ଯେନ୍ ଧାନ ଫସଲ କର୍ମୁ, ଇ ଯେନ୍ ଡାଲୁଆ ଫସଲ କର୍ମୁ ଆମେ
3: ଆଜ୍ଞା,
2: ଇତା ଲାଗି ଆମେ ଜଳକେ ଆମର ପେନ୍କେ କେନ୍ତା କରି ଦେଲେ ଆମେ ଚାଷ୍ଟା ଠିକ୍ ହିସାବରେ ପାଇପାର୍ମା
3: ଆଜ୍ଞା,
2: ସେ ବିଷୟରେ କହନ୍ ଆଜ୍ଞା।
3: ଗୋଟେ ଫସଲ ଲାଗି ଜଳ, ବାୟୁ ଆଉ ଉତ୍ତାପ ବିହନ ଗଜା ଠାରୁ ଅମଳ ପର୍ଯ୍ୟନ୍ତ ଆମକେ ଦରକାର। ତ ଆମେ କାଣା କର୍ମା, ଜମି ଶୁଖିଗଲେ ଗଛ ଖାଦ୍ୟ ସାର ପାଏ ନାହିଁ, ତେଣୁକରି ହଳଦିଆ ପଡ଼ିଯାଏ, ଆଉ ରହିବା ସମୟରେ ଜମିରେ ଅଧିକ ପାଣି ଯଦି ହେଲେ ପିଲ ଦେବାରେ ବିଳମ୍ବ ହୁଏ
2: ଆଜ୍ଞା।
3: ତ ଜଳ ନିୟନ୍ତ୍ରଣ କଲେ ଘାସ ଦମନ ହୁଏ ଓ ଗଛ ଭଲ ଭାବରେ ମାଟିରୁ ଖାଦ୍ୟ ପାଏ, ରୋଗ ପୋକ ମଧ୍ୟ କମ୍ ହୁଏ। ଜଳ ନିୟନ୍ତ୍ରଣ ଗୋଟେ ନିହାତି ଦରକାର
2: ଆଜ୍ଞା।
3: ତ ରୁଆ ଠାରୁ ପିଲ ଦେବା ପର୍ଯ୍ୟନ୍ତ ଅଳ୍ପ ପାଣି ଜମିରେ ରଖିବା ଉଚିତ, ତାପରେ ପିଲ ସାର ଦେବା ସମୟରେ ମଧ୍ୟ ପାଣି କମ୍ କରିବା ଉଚିତ
2: ଆଜ୍ଞା।
3: ସାର ଦେବାର 7 ଦିନ ପରେ ଜମିରୁ ଜଳ ନିଷ୍କାସନ କରି ମାଟି ଶୁଖିଗଲା ପରେ ପୁଣି ପାଣି ଭରିଦେଇ ଅଦରକାରୀ ପିଲ ବାହାରେ ନାହିଁ, ଯେଉଁଟା ଆମର ଯେଉଁ ପିଲମାନେ ଅଛେ ସେନା ଧାନ ବାହାରିଲେ ବି ଭଲ ଚେପ ହେଇଯିବା
2: ଆଜ୍ଞା,
3: ତେଣୁକରି ସେଟା ଅଦରକାରୀ ପିଲ ନେଇ ବାହାରେ, ତାପରେ ଫସଲକୁ ଘାସ ରୋଗ ପୋକ ଦାଉରୁ ରକ୍ଷା କରେ। ଗର୍ଭ ଅବସ୍ଥା, ଫୁଲ ଉଡ଼ାଇବା ଆଉ କ୍ଷୀର ଢୁକିବା ସମୟରେ ପାଣି ନିହାତି ଜମିରେ ଦରକାର।
2: ତ ଆଜ୍ଞା ଏଇଟା ତ ବହୁତ ସୁନ୍ଦର ଭାବରେ ଆପଣ ବୁଝେଇ ଦେଲେ କେନ୍ତା କରି ଆମେ ପେନ୍ ଦେମୁ ଆମର ଇ ଡାଲୁଆ ଧାନ୍ତି
3: ଆଜ୍ଞା।
2: ତ ଯେନ୍ତା ଜୀବନ ଥିଲେ ରୋଗ ଅଛେ, ସେନ୍ତା ଆମର ଚାଷ ବାସ୍ତି ବି ରୋଗ ଅଛେ। ତ ଇ ଯେନ୍ ଆମେ ଧାନ ଫସଲ କର୍ମୁ
3: ଆଜ୍ଞା,
2: ତ ଇ ଯେନ୍ ଆମର ଧାନ ଫସଲ ତି କେନ୍ତା

0: କେନ୍ତା ପ୍ରକାର ରୋଗ ଫୋକ ହେସି
1: ଆଜ୍ଞା,
0: ଆରୁ ଇଟା କେନ୍ତା କରି ନିରାକରଣ କରାଯାଇ ପାର୍ବା, ଦମନ କରାଯାଇ ପାର୍ବା, ସେ ବିଷୟରେ କହୁନ ଆଜ୍ଞା।
1: ମଣିଷକେ ଯେନ୍ତା ରୋଗ ହେସି, ଧାନ ଫସଲ କେନ୍ତା ରୋଗ ପୋକ ଲାଗ୍ସି, ମେନ୍ ହେଲା ଗୋଟେ କାଣ୍ଡବିନ୍ଧା ପୋକ। ଯଦି କାଣ୍ଡବିନ୍ଧା ପୋକ ଲାଗିଗଲା ଆଜ୍ଞା, ଆମେ କାଣା କର୍ମା ନା କ୍ଲୋରୋଫାଇରିଫସ୍ 400 ml ଗୋଟେ ଏକରକେ ଲାଗ୍ବା, ସେଟା 200 liter ପାଣିରେ ମିଶେଇକରି ସେଟା ବୁନ୍ବେ, ମାପ ଯୁଗ ଠିକ୍ କର୍ବାକେ ପଡ଼୍ବା
0: ଆଜ୍ଞା।
1: ଏକରେ ପାଣି, ଦୁଇରେ କ୍ଲୋରୋଫାଇରିଫସ୍ ଯେନ୍ ଔଷଧ ବିଛ୍ମା
0: ଆଜ୍ଞା,
1: ସେଟା ଠିକ୍ ସମୟରେ ଆମେ ଯଦି ଦେଇପାରିଲେ କାଣ୍ଡବିନ୍ଧା ପୋକଟା କମିଯିବା। ଆର୍ ଗୋଟେ ପତ୍ରମୋଡ଼ା ପୋକ ଲାଗ୍ବା ଆଜ୍ଞା, ପତ୍ରମୋଡ଼ା ପୋକ ଲାଗିଲେ କାଣା ହେବା, ତାକେ ଟ୍ରାଜୋଫସ୍ ବୋଲି ଗୋଟେ ଉଷ ମିଳୁଛେ, ସେ ଟ୍ରାଜୋଫସ୍ 400 ml ଦେଲେ ଆପଣଙ୍କର ଏକର ପିଛା ସେଟା 200 ml ପାଣିରେ ଆମେ ମିଶେଇକରି ସ୍ପ୍ରେୟର୍ରେ ସ୍ପ୍ରେ କଲେ ଆମେ ପୋକ ଦାଉରୁ ରକ୍ଷା କରିପାର୍ମା। ତାପରେ ପତ୍ରପୋଡ଼ା ଗୋଟେ ରୋଗ ଲାଗ୍ସି, ପତ୍ରପୋଡ଼ା ରୋଗ ଯଦି ଲାଗ୍ଲା ବୋଲେ 10 liter ପାଣିରେ 1 gram ଷ୍ଟ୍ରେପ୍ଟୋସାଇକ୍ଲିନ୍ ସହିତ 45 gram କପର୍ ଅକ୍ସାଇଡ୍ ମିଶେଇକରି ସ୍ପ୍ରେ କଲେ ସେଟା ଆମର ଦମନ ହେଇପାର୍ବା
0: ଆଜ୍ଞା।
1: ଆଉ ରୋଗ ପୋକ ଗୋଟେ ମେନ୍ ଫ୍ୟାକ୍ଟର, ମେନ୍ ଜିନିଷଟା ଯେନ୍ଟାକି ଆମେ ଯଦି ଦମନ କରିଦେଇପାରିଲା ଆମର ଅମଳ ଠିକ୍ ହିସାବରେ ଆମେ ପାଇପାର୍ମା।
0: ତ ଆଜ୍ଞା, ଏଇଟା ତ ଆପଣ କେନ୍ତା କରି ରୋଗ ପୋକକେ ଆମେ ଦମନ କର୍ମା ସେ ବିଷୟରେ କହିଲେ, ତ ଇନେ ଆମର ଚାଷୀ ଭାଇମାନେ ଗୋଟେ କଥା ଜାଣିବା ଲାଗି ଚାହୁଁଛନ୍, ଯେତେବେଳେ ସେମାନେ କୀଟନାଶକ ପ୍ରୟୋଗ କରୁଛନ୍ ଆଜ୍ଞା, ସେତେବେଳେ ସେମାନେ କାଁ କାଁ ବିଷୟ ପ୍ରତି ବିଶେଷ କରି ଧ୍ୟାନ ଦେବାର କଥା ଆଜ୍ଞା?
1: ଧାନ ଫୁଲ ଉଡ଼ାଇବା ଅବସ୍ଥାରେ ଆମେ ଉପରବେଳା ବା ସନ୍ଧ୍ୟା ସମୟରେ କୀଟନାଶକ ଔଷଧ ଆମେ ପ୍ରୟୋଗ କରିବା କଥା
0: ଆଜ୍ଞା।
1: ଆଚ୍ଛା, ମାଟିଆ ଗୁଣ୍ଡି ଓ ଧଳା ପିଠିଆ ମାଟିଆ ଗୁଣ୍ଡି ପୋକ ଦମନ ପାଇଁ ଧାନ ଗଛ ମୂଳରେ ଏକଦମ ତଲେ
0: ଆଜ୍ଞା,
1: ସେ ଜାଗାରେ ଆମେ ପେଷ୍ଟିସାଇଡ୍ସ ପକାଇବା କଥା
0: ଆଜ୍ଞା।
1: ଦାନାଦାର ଔଷଧ ପକାଇବା ସମୟରେ ବିଲରେ, ସେଟାକେ ଆମେ ପକାଇବା ସମୟରେ ମାଟିରେ ବା ଆମର ବିଲରେ 7.5 cm ପାଣିରୁ ଅଧିକା ନେଇଥିବାର କଥା। ଆଉ ବର୍ଷା ଯଦି ହେଇଗଲା, ଆମେ ଉଷ ଛିଟିଛୁ
0: ଆଜ୍ଞା,
1: ବର୍ଷା ହେଇଗଲା
0: ଆଜ୍ଞା,
1: ବର୍ଷା ହେଇଗଲା ବେଲେ 3 ghanta ପର୍ଯ୍ୟନ୍ତ ତାର ରିଆକ୍ସନ୍ ରହିବା, 3 ghanta ଭିତରେ ଯଦି ହେଇଛେ ବୋଲେ ପୁଣି ଆର୍ଥରେ ସ୍ପ୍ରେ କରିବାକୁ ପଡ଼ବା, ନହେଲେ ଗଛକେ କାମ ନେଇ ଦିଏ
0: ଆଜ୍ଞା।
1: ତେଣୁକରି ଚାଷୀ ଭାଇମାନେ ଆମର ଠିକ୍ ସମୟରେ ତଳି ରୋଇବାଟା, ଠିକ୍ ସମୟରେ ଆମେ ପେଷ୍ଟିସାଇଡ୍ସ କିମ୍ବା ଆମର କୀଟନାଶକ ଔଷଧ ପକାଇବାଟା, ଆଉ ଠିକ୍ ସମୟରେ ପାଣି ନିୟନ୍ତ୍ରଣ କରିବାଟା ଯଦି ଆମେ କରିପାର୍ମା ବୋଲେ ଆମେ ଅଧିକା ଅମଳ ଆମେ ପାଇପାର୍ମା। ଏବେ ବର୍ତ୍ତମାନ 120 ଦିନିଆ ଧାନ, ଯେନ୍ ଯେନ୍ ମାନଙ୍କର ଗଣ୍ଠି ଛାଡ଼ିବାର ଅବସ୍ଥା ବି ଅଛି, କାର କାର ଧାନ ମାନେ ବାହାରି ଯିବାର ଅବସ୍ଥାରେ ବି ଅଛି, ତେଣୁ ଜଳ ନିୟନ୍ତ୍ରଣ କରିବେ, ଆଉ ପେଷ୍ଟିସାଇଡ୍ ଯେନ୍ଟା କୀଟନାଶକ ଯେନ୍ଟା ଦରକାର ସେଟା ଆମର କୃଷି କର୍ମଚାରୀମାନେ ବି ଆମର ଭିଲେଜରେ ରହୁଛନ୍, ତାଙ୍କେ ପଚାରିଦେଲେ କେତେ ଲିଟରରେ କେତେ ଆମର ଔଷଧ ପକାବା ସେ ଅନୁସାରେ କରାହେବା।
0: ତ ଆଜ୍ଞା, ଗୋଟେ କଥା କହନ୍, ଆପଣ ଯେନ୍ କହିଲେ ଆମେ ଯେନ୍ କୀଟନାଶକ ପ୍ରୟୋଗ କର୍ମା ଏଇଟା ସଞ୍ଜ ବେଲେ କର୍ବା କଥା ବୋଲିକିରି, ତ ଏଇଟା କାଁ କରି ଆଜ୍ଞା? ଏଇଟା
1: ଦିନର ବେଲେ କଲେ ବେଶୀ ତାର ଉତ୍ତାପ ରହିଥିବା, ତେଣୁକରି ଆମେ ତାକେ ସଞ୍ଜ ବେଲେ କଲେ ତାର ମାନେ ଆର କୌଣସି ତାର ପଲିନେସନ୍, ତାର ଯେନ୍ ଧାନ ଯେନ୍ ଉତ୍ପାଦନ ହେବାଟା
0: ଆଜ୍ଞା,
1: ସେଟା କମିଯିବା।
0: ତ ଆଜ୍ଞା, ଏଇଟା ତ ବହୁତ ସୁନ୍ଦର କରି ଆପଣ ବୁଝେଇ ଦେଲେ। ତ ଇନେ ଗୋଟେ କଥା କହନ୍ ଆଜ୍ଞା, ଆମର ଧାନ ଚାଷ ନେ ତ ଆମର ଘାସ ଗୋଟେ ମୁଖ୍ୟ ଶତ୍ରୁ ଆଜ୍ଞା
1: ଆଜ୍ଞା ଆଜ୍ଞା,
0: ଇଟାକେ ଯଦି ଆମେ ଦମନ ନେଇ କର୍ବା ବେଲେ ଚାଷବାସ ଠିକ୍ ହିସାବରେ ନେଇ ହେଇପାରେ
1: ଆଜ୍ଞା।
0: ତ ଆମେ ଇ ଯେନ୍ ଧାନ ଫସଲଟି ଆଜ୍ଞା, କେନ୍ତା କରି ଘାସକେ ଆମେ ଦମନ କଲେ ଆମର ଚାଷବାସ ଠିକ୍ ହିସାବରେ ହେଇପାର୍ବା
1: ଆଜ୍ଞା,
0: ସେ ବିଷୟରେ କହନ୍ ଆଜ୍ଞା।
1: ଧାନ ରୁଆ ହେବାର 3 saptah ବୋଲେ 21 din ଭିତରେ ଘାସ ବାଛିଦେବେ
0: ଆଜ୍ଞା।
1: ଘାସ ବାଛିଦେଲେ ଆମର ତାମାନେ ଅନାବନା ଘାସ ଯଦି ବାଛିଦେମା
0: ଆଜ୍ଞା,
1: ଆମେ ସେନୁ ଆମେ ଭଲ ଅମଳ ପାଇପାର୍ମା
0: ଆଜ୍ଞା।
1: ଆଉ ଧାନ ବୁଣା କରିଥିବା ଧାନ ଗଛରେ 2-3 saptah ହେଇଗଲେ ଘାସ ପୁଣି ବାଛି ଦିଅନ୍ତୁ। ତାପରେ ଏଥିପାଇଁ କାଣା କରିବେ, ୱିଡର୍ ବ୍ୟବହାର କରବାର କଥା
0: ଆଜ୍ଞା।
1: ୱିଡର୍ ବ୍ୟବହାର କଲେ ଆମର ଖର୍ଚ୍ଚ ବି କମ୍ ହେଇଯିବା
0: ଆଜ୍ଞା।
1: ତ ହେଥିର୍ଲାଗି ତଳିକେ ଧାଡ଼ି ଧାଡ଼ି କରି ରୁଇସୁଁ, ଧାଡ଼ି ଧାଡ଼ି କରି ରୁଇବାର ଦ୍ୱାରା ଆମର ୱିଡର୍ ବ୍ୟବହାର କଲେ ଏକଦମ କମ୍ ଖର୍ଚ୍ଚ ହେବା
0: ଆଜ୍ଞା।
1: ଦ୍ୱିତୀୟ ଥର ଘାସ ପୋଛା କାମ ବୁଣିବା ବା ରୋଇବାର 5 saptah ପରେ କରନ୍ତୁ
0: ଆଜ୍ଞା,
1: ହେଲା
0: ଆଜ୍ଞା।
1: ଆଉ ମୂଲିଆ ମଜୁରିଆ ଭାବେ ଅଭାବ ହେଲେ ଉପଯୁକ୍ତ ଘାସମରା ପ୍ରୟୋଗ କରି ଘାସକୁ ଦମନ କରିବେ।
0: ଆପଣ ଗୋଟେ ଯେନ୍ କଥା ଗୋଟେ କହିଲେ 5 saptah ପରେ ଯେନ୍ କରବା କଥା
1: ଆଜ୍ଞା ଆଜ୍ଞା,
0: ଏଇଟା ଗୋଟେ କାଣା ତାର ହିସାବ କିତାବ ଅଛି?
1: ହଁ ହଁ, ଆମର ବୁଟାକ୍ଲୋର ବୋଲି ଗୋଟେ ଔଷଧ ଅଛେ, ପ୍ରିଟିଲାକ୍ଲୋର ଅଛେ ଔଷଧ, ତାକେ ଆମେ ପକେଇ ପାର୍ମା। ଆଉ ପ୍ରୋଫେନୋଫକ୍ସ ଅଛେ, ଆଉ କ୍ଲୋରିମୁରନ୍ ଇଥାମିଲ୍, ଏନ୍ତା କରି ଯେନ୍ ଅଛେ ଔଷଧଟା ସେଟା ଆମେ ପକେଇ ପାର୍ମା। ବୁଟାକ୍ଲୋର ଆମର ପ୍ରାୟ ମିଳୁଛେ ଘାସ ଦମନ ପାଇଁ, ତ ଆମେ ପ୍ରିଟିଲାକ୍ଲୋର ବି ପକେଇ ପାର୍ମା ଗଜା ହେବା ପୂର୍ବରୁ କିମ୍ବା ରୋଇବାର 3-5 din ଭିତରେ।
0: ତ ଆଜ୍ଞା, ଏଇଟା ଯେନ୍ କହିଲେ ଆପଣ ଔଷଧ କଥା
1: ଆଜ୍ଞା,
0: ଯେ ଏଇଟାକେ ଆମେ ହେକ୍ଟର ପ୍ରତି ଆମେ କେତେ ଔଷଧ ପ୍ରୟୋଗ କଲେ ତାର ସୁଫଳ ପାଇପାର୍ମା?
1: ହେକ୍ଟର ପ୍ରତି ଆମର 2.5 liter ଆଜ୍ଞା ବୁଟାକ୍ଲୋର ଆମେ ପ୍ରୟୋଗ କରିପାର୍ମା ହେକ୍ଟର ପ୍ରତି
0: ଆଜ୍ଞା।
1: ଆଉ ପ୍ରିଟିଲାକ୍ଲୋର ହେଲା 1.5 1.5 liter ପାଣି, 1.5 liter ଔଷଧଟା ଦରକାର କରବା
0: ଆଜ୍ଞା।
1: ତ ତେଣୁକରି ଆମେ ଧାଡ଼ି ରୁଆ ଯଦି କରିମା
0: ଆଜ୍ଞା,
1: ଆମର ୱିଡର୍ ଯଦି ବ୍ୟବହାର କରିଦେମା ବୋଲେ ଆମର ଘାସଟା ଦମନ ହେଇଯିବା
0: ଆଜ୍ଞା।
1: ଆଉ ଘାସ ଯଦି ଦମନ ହେଲା ଆଉ ଠିକ୍ ସମୟରେ ଆମେ ପୋକ ରୋଗ ନିୟନ୍ତ୍ରଣ କରିଲୁ
0: ଆଜ୍ଞା,
1: ଠିକ୍ ସମୟରେ ଆମର 120 ଦିନେ ଧାନ ଯେନ୍ଟା ଆମେ କରୁଛୁ
0: ଆଜ୍ଞା,
1: ଏଇନେ ଆମେ ଆରାମସେ ଧାନଟା ଭଲ ଅମଳ ପାଇପାର୍ମା। ଆଉ ଗୋଟେ କଥା ହେଲା ଆଜ୍ଞା, ଯେତିକି ବେଲ୍କେ ଧାନ ଆମେ ଅମଳ କର୍ମା 80 ରୁ 85 ଭାଗ

0: ଶସ୍ୟ ନଡ଼ା ରଙ୍ଗର ହୋଇଗଲେ ତାକୁ ଧାନ କାଟିବା, ଆଉ ଧାନ କାଟିବା ଆଗରୁ ପାଣି ଆମେ ଜମିରୁ କାଟିଦେବାକୁ ପଡ଼ବା। ତାପରେ ଧାନର ଶତକଡ଼ା 20-25% ଜଳୀୟ ଅଂଶ ଥିବା ଅବସ୍ଥାରେ କାଟନ୍ତୁ। କଟାଯାଇଥିବା ଧାନକୁ ଗଦା କରି ରଖନ୍ତୁ ନାହିଁ, ହେଲା। ତାପରେ ଧାନ କାଟିବାର 24 ଘଣ୍ଟା ମଧ୍ୟରେ ଧାନ ଅମଳ ଯନ୍ତ୍ରରେ ଅମଳ କରନ୍ତୁ। ଅମଳ ହୋଇଥିବା ଧାନ ମାଟି ସ୍ପର୍ଶରେ ନ ଆସିବା ପାଇଁ ଦରି, ପ୍ଲାଷ୍ଟିକ୍ କିମ୍ବା ତାର୍ପୁଲିନ୍ ବ୍ୟବହାର କରନ୍ତୁ। ପ୍ଲାଷ୍ଟିକ୍ ଦରି ବା ତାର୍ପୁଲିନ୍ ଉପରେ 8 ସେଣ୍ଟିମିଟର ଉଚ୍ଚତାର ଧାନ ଶୁଖାନ୍ତୁ। ପ୍ରତି 30 ମିନିଟ୍ରେ ଏହାକୁ ଘାଣ୍ଟି ଦିଅନ୍ତୁ। ଘାଣ୍ଟି ଘଣ୍ଟା ଦେଲେ ଖେଳେ ଦେଲେ ସେଇଟା ଭଲ ରହିବା। ଶସ୍ୟ ଫାଟି ନଯିବା ପାଇଁ ବାହ୍ୟ ଉତ୍ତାପ 50°C ଅଧିକ ହେଲେ ଘୋଡ଼ାଇ ଦିଅନ୍ତୁ। ଶସ୍ୟର ଜଳୀୟ ଅଂଶ ଯଥେଷ୍ଟ କମିଯିବା ପରେ ଛାଇ ସ୍ଥାନରେ ତାକୁ ଶୁଖାନ୍ତୁ। ଖାଦ୍ୟ ଉଦ୍ଦେଶ୍ୟରେ ରଖାଯାଇଥିବା ଧାନର ଜଳୀୟ ଅଂଶ ଶତକଡ଼ା 14% କମ୍ ଓ ବିହନ ଉଦ୍ଦେଶ୍ୟରେ ରଖାଯାଇଥିବା ଧାନର ଜଳୀୟ ଅଂଶ ଶତକଡ଼ା 12% ରହିବାର କଥା। ଆମର ଯେନ୍ ବିହନ ପାଇଁ ଯେନ୍ଟା ରଖୁଛୁ ସେଟା 12% ଜଳୀୟ ଅଂଶ ରହିବାର କଥା। ଆଉ ଶୁଖା ଓ ପରିଷ୍କାର ସ୍ଥାନରେ ଧାନକୁ ସାଇତି ରଖନ୍ତୁ। ଏହାଦ୍ୱାରା କ'ଣ ହେବ, ଏକ ବାୟୁରୁଦ୍ଧ ନିବୁଜ ସ୍ଥାନରେ ସାଇତି ରଖିବା ସବୁଠାରୁ ଭଲ।
1: ତ ଯାହା ହଉ ଯାହା କଲେ ଆଜ୍ଞା, ଆପଣ ଆମର ବୈଠକକେ ଆସିଲେ, ଆରି ଡାଲୁଆ ଧାନରେ କେନ୍ତା କରି ଆମେ ପରବର୍ତ୍ତୀ ଯତ୍ନ କରିପାର୍ମା, ଆଉ କେନ୍ତା କରି ଧାନକେ ଆମେ କାଟିକରି ଠିକ୍ ହିସାବରେ ଅମଲ କରିପାର୍ମା,
0: ଆଜ୍ଞା ଆଜ୍ଞା,
1: ସେ ବିଷୟରେ କହିଲେ।
0: ଆଜ୍ଞା,
1: ସେଥିଲାଗି ଆମର ଚାଷୀ ଭାଇମାନଙ୍କ ତରଫରୁ, ଆକାଶବାଣୀ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆର୍ ଜୁହାର। ଆଜ୍ଞା
0: ଜୁହାର, ଆଜ୍ଞା ଜୁହାର।
2: ଶୁଣିଲି ନାନୀ, ଯେନ୍ତା ପର୍ସନ୍ କେ ସେନ୍ତା ଉତ୍ତର, ଆର୍ ଆମର ଇ ଦଦା ଯେନ୍ ଯେନ୍ ପର୍ସନ୍ ସବୁ ପଚରେଇ ଦେଇଛେ ଆଜ୍ଞା କେ, ଯେନ୍ ଶୁଣବା ନିଶ୍ଚେ ତାର କାମେ ଆସବା।
3: ହଁ, ସତ କଥାରେ ଭେ, ବିଶେଷଜ୍ଞ ଆଜ୍ଞା ବି ଗୁଟେ ଗୁଟେ କରି ସବୁ କଥା ସୁନ୍ଦର କରି ବୁଝେଇ ଦେଲେ। ମାତର୍କ ଭେ, ଆର୍ ଗୁଟେ କଥା ବାକି ରହିଲା।
2: କେନ୍ କଥା ନାନୀ?
3: ଚାଷୀ ଭାଇ ଭଉଣୀ ମାନଙ୍କର ସାଙ୍ଗେ କଥା ହେବାଟା।
2: ଇଏ ବୁଆ, ହେଟା ତ ଆମର ଅସଲି କଥା।
3: ହୋଏ ହୋଏ, କେଲ ଭେଟିଥିଲି ବୋଲ ତୁ ଚାଷୀ ଭାଇ ଗୁଟକେ?
2: ହଁ ହଁ,
3: କଥାବାର୍ତ୍ତା ହି କରି ଆସିଛେ।
2: ଶୁନୁ ଶୁନୁ, ହେନ୍ତା
3: ସେ କେନ୍ତା କରି ଚାଷ କରୁଛନ୍ ମୁଇଁ ପଚରା ଉଚରା କରିଛେ, ତୁ ଶୁନ।
2: ହଁ ନାନୀ।
4: ଭାଇ, ଆପଣଙ୍କର ପରିଚୟ ଟିକେ ଦେବେ?
5: ଉପେନ୍ଦ୍ର ନାୟକ, ଗାଁ କେରମୁଡ଼ା, ପଞ୍ଚାୟତ ଡୁମେଗୁଡ଼ା।
4: ଭାଇ, ଆପଣ କେ କେଟା ଚାଷ କରୁଛନ୍?
5: ଏବେ ଜହ୍ନି ଚାଷ ଲଗେଇଛୁ ଆଜ୍ଞା, ଭେଣି, ବରବଟି, କାକେ, ଆଖୁ ଚାଷ କରିଛୁ।
4: ଏଟା କେତେ ଏକର ଖଣ୍ଡିକେ କରିଛନ୍?
5: ହବା ଆଜ୍ଞା, 2 ଏକର ହବା, ଆଖୁ ଚାଷ ସବୁ ମିଶିକରି।
4: ଇ ଯେନ୍ ପନିପରିବା ଚାଷ କରୁଛନ୍ ବୋଲଛନ୍, ଏଟା କେନ୍ତା କରି ଆରମ୍ଭ କରୁଛନ୍ ଆଜ୍ଞା? ଜମି ତସା ତୁସି କେନ୍ତା କରି ସବୁ କରୁଛନ୍?
5: ଜମି ତସା ତସି ବେଲେ ଆଜ୍ଞା ଖାପୁଛୁ, ଦୋହରୁଛୁ, ତିହରା କରୁଛୁ, ତିହରା କାଶିନେ ଆମେ ଚାଷ ରୋପୁଛୁ। ମଝି ରୋପାଟେ ମଝି ରୋପୁଛୁ, ଯେନ୍ଟା ମଝି ଫିକି କରି ଯେନ୍ଟା ଚାରା କରବାଟା ସେଟା ଭେଦରା ବେଙ୍ଗନ ଯେହେତୁ ଚାରା କହିଛୁ।
4: ଆପଣ ଯେନ୍ ସବୁ ଚାଷ କରୁଛନ୍ ଆଜ୍ଞା, ମଞ୍ଜି ବା ବିହନ କେନ୍ ଆନୁଛନ୍?
5: ବିହନ ବଜାରୁ ଆନୁଛୁ ଆଜ୍ଞା, ବଜାରୁ ବିହନ ବାଲା ମାନଙ୍କ ଠାନୁ ଆନୁଛୁ।
4: ଇ ବିହନ ବିଶୋଧିତ ବିହନ ଥିସି?
5: ଆମେ ବିକିଲେ 5 ଟଙ୍କା ଅଧିକା ଟିକେ ବିକୁଛୁ।
4: ଯେକୌଣସି ଚାଷ ନେ ତ ପେନ୍ ଦରକାର ହେଇଥିସି ଆଜ୍ଞା, ତ ଆପଣଙ୍କର ଚାଷ ଜମିନେ ପେନ୍ ର ବ୍ୟବସ୍ଥା କେନ୍ତା କରିଛନ୍?
5: ପେନ୍ ର ବ୍ୟବସ୍ଥା ବେଲେ ଜୋର ଆଛେ ପାଖେ, ଜୋର କେ କଙ୍କରା ମେସିନ ନେଇ କରି ଡବୁଆଲ ପରା ମାରିଛୁ, ଆର ପାଇପ ଲଗେଇ କରି ଚାଷ କରିଛୁ।
4: ପାଇପ ଯୋଗେ ନେ ଆପ ଦଉଛନ୍
5: ପେନ୍? ହଁ, ପାଇପ ନେ ଦଉଛୁ।
4: ଖରା ମାସେ ନେ ପେନ୍ ଠିକ ହିସାବ ନେ ହେଇ ପାରୁଛି?
5: ପାସେ ବେଲେ କମ ଚାଷ କଲା ବେଲେ ହଉଛି, ଅଧିକ କଣ କଲେ ପେନ୍ ଟିକେ ସରଗଟ ହଉଛି।
4: ଜୋର ର ପେନ୍ ରେ କା ଆପଣଙ୍କର ଚାଷୀ ଯାଉଛି?
5: ହଁ, ପାଦରନ ପେନ୍ ଆମେ ତ କଙ୍କରା ମେସିନ ନେଇ ପାତାଲ ଫଟିକି ପଡ଼ିଛୁ।
4: ତ ଇ ଆପଣ ଯେନ୍ ପନିପରିବା ଚାଷ କରୁଛନ୍ ଆଜ୍ଞା, ଇଥିନେ ରୋଗ ପୋକ କିଛି ଲାଗ୍ସି କି?
5: ରୋଗ ବି ଲାଗୁଛି।
4: କେନ୍ତା କରି ପ୍ରତିକାର କରୁଛନ୍?
5: ଆଗେ ଔଷଧ ପତର ନେ ମାରୁଛୁ, ଆର ଭଲ କରି ରଖୁଛୁ।
4: ଔଷଧ ପତର କେନ୍ତା କରି ଜାନୁଛନ୍?
5: ଔଷଧ ପତର ତ ଏଇଟା ଆମେ ଇଲଗର ଔଷଧ ପତର ବ୍ୟବହାର କରୁଛୁ ନା, ବେଲେ ଇଲଗର ଔଷଧ ଦୋକାନ ବାଲା ମାନଙ୍କଟା ନଉଛୁ, ଆର ତାକେ ବ୍ୟବହାର କରୁଛେ। ସେ ଔଷଧ ଦୋକାନ ବାଲାକେ ଆମେ କହୁଛୁ ଯେ ଆଜ୍ଞା, ଏମିତିକି ସେମିତି ହେଇଗଲା, ଆମର ଚାଷ କେନ୍ତା କରମୁ, ଔଷଧ ଗୋଟେ ଦିଅ ବୋଲୁଛୁ। ତ ବାବୁ ଠିକ ଅଛେ, ଏନ୍ତା ଔଷଧ ଦେବି ଯେ ଔଷଧ କେନ୍ତା କେନ୍ତା ବ୍ୟବହାର ହଉଛି ତମର ଚାଷ କହ ମୁକେ ବୋଲିକରି ସେ ଔଷଧ ଦୋକାନ ବାଲା କହୁଛ। ତ ଏମିତି ଏମିତି ହେଇଛି ଆଜ୍ଞା, ଏମିତି ଘଟଣା ହେଇଛି ବେଲେ ସେ ଘଟଣା ହେଇ ପାଶେ ଔଷଧ ଦେଲେ କାମ ଦଉଛି।
4: ଯେ ଆପଣ କୃଷି ବିଶେଷଜ୍ଞ କି କୃଷି ଅଧିକାରୀ ମାନଙ୍କର ସାଙ୍ଗେ ପରାମର୍ଶ କରତେ କି ନିଆର ଅଧିକା ଭଲ କରି ଜାଣିପାରତେ?
5: ନେଇ କରବାର ମା, ଆମେ କି ତ କରିନି ପାରୁଛୁ ନା, ହେତକି କରିପାରବା ପରା ଆର ଉପରକେ ବି ଉଡ଼ୁଛୁ।
4: ଯୋଗାଯୋଗ କରତେ ବେଲେ ଆର କିଛି ନୂଆ ସୁବିଧା ସୁଯୋଗ ବି ପାଇପାରତେ, ତାଙ୍କ ଠାରୁ କିଛି ନୂଆ କୌଶଳ ବି ଜାଣିପାରତେ?
5: କୃଷି କଲ୍ୟାଣ ଗୋଟେ ବର୍ଷ କହିଥିଲି ମୁଇଁ, ପିଆଜ ଆଣିଥିଲି ଯେ ଗୋଟେ କିଲୋ ପିଆଜ ଆଣିଥିଲି, ଗୋଟେ କିଲୋ

0: ପିଆଜ ନେ 100 ଟଙ୍କା ଆଣିଥିଲି ଗୋଟେ କିଲୋ ପିଆଜ ବିହନକେ 100 ଟଙ୍କାରେ ଆଣିଥିଲି ଯେ ମା ସେ ବର୍ଷେ ମୋତେ ହେଲା ଉଇଲ ବି ହେଲା ଉଇଲ ସନ୍ୟା ହେଇକରି ଉଇଲ ଇନକମ ହେଲା
1: ବଡ଼ ହେଇଥିଲା
0: କୃଷି
1: ଅଧିକାରୀ ଯେନ କୃଷି କଲ୍ୟାଣ ଯୋଜନା ନେବି ଯେନ ମାନେ ଅଛନ୍ ତାଙ୍କର ଫୋନ ନମ୍ବର ଯଦି ରଖିକରି ଯୋଗାଯୋଗ କରିପାରତ ବେଲେ ଆର୍ ଟିକେ ଅଧିକା ଜାଣି ପାରତ ଆର୍ ଠିକ ଲାଭ ବି ପାଇ ପାରତ
0: କମ ଖର୍ଚ୍ଚା ନେ ପୁଣି ଆମକୁ ବିହନ ପତ୍ର ମିଳତା କମ ଖର୍ଚ୍ଚା ନେ ମିଳିଲେ ଆମେ ଇନକମ ବି କରିପାରୁ ଏଟା ଅଧିକ ଖର୍ଚ୍ଚ ନା ଆମେ ଆଣୁଛୁ ଆରି ଆମେ ଦିନ କାସ୍ତ କରୁଛୁ ଅଧିକ ଖର୍ଚ୍ଚ ପଡୁଛି ନା ଆମକୁ
1: ଯେ କୃଷି ଅଫିସ ମାନକେ ବି ଯୋଗାଯୋଗ କର ଆରୁ ତମେ କୃଷି ଅଧିକାରୀ ମାନଙ୍କ ସାଙ୍ଗେ ଯୋଗାଯୋଗ ନେ ରହିଲ ବେଲେ ନେଇକେ ଚାଷୀ ଦଦା ଆର୍ ଅଧିକା ତମେ ଜାଣିପାରବ କେଁ କେଁ ଯୋଜନା ମାନେ ହଉଛେ ତମର ଲାଗି କେଁ କେଁ ସୁବିଧା ସୁଯୋଗ ଯୋଗା ହଉଛେ ସବୁ ତମେ ଜାଣିପାରବ କି ନି
0: ସେଟା ଆମେ ନେଇ କରିପାରୁଛୁ ନା
1: କର ସେଟା ଦେଖ ଯୁଗ ଆଗକେ ଯୁଛେ ସେ ହିସାବରେ ଆମକେ ଚାଲବାର ଅଛି ନା
0: ଠିକ ଅଛି ଆଜ୍ଞା ଏଥର ଗଲେ କୃଷି କଲ୍ୟାଣ ଠାନୁ ତମର କହିଲା ପରେ ଫୋନ ନମ୍ବର ଆଣିକରି ନିଜେ ଫୋନ କରିକି ଜୁଆନ ହେଲା ନା କି କେନ୍ତା ବୋଲିକରି ଯୋଗାଯୋଗ କରବାର
1: ସେମାନେ ଆର୍ କିଛି ନୂଆ କୌଶଳ ବି ବତାବେ ନୂଆ ପଦ୍ଧତି ବି ଜାଣିପାରବ ଆପଣ ଚାଷ କାମ କରିକରି ଖୁସି ନେ ଅଛନ୍ତି ଦାଦା
0: ଆଜ୍ଞା ଖୁସି ନେ ଅଛୁ
1: ଆମର ଅଞ୍ଚଳର ଯୁବକ ଯୁବତୀ ମାନେ ଆଜିକାଲି ଚାଷ କାମ ନେଇ କରିକରି ବାହାରକେ ଦାଦନ ଖଟବାର ଲାଗି ବି ପଲଉଛନ୍ ତ ସେମାନଙ୍କର ଲାଗି କିଛି କହ
0: ଆଜିକାଲି ତ ସବୁ ସୁବିଧା ସୁଯୋଗ ମିଳୁଛି ସେମାନେ ପୁଣି ଏଇଟାକେ ଯୋଗାଯୋଗ କର ତାର ସେମାନେ ପୁଣି ଏଇଟାକେ ଭଲ ଭାବରେ ରହ ବାହାରକେ ନେଇ ଯାଅ
1: ଆପଣଙ୍କର ପରିବାର ନେ କିଏ କିଏ ଅଛନ୍ତି ଦାଦା
0: ପରିବାର ଆମ 6 ପରିବାର ଝିଅ 3 ପୁଅ ଗୋଟେ ଆମେ 2 ଲୋକ
1: ଆପଣଙ୍କୁ ସେମାନେ ଚାଷ କାମ ନେ ସାହାଯ୍ୟ ସହଯୋଗ କରସନ୍ ଘରର ଲୋକ ମାନେ
0: ହଁ ଘରର ମେ ପିଲା କରୁଛୁ ନା ମା ସବୁ ମେ ପିଲା ଯେତେ ଆସୁ ଆମେ ସବୁ ଚାଷ କାମ ନା ଲାଗି କରି ଆମେ ଦିହନା କମି କରି ଖୋଜୁ
1: ତ ଆପଣ ଚାଷ କାମ କରି କରି ଖୁସି ନା ଅଛନ୍ତି ଦାଦା
0: ଚାଷ କାମ ନା ଚଲୁଛୁ ନା ଏବେ ଆମେ ଆଖୁ ଚାଷ କରୁଛୁ ଧାନ ଚାଷ କରୁଛୁ ମୁଗ କରୁଛୁ
1: ସମୟ ଦେଇଥିବାରୁ ଆପଣଙ୍କ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଆର ଜୁହାର
0: ଜୁହାର ଆଜ୍ଞା ଜୁହାର
2: ଶୁଣିଲି ନାନୀ
3: ହଁ ଜାଣି ପାରିଲୁ ତୁ ଭେ
2: ସବୁ କଥା ଜାଣିପାରିଲି ନାନୀ କେତେ କଷ୍ଟ କରିକରି ଦଦା ଚାଷବାସ କରୁଛନ୍ ଆର ଅଟାକେ ଠନ୍ ଠନ୍ ଦୁଇ ପଇସା ବି ଆନୁଛନ୍
3: ହଁ ସତ କଥାରେ ଭେ ଆମେ ଯଦି ପରିଶ୍ରମ କଲୁ ବେଲେ ତାର ଫଲ ନିଶ୍ଚେ ମିଲବା ମାତର୍କ ତୋର ମୋର କଥା ଭିତରେ ସମିଆ କେତେ ଜଲ୍ଦି ଦେଖନୁ ପଲାଲା ସମିଆ ହେଲେ ଆମକେ ବୈଠକ ଛାଡ଼ବାକେ ପଡ଼ବା ତ ଯିବା ଆଗରୁ ଆମର କାର୍ଯ୍ୟକ୍ରମ ଯେନ୍ ଶୁଣୁଛନ୍ ଆମର ଚାଷୀ ଭାଇ କକା ଦଦା ମା ଭଉଣୀ ମାନେ ସବକେ ଗୋଲାପି ନାନୀ
2: ଆର ଆସୁ ଦଦାର ଜୁହାର।

0: ଆଜିର ଚାଷବାସ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ଭରିପାଟଣା ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ସଚ୍ଚିଦାନନ୍ଦ ମଲ୍ଲିକ ଓ ନିହାରିକା ନାୟକ।

0: ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ। ଆପଣଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ, କାର୍ଯ୍ୟକ୍ରମ ସମ୍ପର୍କିତ ଚିଠିପତ୍ରକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁକୁ। ଆଜି ପୁଣି କିଛି ଦିନର ବ୍ୟବଧାନରେ ଶ୍ରୋତାବନ୍ଧୁମାନଙ୍କର ମତାମତ, ଶ୍ରୋତାବନ୍ଧୁମାନଙ୍କର ଚିଠିପତ୍ରକୁ ନେଇ ଚିଠି ପାଇଛୁର ଅଗଣାରେ ଆମେ ଅଛୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ,
1: ଆଉ ମୁଁ ନିହାରିକା ନାୟକ।
0: ନମସ୍କାର ନିହାରିକା। ଦେଖିବା ଆମର ଶ୍ରୋତାବନ୍ଧୁମାନଙ୍କର ମତାମତ, ଚିଠିପତ୍ର କିଏ କେଉଁଠୁ ଲେଖିଛନ୍ତି, କ'ଣ ଲେଖିକି ପଠାଇଛନ୍ତି।
1: ଆଜିର ପ୍ରଥମ ଚିଠି ଲେଖିଛନ୍ତି ମନୋଜ କୁମାର ପଟେଲ, ଦୁମାଲ ଉଦିତ ନାରାୟଣପୁର, ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ଗତ 7 ତାରିଖ ରବିବାର ଦିନ ଉଦୟ ଭାରତ କାର୍ଯ୍ୟକ୍ରମ ଶୁଣିଲି। ସେହି କାର୍ଯ୍ୟକ୍ରମରେ ଜଣେ ମହିଳାଙ୍କ ସାକ୍ଷାତକାର ଶୁଣିଲି। ସେହି କାର୍ଯ୍ୟକ୍ରମ ଶୁଣିଲା ପରେ ଦୁଃଖ ଲାଗିଲା ଯେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସତ୍ତ୍ୱେ ବି ଆଜି ବି ନାରୀକୁ ଠିକ୍ସେ ସମ୍ମାନ ମିଳୁନାହିଁ। ପୁରୁଷ ସମାଜ ଆଜି ବି ନିଶାସକ୍ତ ହୋଇ ନାରୀକୁ ଅସମ୍ମାନ କରୁଛନ୍ତି। ସେହି କାର୍ଯ୍ୟକ୍ରମ ଭଲ ଲାଗିଥିବାରୁ ଉପସ୍ଥାପକ ଉପସ୍ଥାପିକାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ବୁଧବାର ଦିନ ଚାଷବାସ କାର୍ଯ୍ୟକ୍ରମରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ପିଆଜ ଚାଷ ବିଷୟରେ ଅନେକ କଥା ଜାଣିହେଲା, ଯାହାକି ବହୁତ ଭଲ ଲାଗିଥିଲା। ତେଣୁ ବିଶେଷଜ୍ଞ ଆଜ୍ଞା ଏବଂ ଆକାଶବାଣୀର କର୍ମକର୍ତ୍ତାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
0: ମନୋଜ ଭାଇ, ଆପଣ ଦୁଇଟା ଯାକ

0: କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ କାର୍ଯ୍ୟକ୍ରମ ଭଲ ଲାଗିଛି, କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଆପଣଙ୍କର ଗ୍ରହଣଯୋଗ୍ୟ। ପ୍ରଥମ କଥାଟି ହେଉଛି ଯେ ଆମେ ଉଦୟ ଭାରତ କାର୍ଯ୍ୟକ୍ରମରେ ସରକାରଙ୍କର ବିଭିନ୍ନ ଉନ୍ନତିମୂଳକ ଯୋଜନା ସମ୍ପର୍କରେ ସୂଚନା ଦେଇଥାଉ। ସେଥିରେ ବିଶେଷଜ୍ଞମାନେ ଆସିକି ବିଭିନ୍ନ ଉନ୍ନତିମୂଳକ ଯୋଜନା ଲୋକଙ୍କ ପାଖକୁ କେମିତି ପହଞ୍ଚିପାରିବ ତା'ର ବିଭିନ୍ନ ଦିଗ ପ୍ରତି ଆଲୋଚନା କରିଥାନ୍ତି। ସରକାରଙ୍କର ଏତେ ଯୋଜନା ସତ୍ତ୍ୱେ ଯଦି ସାମ୍ପ୍ରତିକ ପରିସ୍ଥିତିରେ ମା ମାଉସୀମାନେ ଅବହେଳାର ଶିକାର ହେଉଛନ୍ତି ଏବଂ ପୁରୁଷମାନେ ନିଶାସକ୍ତ ହୋଇ ସେମାନଙ୍କ ପ୍ରତି ଦୁର୍ବ୍ୟବହାର କରୁଛନ୍ତି, ତାହେଲେ ନିଶ୍ଚିତ ଭାବରେ ଏହା ଚିନ୍ତିତ ବିଷୟ। ଆଶା କରୁଛୁ ଯେ ଆମେ ସମସ୍ତେ ସଜାଗ ସଚେତନ ହୋଇଯିବାର ସମୟ ଆସିଗଲାଣି, ନିଜର କର୍ତ୍ତବ୍ୟକୁ ସମ୍ପାଦନ କରିବାର ସମୟ ଆସିଗଲାଣି। ତେଣୁ ସରକାରୀ ଯୋଜନାଗୁଡ଼ିକୁ ଗ୍ରହଣ କରି ତା'ର ଫାଇଦା ଉଠାଇ ଗୋଟିଏ ସୁନ୍ଦର ଜୀବନ ଜୀଇଁବାର ଆରମ୍ଭ କରିବା କଥା। ଏଇଥିପାଇଁ ଗୋଟିଏ ସଚେତନତାର ଆବଶ୍ୟକତା ରହିଛି। ଏବଂ ଦ୍ୱିତୀୟ କଥାରେ ଆପଣ ଯାହା ଲେଖିଛନ୍ତି ଯେ ଗତ ଚାଷବାସ କାର୍ଯ୍ୟକ୍ରମରେ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ପିଆଜ ଚାଷ ସମ୍ପର୍କରେ ଆମର ବିଶେଷଜ୍ଞ ସିଧାସଳଖ ଶ୍ରୋତାଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଫୋନ୍ ମାଧ୍ୟମରେ ଦେଇଥିଲେ। ସେହି କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି ଜାଣି ଖୁସି ଲାଗୁଛି। ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମର ନିମନ୍ତ୍ରିତ ଅତିଥି ମହାଶୟଙ୍କୁ ଉପସ୍ଥାପକ ଉପସ୍ଥାପିକାଙ୍କୁ ଆମେ ଜଣାଇ ଦେଉଛୁ।
1: ଶେଷରେ ସେ ଆଉ ଗୋଟିଏ ଅନୁରୋଧ କରିଛନ୍ତି, ହେଲୋ ଆକାଶବାଣୀ ଭବାନୀପାଟଣା କାର୍ଯ୍ୟକ୍ରମକୁ ସପ୍ତାହରେ ଦୁଇ ଦିନ ପ୍ରଚାର କରନ୍ତୁ। ଆକାଶବାଣୀ ବଲାଙ୍ଗୀର ଏବଂ ସମ୍ବଲପୁର ମଧ୍ୟ ସପ୍ତାହରେ ଦୁଇ ତିନି ଦିନ ଫୋନ୍ ଇନ୍ କାର୍ଯ୍ୟକ୍ରମ ପ୍ରଚାର କରୁଛନ୍ତି ବୋଲି ସେ ଲେଖିଛନ୍ତି।
0: ମନୋଜ ଭାଇ ଦେଖନ୍ତୁ, ପ୍ରତ୍ୟେକ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରସାରଣ କରିବାର ବିଭିନ୍ନ ଶୈଳୀ ଏବଂ ଲୋକବଳ ଉପରେ ନିର୍ଭର କରେ। ଆପଣ ଜାଣିଛନ୍ତି ଯେ ଆକାଶବାଣୀ ଭବାନୀପାଟଣାରେ ଲୋକବଳର ଅଭାବ ରହିଛି ଏବଂ ଗୋଟିଏ ଏକ ଘଣ୍ଟାର କାର୍ଯ୍ୟକ୍ରମ ତାକୁ ସପ୍ତାହକୁ ଦୁଇ ଦିନ ପ୍ରଚାର କରିବା ପାଇଁ ସମୟ ନିର୍ଘଣ୍ଟରେ ପୁଣି ପରିବର୍ତ୍ତନ ଆଣିବାକୁ ପଡ଼ିବ ଏବଂ ଏହା ପରିବର୍ତ୍ତନ କଲେ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକ ଉପରେ ବାଧା ଉପୁଜିବ। ତେଣୁ କେଉଁ କେନ୍ଦ୍ର କେମିତି କାର୍ଯ୍ୟକ୍ରମ ପ୍ରଚାର କରୁଛନ୍ତି ସେ କଥା ସହିତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରକୁ ତୁଳନା କରିବା ଠିକ୍ ନୁହେଁ। ଆମ କେନ୍ଦ୍ରର ଏକ ଭିନ୍ନ ଶୈଳୀ ଅଛି ଏବଂ ସେହି ଶୈଳୀ ଅନୁସାରେ ଆମେ କାର୍ଯ୍ୟକ୍ରମଗୁଡ଼ାକ ଯେମିତି ସବୁ ବର୍ଗର ଶ୍ରୋତାଙ୍କ ପାଇଁ ସାତ ଦିନରେ ଗୋଟିଏ ଗୋଟିଏ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ପ୍ରଚାର ହୋଇପାରିବ ତା'ର ବ୍ୟବସ୍ଥା କରିଛୁ। ବର୍ତ୍ତମାନ ତାକୁ ସପ୍ତାହକୁ ଦୁଇ ଦିନ ପ୍ରଚାର କରିବା ସମ୍ଭବପର ନୁହେଁ, ଆଶା କରୁଛୁ ଆପଣ ବୁଝିବେ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ, ଆପଣଙ୍କର ଏହି ଚିଠି ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ପରବର୍ତ୍ତୀ ଚିଠି ଲେଖିଛନ୍ତି ସ୍ୱାଗତିକା ହୋତା, ବିଜମରା ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: 20 ତାରିଖରେ ପ୍ରଚାରିତ ଶକ୍ତିରୂପା କାର୍ଯ୍ୟକ୍ରମରେ ନମିତା ହୋତାଙ୍କ ସାକ୍ଷାତକାର ଖୁବ୍ ଭଲ ଲାଗିଥିଲା, ତେଣୁ ଉପସ୍ଥାପିକା ଦୀପ୍ତିମୁଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ପୁଣି ଥରେ ସେ ସେହି ସାକ୍ଷାତକାରକୁ ପ୍ରଚାର କରିବା ପାଇଁ ଅନୁରୋଧ କରିଛନ୍ତି।
0: 20 ତାରିଖର ମହିଳାମାନଙ୍କ ଉପରେ ନିର୍ଦ୍ଦିଷ୍ଟ ଆମର କାର୍ଯ୍ୟକ୍ରମ ଶକ୍ତିରୂପା ଆପଣଙ୍କୁ ଭଲ ଲାଗିଛି। ସେଦିନ ନମିତା ଅପା ନିମନ୍ତ୍ରିତ ଅତିଥି ହୋଇକି ଆସିଥିଲେ ଏବଂ ସେହି କାର୍ଯ୍ୟକ୍ରମର ବିଷୟବସ୍ତୁ ଭଲ ଲାଗିଲା, ତାଙ୍କର ଆଲୋଚନା ତାଙ୍କର ସୂଚନା ସବୁ ଆପଣଙ୍କୁ ଭଲ ଲାଗିଲା, ତେଣୁ ଆପଣଙ୍କୁ ଧନ୍ୟବାଦ ଏବଂ ଆପଣ ଜଣାଇଥିବା ଧନ୍ୟବାଦ ବାର୍ତ୍ତାଟି ସେହି କାର୍ଯ୍ୟକ୍ରମର ଉପସ୍ଥାପିକା ତଥା ନିମନ୍ତ୍ରିତ ଅତିଥି ମହାଶୟଙ୍କୁ ଆଜି ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ପରବର୍ତ୍ତୀ ଚିଠି ଲେଖିଛନ୍ତି କ୍ଷମାସାଗର ସାହୁ, ପାକେଲପଡ଼ା ମୁଡିଂ ମଦନପୁର ରାମପୁର ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେ ଲେଖିଛନ୍ତି ଗତ ମଙ୍ଗଳବାର 2 ତାରିଖରେ ଶକ୍ତିରୂପା କାର୍ଯ୍ୟକ୍ରମରେ ଆଣ୍ଠୁଗଣ୍ଠି ଦରଜ ଜନିତ ରୋଗ ଓ ନିରାକରଣ ବିଷୟରେ ଅନେକ କଥା ଜାଣିହେଲା, ତେଣୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଡାକ୍ତର ଏବଂ ଉପସ୍ଥାପିକା ଦୀପ୍ତି ଅପାଙ୍କୁ ଅନେକ ଅନେକ ଧନ୍ୟବାଦ। ସେଠାରେ ଗୋଟିଏ ମତାମତ ଦେଇଛନ୍ତି, ଯେଉଁ ବିଷୟବସ୍ତୁ ରଖିଛନ୍ତି ଅନ୍ତତଃ 4 ଦିନ ଆଗରୁ ଶ୍ରୋତାମାନଙ୍କୁ ଜଣାଇ ଦିଅନ୍ତୁ ସୂଚନା ମାଧ୍ୟମରେ, ହଠାତ୍ ପ୍ରଚାର କରାଗଲେ ଅନେକ ଶ୍ରୋତା ଜାଣିପାରୁନାହାନ୍ତି ବୋଲି ସେ ଲେଖିଛନ୍ତି।
0: କ୍ଷମାସାଗର ସାହୁ ମହାଶୟ ଆପଣଙ୍କୁ ଧନ୍ୟବାଦ। ଆପଣ ମାସର ପ୍ରଥମ ମଙ୍ଗଳବାର ଦିନ ଶକ୍ତିରୂପା କାର୍ଯ୍ୟକ୍ରମରେ ପ୍ରଚାର ହୋଇଥିବା ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣିଛନ୍ତି। ସେଥିରେ ଆମେ ଯେଉଁ ବିଷୟବସ୍ତୁ ରଖିଥିଲୁ ସେ ବିଷୟବସ୍ତୁ ଉପରେ ଆମର ଅନେକ ଶ୍ରୋତା ଫୋନ୍ କରିକି ବିଶେଷଜ୍ଞଙ୍କ ସହିତ କଥାବାର୍ତ୍ତା କରିଛନ୍ତି ଏବଂ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପୃକ୍ତ କାର୍ଯ୍ୟକ୍ରମରେ ଆସିଥିବା ଡାକ୍ତର ମହାଶୟ ଏବଂ କାର୍ଯ୍ୟକ୍ରମର ଉପସ୍ଥାପିକାଙ୍କୁ ଆମେ ଜଣାଇ ଦେଉଛୁ ଏବଂ ଦ୍ୱିତୀୟରେ ଯାହା ଆପଣ ଅନୁରୋଧ କରିଛନ୍ତି ସେହି ଅନୁରୋଧକୁ ଆମେ ଗ୍ରହଣ କରୁଛୁ। ଆପଣ ଯାହା କହିଛନ୍ତି ପ୍ରକୃତରେ ସତ ଏବଂ ସୂଚନା ପ୍ରଦାନ କରିବା ଆମର ଦାୟିତ୍ୱ କର୍ତ୍ତବ୍ୟ, କିନ୍ତୁ କ'ଣ ହୁଏ ସୀମିତ ଲୋକବଳରେ ମାସକୁ 4 ଗୋଟି ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ ପାଇଁ ଯେଉଁ ବିଶେଷଜ୍ଞର ଆବଶ୍ୟକତା ରହିଛି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଶେଷଜ୍ଞମାନଙ୍କ ପାଖରୁ ଆମେ ସମ୍ପୂର୍ଣ୍ଣ ସ୍ୱୀକୃତି ହାସଲ କରିନଥାଉ, ତେଣୁ ଏହାକୁ ସୂଚନା ବା ଘୋଷଣା କରାଯାଇପାରୁନାହିଁ। ଆମେ ଅନେକ ଥର ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରୁ

0: ଯେ ଅନ୍ୟ 2-3 ଦିନ ପୂର୍ବରୁ ଆପଣଙ୍କର ସ୍ୱୀକୃତି ମିଳିଲେ ସମ୍ପୃକ୍ତ ବିଷୟକୁ ଆମେ ଶ୍ରୋତାଙ୍କୁ ସୂଚନା ପ୍ରଦାନ କରିବୁ, ଯାହାଫଳରେ କି ଶ୍ରୋତାଙ୍କର ଫୋନ୍ କଲ୍ ଆସିବ ଏବଂ କାର୍ଯ୍ୟକ୍ରମ ସରସ ସୁନ୍ଦର ହେବ। ଆପଣଙ୍କର ଏହି ମତାମତ ଗ୍ରହଣଯୋଗ୍ୟ, ତାକୁ ଗ୍ରହଣ କରୁଛୁ, ଆମେ ଚେଷ୍ଟା କରୁଛୁ, ଆଗକୁ ମଧ୍ୟ ଚେଷ୍ଟା କରିବୁ। ଏଥିରେ ବିଶେଷଜ୍ଞଙ୍କର ସହଯୋଗ ନିହାତି ଦରକାର, କାରଣ ଗୋଟିଏ ବିଷୟକୁ ଆମେ ଘୋଷଣା କରିଦେବୁ କିନ୍ତୁ ଶେଷ ମୁହୂର୍ତ୍ତରେ ସେହି ବିଶେଷଜ୍ଞ କୌଣସି ଅନିବାର୍ଯ୍ୟ କାରଣବଶତଃ ଆସିପାରିବେ ନାହିଁ। ତାପରେ ଆମର ପ୍ରିୟ ଶ୍ରୋତା ପୁଣି କହିବେ, ଯଦି ଆପଣ ବିଶେଷଜ୍ଞ ଠିକ୍ ଭାବରେ ଡାକିପାରୁନାହାନ୍ତି ତାହେଲେ ବିଷୟବସ୍ତୁ କାହିଁକି ଆପଣ ଘୋଷଣା କରୁଛନ୍ତି। ତେଣୁ ଏହିସବୁ କଥାଗୁଡ଼ାକ ଧ୍ୟାନରେ ରଖି ଆମେ ଚେଷ୍ଟା କରୁଛୁ ଆଗକୁ ଆମେ ଅନ୍ୟ 2 ଦିନ ପୂର୍ବରୁ ବିଷୟବସ୍ତୁ ଏବଂ ବିଶେଷଜ୍ଞଙ୍କର ନାମ ଘୋଷଣା କରିବା ପାଇଁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏଇ ଚିଠି ଲେଖିଛନ୍ତି ସୁନିତା ସାହୁ, କଲମପୁର ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ମୁଁ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ନିୟମିତ ଶ୍ରୋତା, ପ୍ରତ୍ୟେକ କାର୍ଯ୍ୟକ୍ରମ ଶୁଣିଥାଏ, ଭଲ ଲାଗିଥାଏ। ମୁଁ କବିତା ଆଉ ଗଳ୍ପ ଲେଖିଥାଏ, ଅନେକ ଥର ବିଭିନ୍ନ ମେଗାଜିନ୍ରେ ମଧ୍ୟ ମୋର ଗଳ୍ପ ସ୍ଥାନିତ ହୋଇଛି। ମୋର ଇଚ୍ଛା ଶକ୍ତିରୂପା କାର୍ଯ୍ୟକ୍ରମରେ ମୋର କବିତା ଏବଂ ଗଳ୍ପ କିପରି ସ୍ଥାନ ପାଇପାରିବ ଦୟାକରି ଜଣାଇବେ ବୋଲି ସେ ଲେଖିଛନ୍ତି।
0: ପ୍ରିୟ ଶ୍ରୋତା ଭଉଣୀ, ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ଆମର ପୂର୍ବରୁ ଦିଆଯାଇଥିବା ସୂଚନାକୁ ଗ୍ରହଣ କଲେ ଏବଂ ଆମ ସହିତ ଚିଠିପତ୍ର ମାଧ୍ୟମରେ ଯୋଗାଯୋଗ କରିଛନ୍ତି। ଆମେ ଅନେକ ଥର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସୂଚନା ଦେଇଛୁ ଯେ ଆମ କଳାହାଣ୍ଡି ଏବଂ ନୂଆପଡ଼ା ଅଞ୍ଚଳର ଯଦି ବିଶିଷ୍ଟ ବ୍ୟକ୍ତିବିଶେଷ, ଲେଖକ, ଗବେଷକ, ନବୀନ ହୁଅନ୍ତୁ, ପ୍ରବୀଣ ହୁଅନ୍ତୁ, ଜ୍ୟେଷ୍ଠ ହୁଅନ୍ତୁ, ସମସ୍ତେ ଯଦି ଆମ ସହିତ ଯୋଗାଯୋଗ କରିବେ ତାହେଲେ ତାଙ୍କର କବିତାଗୁଡ଼ାକ ଯଦି ବେତାର ପ୍ରଚାର ଉପଯୋଗୀ ହୁଏ ତାହେଲେ ନିଶ୍ଚିତ ଭାବରେ ଆମେ ତାକୁ ପ୍ରଚାର କରିବୁ। ଆମେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମରେ ଗୋଟିଏ ସାହିତ୍ୟ ବିଭାଗର କାର୍ଯ୍ୟକ୍ରମ ରଖିଛୁ, ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଶେଫାଳି। ସେଥିରେ ଆପଣ ନିଶ୍ଚିତ ଭାବରେ ଆପଣଙ୍କର କବିତାଗୁଡ଼ାକ ସାମିଲ କରିପାରିବେ। ତା ପୂର୍ବରୁ ଆପଣ ଆମକୁ ଅନ୍ୟ 5 ଗୋଟି କବିତା ଲେଖିକି ପଠାନ୍ତୁ ଏବଂ ଆପଣଙ୍କର ସମ୍ପୂର୍ଣ୍ଣ ବାୟୋଡାଟା ବା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବିବରଣୀ ଲେଖିକି ପଠାନ୍ତୁ। ଆମକୁ ପଠାଇବାର ଠିକଣା ହେଉଛି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଭବାନୀପାଟଣା, PIN 766001, ଜିଲ୍ଲା କଳାହାଣ୍ଡି। ଆମେ ଆପଣଙ୍କର କବିତାଗୁଡ଼ାକ ପାଇଲା ପରେ ଯଦି ବେତାର ପ୍ରଚାର ଉପଯୋଗୀ ହୁଏ ତାହେଲେ ଆପଣଙ୍କ ସହିତ ଯୋଗାଯୋଗ କରିବୁ ଏବଂ ଆପଣ ନିଶ୍ଚିତ ଭାବରେ ସୁଯୋଗଟିଏ ପାଇବେ। ଆମେ ଆଶା କରୁଛୁ ଆପଣ ଆମକୁ ଆପଣଙ୍କର କବିତାଗୁଡ଼ାକ ପଠାଇବେ ଏବଂ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିକି ଆମକୁ ପୁଣି ମତାମତ ପଠାଇବେ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଆଜିର ଶେଷ ଚିଠି ଲେଖିଛନ୍ତି ଶ୍ରୀମତୀ ସୁମିତ୍ରା ସାହୁ, ପାକେଲପଡ଼ା ମୁଡିଂ ମଦନପୁର ରାମପୁର ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ଶକ୍ତିରୂପା କାର୍ଯ୍ୟକ୍ରମରୁ ଆମ ଗୃହିଣୀମାନେ ଅନେକ କଥା ଜାଣିପାରୁଛନ୍ତି, ତାହା ସ୍ୱାସ୍ଥ୍ୟ ହେଉ କିମ୍ବା ଘରକରଣା। ନାଟକ ମାଧ୍ୟମରେ ମଧ୍ୟ ଅନେକ ସଚେତନ ବାର୍ତ୍ତା ପ୍ରସାର କରାଯାଉଛି, ଯାହାକି ପ୍ରଶଂସାଯୋଗ୍ୟ ଅଟେ। ଏହି ଶକ୍ତିରୂପା କାର୍ଯ୍ୟକ୍ରମରେ ମାସକୁ ଥରେ ସଚେତନଧର୍ମୀ ନାଟକ ପ୍ରଚାର କରାଗଲେ ଗୃହିଣୀମାନେ ଆହୁରି ଉପକୃତ ହେବେ ବୋଲି ସେ ଲେଖିଛନ୍ତି।
0: ସୁମିତ୍ରା ଭଉଣୀ, ଆପଣଙ୍କର ଏହି ମତାମତ ଆମେ ଗ୍ରହଣ କରୁଛୁ ଏବଂ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଆମର ଶକ୍ତିରୂପା କାର୍ଯ୍ୟକ୍ରମରେ ଆମେ ମଝିରେ ମଝିରେ କ୍ଷୁଦ୍ର ନାଟକଗୁଡ଼ାକ ପ୍ରଚାର କରୁଛୁ। ଆଗକୁ ଆମେ ଚେଷ୍ଟା କରିବୁ ଆମର ଉପସ୍ଥାପିକାମାନଙ୍କୁ ନେଇକି କ୍ଷୁଦ୍ର ନାଟକଟିଏ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ। ମହିଳାମାନଙ୍କର ବିଭିନ୍ନ ସମସ୍ୟା, ମହିଳାମାନଙ୍କର ପ୍ରଗତି, ମହିଳାମାନଙ୍କର ଆର୍ଥିକ ସ୍ଥିତି, ମହିଳାମାନେ କେମିତି ସ୍ୱୟଂ ସହାୟିକା ହୋଇପାରିବେ ଏବଂ ବର୍ତ୍ତମାନ ପରିପ୍ରେକ୍ଷୀରେ କାନ୍ଧରେ କାନ୍ଧ ମିଳାଇ, ହାତରେ ହାତ ମିଳାଇ କେମିତି ଆଗକୁ ଚାଲିପାରିବେ, ଏସବୁ ବିଷୟବସ୍ତୁକୁ ଆଧାର କରିକି ଆମେ କ୍ଷୁଦ୍ର ନାଟକ ପ୍ରଚାର କରିବା ପାଇଁ ବ୍ୟବସ୍ଥା କରିବୁ। ଆପଣଙ୍କୁ କିନ୍ତୁ ଟିକିଏ ଅପେକ୍ଷା କରିବାକୁ ପଡ଼ିବ, ଆମେ ଚେଷ୍ଟା କରୁଛୁ, ଆପଣଙ୍କର ଅନୁରୋଧକୁ ଆମେ ଗ୍ରହଣ କରୁଛୁ, ଆଗାମୀ ଦିନରେ ତାକୁ ପ୍ରଚାର କରିବା ପାଇଁ ଚେଷ୍ଟା ମଧ୍ୟ କରିବୁ। ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। ତାହେଲେ ନିହାରିକା, ଆଜି ଶ୍ରୋତାବନ୍ଧୁମାନଙ୍କର ଯେତିକି ଚିଠିପତ୍ର, ଯେତିକି ମତାମତ ଆମର ହସ୍ତଗତ ହୋଇଥିଲା ତାକୁ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ଅଳ୍ପ ବାକି ଅଛି, ଆମେ କାର୍ଯ୍ୟକ୍ରମରୁ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ାକ ଶୁଣିକି କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ପଠାଇବା ପାଇଁ ଆମ ଚିଠି ପାଇଛୁ। କାର୍ଯ୍ୟକ୍ରମର ଠିକଣା ଏବଂ ହ୍ୱାଟ୍ସଆପ୍ ନମ୍ବରଟି ଆମେ ଜଣାଇଦେବା, ତାପରେ ଆମେ ବିଦାୟ ନେବା।
1: ହଁ ଶ୍ରୋତା ବନ୍ଧୁ, ମନେ ରଖନ୍ତୁ ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଭବାନୀପାଟଣା, PIN 766001, ଜିଲ୍ଲା କଳାହାଣ୍ଡି। ଆମକୁ ହ୍ୱାଟ୍ସଆପ୍ କରିବାର ନମ୍ବର ହେଉଛି 8895994143। ମୁଁ ପୁଣି ଥରେ କହି ରଖୁଛି ଆମର ହ୍ୱାଟ୍ସଆପ୍ ନମ୍ବର 8895994143।
0: ତାହେଲେ ଶ୍ରୋତାବନ୍ଧୁ, ଆଜି ପାଇଁ ଏହି ସପ୍ତାହର ଚିଠିପତ୍ରକୁ ନେଇ

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଶ୍ରୋତା ବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଅନୁପ ଜଲୋଟାଙ୍କ କଣ୍ଠରେ କେତୋଟି ହିନ୍ଦୀ ଭକ୍ତିଗୀତ। ଶିଳ୍ପୀ ଗାଇଛନ୍ତି ପାରମ୍ପରିକ ରଚନାରୁ।

0: ଲୋକଙ୍କ ସରକାରଙ୍କ 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
1: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ। ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
0: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର। ବୁଣାକାର ଓ କାରିଗର ମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା। ସଡ଼କ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ। ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା।
1: ବିକାଶର ଧାରା ଓଡ଼ିଶା ସାରା।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଶ୍ରୋତା ବନ୍ଧୁ, ଆପଣ କେତୋଟି ହିନ୍ଦୀ ଭକ୍ତିଗୀତ ଶୁଣୁଛନ୍ତି ଅନୁପ ଜଲୋଟାଙ୍କ କଣ୍ଠରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶିଳ୍ପୀ ଗାଇଛନ୍ତି ପାରମ୍ପରିକ ରଚନାରୁ।

ଶ୍ରୋତାବନ୍ଧୁ ପ୍ରଚାର କଲୁ ଅନୁପ ଜଲୋଟାଙ୍କ କଣ୍ଠରେ କେତୋଟି ହିନ୍ଦୀ ଭକ୍ତି ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ଭବାନୀପାଟଣା, ସମୟ ରାତି 11:45। ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ ଶୁଣନ୍ତୁ, ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଚେତନା ଚିନ୍ତନ ପ୍ରଚାର କରିବୁ 6:30। ସକାଳ 6:35 ଶ୍ରୀମଦ୍ ଭାଗବତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ପ୍ରଚାର କରିବୁ 7:25। ସକାଳ 7:30 ଶୁଣିବେ ଶ୍ରୀରାମଚରିତ ମାନସ। ଚାଷର କଥା ପ୍ରଚାର କରିବୁ 7:40। ସକାଳ 7:45 ପୁରାତନ କ୍ରମରେ ଶୁଣିବେ କିଛି ଓଡ଼ିଶୀ। ନମିତା ଅଗ୍ରୱାଲ ଗାଇଥିବା ଭକ୍ତିଗୀତ ଶୁଣିବେ 8:30। ସକାଳ 8:45 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ 9:00। ଓଡ଼ିଆ କଥାଚିତ୍ର ଗୀତ 9:30। କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ 10:10। ଶ୍ରୋତାବନ୍ଧୁ, ଏଥିଲା ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ଅଧିବେଶନକୁ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55। ତେବେ ଶ୍ରୋତାବନ୍ଧୁ, ସେତେବେଳ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।